ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଶ୍ରାବଣ 26 ଦିନ 2026 ମସିହା ଅଗଷ୍ଟ ମାସର 17 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58।

ଆକାଶବାଣୀ ଭବାନୀପାଟଣା। ନୀଳକଣ୍ଠ ହି ମହାଦେବ କୈଳାସ ତୁମର ଘର, ଜଟାରେ ଗଙ୍ଗା ମଥାରେ ଚନ୍ଦ୍ର, ତ୍ରିଶୂଳ ତୁମର ଅସ୍ତ୍ର, ଭସ୍ମ ବୋଲି ଦେହ ସଜାଅ ଗଳାରେ ସର୍ପର ହାର, ଡମ୍ବରୁର ଧ୍ୱନିରେ ଜାଗି ସାରା ଜଗତ ସଂସାର, ଭକ୍ତର ଡାକ ଶୁଣ ହି ଶମ୍ଭୁ ଦୂର କର ଦୁଃଖ ଭାର, ତୁମ ନାମ ନେଲେ ଶାନ୍ତି ମିଳି ହୃଦୟ ହୁଏ ନିର୍ଭର, ହର ହର ବୋଲି ଭକ୍ତଜନ ଗୁଞ୍ଜେ ଦିଗନ୍ତ ପାର, ହେ ଭୋଳାନାଥ ଚରଣେ ତୁମ ରହୁ ମୋର ନମସ୍କାର। ଏହି ଭକ୍ତିଭାବ ସହ ଆରମ୍ଭ କରୁଛୁ ଆଜିର ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ଜିତେନ୍ଦ୍ରନାଥ ଠାକୁରଙ୍କ କଣ୍ଠରେ ଭକ୍ତିଗୀତଟି। ଗୀତ ରଚନା କରିଛନ୍ତି ଡକ୍ଟର ଅମୂଲ୍ୟ ମହାପାତ୍ର।

ଏଥର ଆସନ୍ତୁ ଶୁଣିବା ଦୀନକୃଷ୍ଣଙ୍କ ଗୀତରଚନାରୁ ଶିଳ୍ପୀ ବୀଣା ଦେବୀଙ୍କ କଣ୍ଠରେ ଭକ୍ତିଗୀତ।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତଟି। କଣ୍ଠଦାନ କରିଛନ୍ତି ଶିଳ୍ପୀ ଗୁରୁପ୍ରସାଦ ଦାସ, ଗୀତ ରଚନା କରିଛନ୍ତି ସୁଭଦ୍ରା କାମିଲା।

ଆପଣମାନେ ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଭକ୍ତିଗୀତଟି। ଗୀତ ରଚନା କରିଛନ୍ତି ଦଣ୍ଡପାଣି ଗୌଡ଼।

ଶୁଣୁଥିଲି ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ସଂସାରରେ ବଞ୍ଚିବା ପାଇଁ ଆମେ ସମସ୍ତେ ନାନା କର୍ମରେ ଲିପ୍ତ ହେଉ। କିଏ ମୂଲ ଲାଗି ପେଟ ପୋଷେ, କିଏ କୌଣସି ସେବା ଯୋଗାଇ ଦେଇ କିଛି ଆୟ କରେ, କିଏ ଅନ୍ୟ କିଛି ବୃତ୍ତି କରି ଯାହା ପାଏ ସେଥିରେ ଚଳେ। ଚଳିବା ପାଇଁ ଆଉ ଯାହା ଦରକାର ହଉ ନ ହଉ, ଖାଇବା ପିନ୍ଧିବାଟା ତ ନିହାତି ଜରୁରୀ। ଏତକ ହେଇସାରିବା ପରେ ପଇସା ବଳକୁ ଦେଖି କେଉଁ ଖାଦ୍ୟ ଖାଇବା, କେଉଁ ଲୁଗା ପିନ୍ଧିବା, ସେ କଥା ଠିକଣା ହେବ। ଏଇଥିପାଇଁ ଅର୍ଥ ଆବଶ୍ୟକ। ସମସ୍ତଙ୍କ ପାଇଁ ଖାଇବା ପିନ୍ଧିବା ରହିବା ଲୋଡ଼ା ହେଲେ ମଧ୍ୟ ସମସ୍ତେ ଭଲ ଖାଇପାରନ୍ତି ନାହିଁ, ଭଲ ପିନ୍ଧିପାରନ୍ତି ନାହିଁ, ଭଲ ଘର ଖଣ୍ଡେ ପାଆନ୍ତି ନାହିଁ। ଆୟକୁ ଧରି ଏସବୁ କମ୍ ବେଶୀ ହୁଏ। ନିଜ ପାଖରେ ଥିବା ବଳ, ବିଦ୍ୟା, ବୁଦ୍ଧି ଅନୁସାରେ ଲୋକମାନେ ଆୟ କରନ୍ତି। ମୂଲିଆଟିଏ ଦିନଯାକ ବାଡ଼େଇ ପିଟି ହେଇ ଦିନ ଶେଷରେ 70-80 ଟଙ୍କା ପାଇଲା ବେଳକୁ ସରକାରୀ ଚାକିରି କରୁଥିବା କର୍ମଚାରୀଟିଏ କାମ କରି ବା ନକରି ଦିନକୁ 200 ଟଙ୍କାରୁ ଆରମ୍ଭ କରି 1000 ଟଙ୍କା ପର୍ଯ୍ୟନ୍ତ ପାଇଯାଏ। ସେଇ ଏକା କାମ କରୁଥିବା ଜଣେ କର୍ମଚାରୀ ମାସକୁ 1500 ଟଙ୍କା ପାଇଲା ବେଳେ ଆଉ ଜଣେ 10000 ଟଙ୍କା ପାଉଥାଏ। ଏମିତି ଭାଗ୍ୟ ଦୋଷରୁ ହେଉ ବା ବ୍ୟବସ୍ଥା ଦୋଷରୁ ହେଉ, ଜଣେ କମ୍ ପାଉଥାଏ, ଜଣେ ବେଶୀ ପାଉଥାଏ। ଜଣେ ଠିକାଦାର, ଜଣେ ଯନ୍ତ୍ରୀ, ଜଣେ ମନ୍ତ୍ରୀ, ଜଣେ ଡାକ୍ତର, ଜଣେ ହାକିମ ଯେତିକି ଅର୍ଥ ପାଆନ୍ତି ତାକୁ ଯଦି ବିଚାରକୁ ନେବା, ତେବେ ସେଥିରୁ ବେଶ୍ କିଛି ଅଂଶ ଅଭାଜନ ପ୍ରାପ୍ତି ପରି ଜଣାପଡ଼ିବ। ଏତେ ପଇସା କେଉଁଠୁ ମିଳେ, କେମିତି ମିଳେ? ଏଭଳି ମୋଟା ଅର୍ଥ ପାଉଥିବା ବ୍ୟକ୍ତିମାନେ ଯଦି କେବେ ନିଜକୁ ନିଜେ ପଚାରିବେ, ଏତେ ପଇସା ଆମେ ଯେଭଳି ପାଇଲୁ, ପ୍ରକୃତରେ ଆମେ କ'ଣ ସେଥିପାଇଁ ଭାଜନ, ଆମେ କ'ଣ ସେତିକି କାମ କରିଛୁ, ତେବେ ସେମାନଙ୍କର ମଧ୍ୟ ଅନୁଭବ ହେବ ଯେ ବ୍ୟବସ୍ଥା ଆମକୁ ସୁହାଉଛି ବୋଲି ଆମେ ସିନା ଗୁଡ଼ାଏ ଟଙ୍କା ପଇସା କରିଯାଉଛୁ, କିନ୍ତୁ ଏସବୁ ଆମର ପ୍ରାପ୍ୟ ନୁହେଁ। ଏ ଅର୍ଥକୁ ନେଇ ଆମେ କରୁଛୁ କ'ଣ? ବିରାଟ ଅଟ୍ଟାଳିକା କରୁଛୁ, ଗାଡ଼ି ଘୋଡ଼ାରେ ବୁଲୁଛୁ, ଭଲ ଖାଉଛୁ, ଅୟସ କରୁଛୁ, ହେଲେ ଜୀବନଟା କ'ଣ ଏତିକି ନା ୟାଠୁ କିଛି ଅଧିକ? ଆଉ କାହାର ପ୍ରାପ୍ୟଗୁଡ଼ିକୁ ଆମେ ହାତେଇ ନେଇନାହୁଁ ତ? ଏସବୁ ଅର୍ଥର ଅଧିକାରୀ କ'ଣ କେବଳ ଆମେ? ଏସବୁର ଉତ୍ତର ଆମ ଭିତରୁ ହିଁ ଆସିବ ଯେ ନା। ଜଣେ ସାଧୁ କହିଲେ ଯେ ସବୁ ଅର୍ଥ ତୁମର ନୁହେଁ, ତୁମେ ଅଧିକ ଗୋଟେଇ ନେଇପାରିଲ ବା ଅଧିକ ସଂଗ୍ରହ କରିପାରିଲ ବୋଲି ଯେ ସେସବୁ ତୁମର ହେଇଗଲା, ଏକଥା ନୁହେଁ। ତାପରେ ଏତେ ଅର୍ଥର ପ୍ରୟୋଜନ ମଧ୍ୟ ନାହିଁ ତୁମ ପାଇଁ, ତେଣୁ ସେ ଅର୍ଥ ତୁମର ହେଇଗଲା ବୋଲି ଭାବି ତାକୁ ଜାକି ଧର ନାହିଁ, ଠୋଳ କର ନାହିଁ। ସେ ସବୁ ଅର୍ଥ ତୁମର ନୁହେଁ। ତୁମକୁ ଅଧିକ ଅର୍ଥ ସଂଗ୍ରହ କରିବାର ଶକ୍ତି ଦେଇ ଭଗବାନ ତୁମକୁ ଅନ୍ୟମାନଙ୍କୁ ଦାନ କରିବାର ସୁଯୋଗ ଦେଇଛନ୍ତି। ସେ ଅର୍ଥକୁ ଦାନ କର କିମ୍ବା ଏଭଳି ବାଟରେ ବିନିଯୋଗ କର ଯେପରି ତାହାଦ୍ୱାରା ସାଧାରଣ ଲୋକଙ୍କର ଉପକାର ହେବ। ଏ କଥା ସହିତ ସାଧୁ ଆଉ ଗୋଟିଏ କଥା ମଧ୍ୟ କହିଛନ୍ତି, ତାହା ହେଲା ସବୁ ସମୟ ମଧ୍ୟ ତୁମର ନୁହେଁ। ପ୍ରକୃତରେ ଚିନ୍ତା କଲେ ଆମର ସବୁତକ ସମୟ କେବଳ ନିଜ ଚିନ୍ତାରେ ହିଁ ଚାଲିଯାଉଛି। ନିଜେ କିଭଳି ବଡ଼ ହେବା, ଟଙ୍କା ପଇସା ରୋଜଗାର କରିବା, ଘରବାଡ଼ି କରିବା ଇତ୍ୟାଦି କଥାରେ ହିଁ ଆମର ମନଟା ପଶିଯାଇଥାଏ। ଏପରିକି ନିଜର ଶାନ୍ତି ଏବଂ ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଟିକିଏ ସମୟ ଦେବାକୁ ମଧ୍ୟ ଆମକୁ ବେଳ ମିଳେ ନାହିଁ। ଏଥିରେ ଆମେ ଅନ୍ୟ ପାଇଁ ସମୟ ଦେବା କଥା କ'ଣ ଚିନ୍ତା କରିବା? ଆମେ ଭାବୁ ଆମ ନିଜ କଥା ଚିନ୍ତା କରିବାକୁ ତ ଆମକୁ ସମୟ ଅଣ୍ଟୁ ନାହିଁ, ଆମେ ଅନ୍ୟ କଥା ଚିନ୍ତା କରିବାକୁ ବେଳ କୁଆଡ଼ୁ ପାଇବା? କିନ୍ତୁ ସାଧୁ କହୁଛନ୍ତି ସବୁତକ ସମୟ କେବଳ ନିଜ ସ୍ୱାର୍ଥ ଚିନ୍ତାରେ କଟେଇଦେଲେ ମଣିଷ ବନ୍ଦୀ ହୋଇଯିବ, ସେଥିରୁ ସେ ମୁକୁଳି ପାରିବ ନାହିଁ। ଶ୍ରୋତାବନ୍ଧୁ, ସେଇଥିପାଇଁ ଆମେ ଏକଥା ଭଲ ଭାବରେ ଉପଲବ୍ଧି କଲେ ଭଲ ହେବ ଯେ ଆମର ସବୁ ଅର୍ଥ ଆମର ନୁହେଁ କି ସବୁ ସମୟ ମଧ୍ୟ ଆମର ନୁହେଁ। ଏଥିରୁ କିଛି କିଛି ଅଂଶ ଅନ୍ୟମାନଙ୍କ ପାଇଁ ଦେବା ନିମନ୍ତେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ସେଥିପାଇଁ ଗୋଟିଏ ମାନସିକତା ମଧ୍ୟ ସୃଷ୍ଟି କରିବାକୁ ହେବ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଭଗବାନ ବିଷ୍ଣୁ ଆଦିତ୍ୟ ଅପ୍ସରା ରାକ୍ଷସ ସର୍ପ ଋଷି ଏବଂ ଗନ୍ଧର୍ବ ଆଦିଙ୍କ ସହିତ ବାର ମାସରେ ଭିନ୍ନ ଭିନ୍ନ ବାରଟି ନାମ ଧରି ସର୍ବତ୍ର ବିଚରଣ କରି ଇହଲୋକ ଓ ପରଲୋକରେ ମଣିଷର ବିବେକ ବୁଦ୍ଧି ବିସ୍ତାର କରିଥାନ୍ତି। ଋଷିମାନେ ଶାମ ଯଜୁ ରୁକ୍ ମନ୍ତ୍ର ଦ୍ୱାରା ତାଙ୍କର ସ୍ତବ କରିଥାନ୍ତି। ଗନ୍ଧର୍ବଗଣ ତାଙ୍କ ଗୁଣ ଗାଇଥାନ୍ତି। ନାଗମାନେ ରଥ ଟାଣିଥାନ୍ତି। ଆଗରେ ଅପ୍ସରାମାନେ ନୃତ୍ୟ କରିଥାନ୍ତି। ଏହା ବ୍ୟତୀତ ବାଳଖିଲ୍ୟ ନାମକ 60,000 ବ୍ରହ୍ମର୍ଷି ସୂର୍ଯ୍ୟଙ୍କ ସ୍ତବସ୍ତୁତି ପାଠ କରି ତାଙ୍କ ଆଗେ ଆଗେ ଚାଲୁଥାନ୍ତି।

ଶୁଣିଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଲଗାୟତ ବର୍ଷା ଲାଗି କେତେଟା ଜାଗାନ ବୟଡ଼ ସ୍ଥିତି ଦେଖାଦେଇଥିବାରୁ ସରକାର ସେ ତାର ଉପରେ କଡ଼ା ନଜର ରଖିଛନ୍। ସ୍ଥାନୀୟ ପ୍ରଶାସନ ପୁରା ତତ୍ପରତାର ସହିତ କ୍ଷେତ୍ରସ୍ତରନ ଉପସ୍ଥିତ ରହିକରି ସ୍ଥିତିର ଅନୁଧ୍ୟାନ କରବାର ସହିତ ଜରୁରୀ ଉଦ୍ଧାର ଆଉ ସାହାଯ୍ୟ କାମ ଜାରି ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକରି ସେ କହିଛନ୍, ଉଦ୍ଧାର ଆଉ ସାହାଯ୍ୟ କାମର ଠିକ୍ ଭାବେ ପରିଚାଳନା ଲାଗି ତିନିଜଣ ବରିଷ୍ଠ ଆଉ ଅଭିଜ୍ଞ ଅଧିକାରୀମାନଙ୍କୁ ବାଲେଶ୍ୱର, ଭଦ୍ରକ ଆଉ ଯାଜପୁର ଜିଲ୍ଲା ଲାଗି ଦାୟିତ୍ୱ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲା ପ୍ରଶାସନ ସହିତ ନିୟମିତ ଭାବେ ତାଲମେଲ ରଖିକରି କାମର ତଦାରଖ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଇସ୍ରାନୁ ମୁଖ୍ୟମନ୍ତ୍ରୀ ନିଜେ ବୟଡ଼ ଇଲାକା ପରିଦର୍ଶନ କରିକରି ସ୍ଥିତିର ଅନୁଧ୍ୟାନ କରିବେ। ପ୍ରଶାସନର ନିର୍ଦ୍ଦେଶାବଳୀକେ ପାଳନ କରିକରି ସୁରକ୍ଷିତ ରହିବାରକେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍। ପିଇବାର ପାଣିର ଗୁଣବତ୍ତା ଉପରେ ସିଇଜି ରିପୋର୍ଟ ଆସିବା ଋତୁରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ସମୀକ୍ଷା କରିକରି ତତ୍କାଳ ପଦକ୍ଷେପ ନେଇଛନ୍। ରେଳ ନେଟୱର୍କର ପାଖାପାଖି 20,000 ଜାଗାନ ଥଣ୍ଡା ପିଇବା

ପାଇନ୍ ମେସିନ୍, ବିସ୍ତୃତ ଜଲ ବିଶୋଧନ ବ୍ୟବସ୍ଥା ଆଉ ନିରୀକ୍ଷଣ ବ୍ୟବସ୍ଥା ସହିତ ଟ୍ୟାଙ୍କରନୁ ଟ୍ୟାପ୍ ଜଲ ବିଶୋଧନ ପ୍ରଣାଳୀ ସ୍ଥାପନା କରାଯିବା, ଇତର ସହିତ ପାଇନ୍ ଟାଙ୍କିମାନଙ୍କୁ ବଦଲା ଯିବାର କି ଭିଲ୍ ନିର୍ଦ୍ଦେଶ ଦିଆଯାଇଛି। ପାଇନ୍ ରହୁଥିବା ଟାଙ୍କିମାନଙ୍କୁ ଧାରିଛି ନିୟମ ଅନୁସାରେ ସଫା କରାଯିବା, ନିରାପଦ ପିଇବାର ପାଇନ୍ ଲାଗି ତୁର୍ତ୍ତି ପଦକ୍ଷେପ ନେବାର କି ରେଳବାଇର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଓ ସମ୍ଭାଦପତ୍ର ଜରିଆ ଲୋକଙ୍କୁ ଜଣାଇ ଦିଆଯିବା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆମ କଳାକାର ୱେବ୍ସାଇଟ୍ amokalakar.odisha.gov.in ଗଲାକାଲ ଉନ୍ମୋଚିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଇତାକେ ଉନ୍ମୋଚନ କରିଛନ୍। ବିଭାଗ ତରଫରୁ ସାଂସ୍କୃତିକ ଦଳମାନଙ୍କୁ ନିୟୋଜନ କରିକି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରବାଟା ଇତାର ମୂଲ ଉଦ୍ଦେଶ୍ୟ ଆଏ। ଏହି ୱେବ୍ସାଇଟ୍ କାର୍ଯ୍ୟକାରୀ ହେବାରୁ କାର୍ଯ୍ୟଧାରା ସରଳ ହୋଇପାରବା, ଇତାକେ ସୁବିଧାତି ବ୍ୟବହାର କରବାର ସହିତ ମୋବାଇଲ ଆଧାରିତ ଜିଓ ଟ୍ୟାଗିଂକେ ନିରୀକ୍ଷଣ କରାଯାଇ ପାରବା। ଏଥିଲାଗି କଳା ପ୍ରଦର୍ଶନ ଲାଗି ସାଂସ୍କୃତିକ ଦଳମାନଙ୍କୁ କାର୍ଯ୍ୟାଦେଶ ଦିଆଯିବାର ଆଉ ସେମାନଙ୍କ ନିୟୋଜନ ପ୍ରକ୍ରିୟାଥି ପାରଦର୍ଶିତା ଆସିପାରିବ ବୋଲି ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ 2026-27 ଶିକ୍ଷା ବର୍ଷ ଲାଗି ଗଲା ଏପ୍ରିଲ 2 ତାରିଖନୁ ପାଠପଢ଼ା ମୂଲ ହୋଇଛି। ଶିକ୍ଷକ ଅଭାବ କାରଣରୁ ଯେନ୍ତା ପାଠପଢ଼ା ନୁକସାନ ନାହିଁ ହେବା, ସେଥିଲାଗି ଗଲା ବଛର ବାଗି ଇ ବଛର ବିଲ୍ ଅତିଥି ଶିକ୍ଷକ ନିଯୁକ୍ତି କରାଯିବା। 5,740 ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପାଠପଢ଼ା ଦାୟିତ୍ୱ ଦିଆଯିବା। ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ପୁନଃ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଡ ହାଇସ୍କୁଲମାନଙ୍କେ ଇ ନିଯୁକ୍ତି କରାଯିବା। ଏ ବାବଦେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସାରା ରାଜ୍ୟ ଆଜିଠାରୁ କୁଷ୍ଠରୋଗ ଚିହ୍ନଟ ଅଭିଯାନ ମୂଲ ହେବା। ଏହି ଅଭିଯାନ ଆଇବା 31 ତାରିଖ ତକ୍ ଚାଲବା। ଅଭିଯାନଥି ଆଶା ଆଉ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ଯାଇକରି କୁଷ୍ଠ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବେ। କେନ୍ଦ୍ରୀୟ କୁଷ୍ଠ ଡିଭିଜନ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଇଥର ରାଜଧାନୀ ଭୁବନେଶ୍ୱର ସହିତ ରାଜ୍ୟର 27ଟା ଜିଲ୍ଲାର ଏହି କାର୍ଯ୍ୟକ୍ରମ କରାଯିବା। କୁଷ୍ଠରୋଗର ଚିହ୍ନଟ, ଚିକିତ୍ସା ଓ ପୁନଃକ୍ଷମ ଅସ୍ତ୍ରୋପଚାର ସରକାରୀ ଡାକ୍ତରଖାନାର ମାହାଲିଆ କରାଯାଉଛି। ପୁନଃକ୍ଷମ ଅସ୍ତ୍ରୋପଚାର କରାଯାଇଥିବା ରୋଗୀମାନଙ୍କୁ ସରକାରଙ୍କ ତରଫରୁ 12,000 ଟଙ୍କାର ଆର୍ଥିକ ସାହାଯ୍ୟ ବିଲ୍ ଦିଆଯାଉଛି। କୁଷ୍ଠରୋଗର ଲକ୍ଷଣ ଥିଲେ ତୁର୍ତ୍ତି ସ୍ୱାସ୍ଥ୍ୟକର୍ମୀ ନହେତ ଡାକ୍ତରଙ୍କ ପରୀକ୍ଷା କରାବାରକେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। 2026-27 ଶିକ୍ଷା ବର୍ଷ ଲାଗି ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଆଇବା ଡିସେମ୍ବର 6 ଦିନ ହେବା। ଏଥିଲାଗି ରାଜ୍ୟ ଶିକ୍ଷକ ଶିକ୍ଷା ଆଉ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଚଳିତ ଶିକ୍ଷା ବର୍ଷରେ 8 ଶ୍ରେଣୀ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପରୀକ୍ଷା ଲାଗି ଆଜିଠାରୁ ସେପ୍ଟେମ୍ବର 16 ତକ୍ ଆବେଦନ କରିପାରିବେ। ଶ୍ରାବଣ ମାସର ଉଜ୍ଜଲ ପଖର ପଞ୍ଚମୀ ତିଥି ଆଜି ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ଖସାପଡ଼ା ନୀତି କରାଯିବା। ଏଥିଲାଗି 2 ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ସଞ୍ଜ 6 ରାତି 10 ବଜେ ତକ୍ ଏହି ଗୁପ୍ତ ନୀତି କରାଯିବା। ଏହି ସମୟଟି 4 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନ ବର୍ଷା ଲାଗି ରହିଛି। ଆଇବା 3 ଦିନ ତକ୍ ଅତିଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ବାଲେଶ୍ୱର, ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାର ଜବରନୁ ଅତିଜବର ବର୍ଷା ହେବାର ସମ୍ଭାବନା ଅଛି। ସେନ୍ତା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ସହିତ 11 ଜିଲ୍ଲାର ଅତିଜବର ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷାର ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି, ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁଚାରୁ ପରିଚାଳନା ପାଇଁ 3 ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରୁ 773 ସ୍ଥାନାନ୍ତର କରାଯାଇଛି। 90 ରିଲିଫ୍ ଶିବିର ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। 26 ମେଡିକାଲ ଏବଂ 4 ପଶୁ ଚିକିତ୍ସକ ଦଳ ନିୟୋଜିତ ଅଛନ୍ତି। ଭଣ୍ଡାରୀପୋଖରୀ, ଧାମନଗର ଏବଂ ତିହିଡ଼ିରେ 3 ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି। ଯାଜପୁର ଜିଲ୍ଲାରେ 46,500 ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଜଳବନ୍ଦୀ ଅଞ୍ଚଳରେ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ କିମ୍ବା ଘର ଭାଙ୍ଗିଥିବାର ସୂଚନା ମିଳିନାହିଁ ବୋଲି ଆମ ସମ୍ଭାଦଦାତା କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳ ରଘୁରାମ ଆୟର ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜିସି ନେଟ୍ ପରୀକ୍ଷାର 3 ବିଷୟରେ ପୁନଃ ପରୀକ୍ଷା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଘୋଷଣା କରିଛି। ଏହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ଆସନ୍ତା ମାସ 9 ଓ 10 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। 9 ତାରିଖରେ ପ୍ରଥମ ସିଫ୍ଟରେ ସକାଳ 9:00-12:00 ପର୍ଯ୍ୟନ୍ତ ଇଂରାଜୀ ଏବଂ ସେହିଦିନ ଦ୍ୱିତୀୟ ସିଫ୍ଟରେ 3:00-6:00 ପର୍ଯ୍ୟନ୍ତ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। 10 ତାରିଖରେ 9:00-12:00 ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ସମାଜ ବିଜ୍ଞାନ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଗତ ଜୁନ୍ ମାସରେ ୟୁଜିସି ନେଟ୍ ପରୀକ୍ଷା 87 ବିଷୟରେ 22-30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆମ କଳାକାର ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକର ସମନ୍ୱୟ ମାଧ୍ୟମରେ ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି ୱେବ୍ସାଇଟ୍ କାର୍ଯ୍ୟକ୍ଷମ କରାଯାଇଥିବା ବିଭାଗ କହିଛି। କଳା ପ୍ରଦର୍ଶନ ନିମନ୍ତେ ସାଂସ୍କୃତିକ ଦଳଗୁଡ଼ିକୁ କାର୍ଯ୍ୟାଦେଶ ପ୍ରଦାନ କରିବା ତଥା ସେମାନଙ୍କ ନିୟୋଜନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବାରେ ଏହି ୱେବ୍ସାଇଟ୍ ଅଧିକ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବିଭାଗ କହିଛି।

0: ଶ୍ରାବଣ ମାସର ତୃତୀୟ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମେ କୃତ୍ରିମ ଦାନ୍ତ ଲଗାଇବା କାହିଁକି ଓ କିପରି, ଆଲୋଚନା କରିଛନ୍ତି ଡାକ୍ତର ତପନ କୁମାର ପାତ୍ର।
2: ଦାନ୍ତ ଆମ ପାଟିର ଏକ ପ୍ରଧାନ ଅଙ୍ଗ। ଏହା ମଣିଷ ଜନ୍ମବେଳେ ପାଟିରେ ନଥାଏ, କିନ୍ତୁ ମାଢ଼ିରେ ଓ ହାଡ଼ ଭିତରେ କିଛି ପରିମାଣରେ ତିଆରି ହୋଇଯାଇଥାଏ। 6 ମାସ ବୟସରୁ 2.5 ବର୍ଷ ବୟସ ମଧ୍ୟରେ ଏହି କ୍ଷୁଦ୍ର ଦାନ୍ତ ସବୁ ପାଟିକି ଆସିଥାଏ। 20ଟି ଦାନ୍ତ ଶୃଙ୍ଖଳାରେ ସୁନ୍ଦର ଭାବେ ସ୍ମାଇଲ୍ ଅକ୍ଲୁଜନ୍ ତିଆରି ପୂର୍ଣ୍ଣାଙ୍ଗ ହୋଇଥାଏ, ଫଳରେ ଶିଶୁ ଚୋବାଇବା, ଖାଇବାର ଆନନ୍ଦ ନିଏ, କଥା କହିବାରେ ଉନ୍ନତି ହୋଇଥାଏ। ଏଥିରେ କୌଣସି ସମୟ ବା ଶ୍ରେଣୀର ବିଳମ୍ବ ହେଲେ ଖାଇବା ଓ କଥା କହିବାରେ ବିକୃତ ହୁଏ। ପୁଣି ସ୍ଥାୟୀ ଦାନ୍ତର ଶ୍ରେଣୀ ବା ଅକ୍ଲୁଜନ୍ରେ ମଧ୍ୟ ବିକୃତ ଆସିଥାଏ। ସ୍ଥାୟୀ ଦାନ୍ତ 6 ବର୍ଷରୁ 13 ବର୍ଷ ବୟସ ମଧ୍ୟରେ ଆସିଥାଏ। ସମୁଦାୟ 28ଟି ଦାନ୍ତ ଆସିଥାଏ। ଅନେକ ସମୟରେ ଜ୍ଞାନ ଦାନ୍ତ ବିଳମ୍ବରେ ବା 27-28 ବର୍ଷ ଭିତରେ ଆସିଯାଏ। ସମୁଦାୟ 32ଟି ଦାନ୍ତ ପାଟିରେ ହୋଇଥାଏ। ଏ ସମସ୍ତ ଦାନ୍ତ ଉପଯୁକ୍ତ ଶ୍ରେଣୀରେ ରହିଲେ ଦାନ୍ତ ଓ ପାଟିର କାର୍ଯ୍ୟ ସୁରୁଖୁରୁରେ ହୁଏ। ଖାଦ୍ୟ ଖାଇବା, ଚୋବାଇ ଖାଇବା, ଖାଦ୍ୟକୁ ଗିଳିବା, ସ୍ପଷ୍ଟ କଥା କହିବା, ଗୀତ ଗାଇବା, ମୁହଁର ବିଭିନ୍ନ ଭଙ୍ଗୀ ଓ ହସକୁ ସ୍ପଷ୍ଟ କରିବା ପାଇଁ ଦାନ୍ତ ଅହରହ କାମ କରେ। ଏସବୁ ମୌଳିକ କାର୍ଯ୍ୟ ବ୍ୟତୀତ ମନକୁ ସରସ ରଖିବାରେ ମଧ୍ୟ ଦାନ୍ତ ଆବଶ୍ୟକ ହୋଇଥାଏ। ରୋଗଯୁକ୍ତ ଦାନ୍ତ କେବଳ ଯେ ପାଟିର କାର୍ଯ୍ୟରେ ବାଧା ଦିଏ ତା ନୁହେଁ, ବରଂ ପାଟି, ମୁହଁ ଓ ପାଟି ହାଡ଼ର ଜଏଣ୍ଟରେ ମଧ୍ୟ ସ୍ୱାସ୍ଥ୍ୟରେ ବାଧା ଦିଏ। ଅନେକ ଆଘାତ, ଆକ୍ସିଡେଣ୍ଟ ବା ଦାନ୍ତକଣା ରୋଗରୁ ଦାନ୍ତ ବିହୀନ ହୁଅନ୍ତି। ଶିଶୁ ଅବସ୍ଥାରେ ଦାନ୍ତକ୍ଷୟ ହେଲେ ସ୍ଥାୟୀ ଦାନ୍ତର ମଧ୍ୟ ସମସ୍ୟା ସୃଷ୍ଟି ହୁଏ, ତେଣୁ ଆବଶ୍ୟକ ସ୍ଥଳେ ଦାନ୍ତ ସ୍ପେଶାଲ ଡେଞ୍ଚର ଲଗାଯାଏ। ପରବର୍ତ୍ତୀ ସମୟରେ ଦାନ୍ତକଣା ରୋଗ ଆଘାତ ଓ ମାଢ଼ି ରୋଗରୁ ହୋଇଥାଏ, ପାଟି ଦାନ୍ତ ବିହୀନ ହୁଏ। ଏଣୁ ଉପଯୁକ୍ତ ପରିଷ୍କାର ମାଢ଼ି ଓ ଦାନ୍ତ ଜିଭ ପାଟିକୁ ମାଢ଼ି ରୋଗରୁ ରକ୍ଷା କରିହୁଏ। ବୟସ୍କ ବ୍ୟକ୍ତିଠାରେ ଦାନ୍ତହୀନତା ବା ଏଡେଞ୍ଚୁଲିଜମର କାରଣ ମାଢ଼ି ରୋଗ। ଭୁଲ ଡାକ୍ତରୀ ଚିକିତ୍ସା ବା ପୁଷ୍ଟିହୀନତା ବା ଶରୀରର ରୋଗ ଯଥା ଡାଇବେଟିସ୍ ମେଲାଇଟସ୍, ଆସ୍ମା, ଅଷ୍ଟିଓପ୍ରୋସିସ୍, ନ୍ୟୁରୋଲୋଜିକାଲ ଡିଜର୍ଡର, ଏସବୁ ବ୍ୟକ୍ତିମାନଙ୍କ ଏଡେଞ୍ଚୁଲିଜମ ଅଧିକ ଦେଖାଯାଏ। ଦନ୍ତହୀନତା ନିରାକରଣ ପାଇଁ ଦନ୍ତ ଓ ମାଢ଼ିରୁ ରୋଗରୁ ନିଜକୁ ରକ୍ଷା କରିବା ଆବଶ୍ୟକ। ଏଥିପାଇଁ କିଛି ଔଷଧ ବା ଟୀକାର ଆବଶ୍ୟକ ନାହିଁ। ଉତ୍ତମ ଭାବେ ଦାନ୍ତ ପରିଷ୍କାର ରଖିବା, ଯତ୍ନ ନେବା, ଜିଭ ଓ ପାଟିକୁ ସଫା ରଖିବାରେ ରୋଗ ଦୂର ହୁଏ, କିନ୍ତୁ ଆଡଭାନ୍ସଡ୍ ଇନଫେକ୍ସନରେ ଆଣ୍ଟିବାୟୋଟିକ୍ ବା ପେନ୍ କିଲର ଆବଶ୍ୟକତା ହୁଏ। ଆଜିକାଲି ଫ୍ଲୋରାଇଡ୍, କ୍ଲୋରୋଏକ୍ସିଡିନ୍, ଜାଇଲିଟଲ ଇତ୍ୟାଦି ଔଷଧୀୟ କୁଳି ବା ଟୁଥପେଷ୍ଟ ବ୍ୟବହାରରୁ ମଧ୍ୟ ଦାନ୍ତ ପ୍ଲାକ୍ ସମ୍ବନ୍ଧୀୟ ରୋଗ, ମାଢ଼ି ଓ ଦାନ୍ତ ରୋଗରୁ ପାଟିକୁ ରକ୍ଷା କରିହୁଏ। ଦାନ୍ତର ଯତ୍ନ ନେବା ପାଇଁ ଅନେକ ବ୍ୟବସ୍ଥା ରହିଛି। ଦିନରେ ସକାଳୁ ସକାଳୁ ଥରେ, ରାତି ପରେ ଥରେ ଟୁଥପେଷ୍ଟ ଲଗାଇ ଦାନ୍ତକୁ ବ୍ରଶ କରିବା ଆବଶ୍ୟକ। ଜିଭକୁ ଦିନରେ ଥରେ ସଫା କରିବା, ପ୍ରତିଟି ଖାଇବା ପରେ ପାଟି କୁଳି କରିବା, ଏସବୁ ଆମ ଦାନ୍ତ ସ୍ୱାସ୍ଥ୍ୟର ସାଧାରଣ ସୂଚନା। 6 ମାସ ଅନ୍ତରାଳରେ ବ୍ୟକ୍ତିକୁ ଦାନ୍ତ ପରୀକ୍ଷା କରାଇ ନେବା ଉଚିତ। ଗାଲ, ଓଠ, ଜିଭ, ମାଢ଼ି ଓ ଜିଭର ଅଲସର ବା ରାସ୍ରୁ ରକ୍ତ ବାହାରିଲେ ଭୟାବହ ରୋଗର ଚିନ୍ତା ଆସିଥାଏ। ତମାଖୁ, ପାନ ଆଦି କୁ ଅଭ୍ୟାସ ଯୁକ୍ତ ବ୍ୟକ୍ତି ସାଧାରଣତଃ କର୍କଟ ରୋଗ ବୋଲି ଡରି ଯାଇଥାନ୍ତି, କିନ୍ତୁ ଡାକ୍ତର ପରାମର୍ଶରେ ଅଧିକାଂଶ ସମୟରେ ବ୍ରଶ ଆଘାତ, ଧାରୁଆ ଦାନ୍ତ, ଫିଲିଂ, ଡେଞ୍ଚର ଯୋଗୁଁ ମଧ୍ୟ ଏହି ଅଲସର ବା ରାସ୍ ହୋଇଥାଏ। ଏହାସବୁ ଅତି ଶୀଘ୍ର ଚିକିତ୍ସା କରାଇ ସହଳ ଓ ସରଳ ଚିକିତ୍ସା ପାଇଁ ସୂଚନା ଦେଇହୁଏ। ତେଣୁ ସହଳ ପରାମର୍ଶ ହିଁ ନିରାକରଣର ମାଧ୍ୟମ। ଦାନ୍ତଟି ଚାଲିଗଲେ ଅନେକ ମନ ଖରାପ କରନ୍ତି, ନିଜର ଶରୀରର ମୁହଁର ସମସ୍ତ ସୌନ୍ଦର୍ଯ୍ୟ ଚାଲିଯିବାର ଭୟ କରନ୍ତି, ଖାଦ୍ୟ ଖାଇବାରୁ ବାରି ପଡ଼ିବାର ଭୟ କରନ୍ତି, କିନ୍ତୁ ଉପଯୁକ୍ତ ନୂଆ ଦାନ୍ତ ବା କୃତ୍ରିମ ଦାନ୍ତ ଲଗାଇଲେ ଦାନ୍ତର କାର୍ଯ୍ୟ କରିହୁଏ। ପାଖରେ ଥିବା ଅନ୍ୟ ଦାନ୍ତର ଓ ପାଟି ଓ ମୁହଁର ସ୍ୱାସ୍ଥ୍ୟକୁ ଉନ୍ନତ କରିହୁଏ। ଦାନ୍ତ ଲଗାଇବାର ସମୟ, ପ୍ରକାର, ଯତ୍ନ ଓ ପରାମର୍ଶ ପାଇଁ ଉଦ୍ଦିଷ୍ଟ ଡାକ୍ତର ବିଷୟରେ ଜାଣିବା ପାଇଁ ଦାନ୍ତ ଡାକ୍ତର ଯଥେଷ୍ଟ ଅଛନ୍ତି, କିନ୍ତୁ ପ୍ରୋଷ୍ଟୋଡୋନ୍ଟିଷ୍ଟ ବା ନୂଆ ଦାନ୍ତ ଲଗାଇବା ବିଶେଷଜ୍ଞ ଏଥିପାଇଁ ଅଧିକ କୌଶଳୀ ଅଟନ୍ତି। ଦାନ୍ତ ଲଗାଇବା, ଦାନ୍ତରେ କ୍ରାଉନ୍ ଲଗାଇବା, ଦାନ୍ତକୁ ଭିନେରିଂ କରିବା, ଇମ୍ପ୍ଲାଣ୍ଟ ମାଧ୍ୟମରେ ଶକ୍ତ ଦାନ୍ତ ଲଗାଇବା, କୃତ୍ରିମ ହନୁଆଡ଼ ତିଆରି କରି ହେଡ୍ ଆଣ୍ଡ ନେକ୍ କର୍କଟ ରୋଗର ବିକୃତିକୁ ଠିକ୍ କରିବା ପାଇଁ ଏହି ଚିକିତ୍ସକମାନେ ସ୍ୱତନ୍ତ୍ର MDS କରିଥାନ୍ତି।
1: ଆମର

0: ତେରେ ଶୁଣୁଥିଲେ ଆମେ କୃତ୍ରିମ ଦାନ୍ତ ଲଗାଇବା କାହିଁକି ଓ କିପରି ଆଲୋଚନା କରିଥିଲେ ଡାକ୍ତର ତପନ କୁମାର ପାତ୍ର। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ତିନୋଟି ବିଷୟରେ ପୁନର୍ବାର ୟୁଜିସି ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା। ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000 ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା। 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାରେ 5 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ। ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା। ଏବଂ FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଜାତୀୟ ପରୀକ୍ଷଣ ସଂସ୍ଥା NTA 3 ବିଷୟରେ ପୁନର୍ବାର UGC ନେଟ୍ ପରୀକ୍ଷା କରିବା ଲାଗି ଘୋଷଣା କରିଛି। ସେହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପୂର୍ବରୁ ହୋଇଥିବା ପରୀକ୍ଷାରେ ଏହି 3 ବିଷୟପତ୍ରଗୁଡ଼ିକରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ହେବା ପରେ NTA ପକ୍ଷରୁ ପୁନର୍ବାର ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ ଆସନ୍ତା 9 ସକାଳ 9 ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୋଟିଏ ସେଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ଏବଂ ଅପରାହ୍ନ 3 ସନ୍ଧ୍ୟା 6 ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। 10 ପ୍ରଥମ ସିଟିଂରେ ସକାଳ 9 ପର୍ଯ୍ୟନ୍ତ ସମାଜ ବିଜ୍ଞାନ ବିଷୟ ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ 22-30 ପର୍ଯ୍ୟନ୍ତ NTA ପକ୍ଷରୁ 87 ବିଷୟରେ UGC ନେଟ୍ ପରୀକ୍ଷା କରାଯାଇଥିଲା। ତେବେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ NTA ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। କମିଟିର ପରାମର୍ଶ କ୍ରମେ ଏହି 3 ବିଷୟରେ ପୁନର୍ବାର ପରୀକ୍ଷା କରାଯିବ। ପାନୀୟ ଜଳ ଗୁଣବତ୍ତା ନେଇ ଭାରତୀୟ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ରେଳ ନେଟୱାର୍କରେ ପାନୀୟ ଜଳ ବିଷୟରେ ସମୀକ୍ଷା କରିଛନ୍ତି। ଯାତ୍ରୀମାନଙ୍କୁ ଶୁଦ୍ଧ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ପଦକ୍ଷେପ ସ୍ୱରୂପ ଦେଶର ରେଳ ବ୍ୟବସ୍ଥାରେ 20,000 ସ୍ଥାନରେ ନୂଆ ଟ୍ୟାଙ୍କ ଟୁ ଟ୍ୟାପ୍ ଜଳ ବିଶୋଧନ ଓ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ପୁରୁଣା ପାଣିଟାଙ୍କିଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବିଭାଗ ଗୁରୁତ୍ୱ ଦେଉଛି ଏବଂ ଆଗାମୀ ଦିନରେ ଉଚ୍ଚସ୍ତରରେ ଏହାର ନିରୀକ୍ଷଣ କରାଯିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିଭଳି 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 2-3 ପର୍ଯ୍ୟନ୍ତ ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ପୁଡୁଚେରୀରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ 12 ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବରିଷ୍ଠ ଅଧିକାରୀଙ୍କ ବୈଠକ ଓ ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହାର ବିଷୟବସ୍ତୁ ରହିଛି ନମନୀୟ।

ନବତା ନବସୃଜନ ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ ଆସନ୍ତାକାଲି ହେବାକୁ ଥିବା ବୈଠକରେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିବେ। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୈଠକ ପରିବେଶ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସହ ଏହାର ସୁରକ୍ଷା ଦିଗରେ ଆଲୋଚନା ଲାଗି ମଞ୍ଚ ପ୍ରଦାନ କରିବ। ଭାରତ ପକ୍ଷରୁ ଏଥିପାଇଁ ଚାରିଟି ବିଷୟକୁ ପ୍ରାଧାନ୍ୟ ଦିଆଯାଉଛି। ସେଗୁଡ଼ିକ ହେଉଛି ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଜଙ୍ଗଲ ନିଆଁ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରତିରୋଧ, ପୁନଃ ବ୍ୟବହାର ଏବଂ ଉତ୍ପାଦନକ୍ଷମ ଅର୍ଥନୀତି ଓ ଗ୍ରହଣୀୟତା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଧ୍ୟପ୍ରଦେଶର ଇନ୍ଦୋରରେ ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଆରମ୍ଭ ହୋଇଛି। ଇନ୍ଦୋର ଚିଡ଼ିଆଖାନାରେ 14D ସିନେମା ଥିଏଟର ସହ ଆଭାସୀ ଜଙ୍ଗଲ ସଫାରୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି। 4,50,00,000 ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ଏହି ବ୍ୟବସ୍ଥା କରାଯାଇଛି। ଆଭାସୀ ଜଙ୍ଗଲ ସଫାରୀ ଜରିଆରେ ଜନସାଧାରଣ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ଉପସ୍ଥିତି ଅନୁଭବ କରିପାରିବେ। ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଆଭାସୀ ଚିଡ଼ିଆଖାନାର ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଝାଡ଼ଖଣ୍ଡରେ ଛାତ୍ର ପ୍ରତିବାଦ ଜାରି ରହିଛି। ଆସନ୍ତା 20 ତାରିଖରେ ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ନେଇ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷା ବାତିଲ କରିବା ନେଇ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ତେବେ ରାଜ୍ୟ ସରକାର ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ 2ଟାରେ ପୁଣି ଥରେ ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କାର୍ମିକ ଜନ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀରେ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ପେନ୍ସନ୍ ମିତ୍ର ଏବଂ ପଞ୍ଚମ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ ପୁସ୍ତିକା ଉନ୍ମୋଚନ କରାଯିବ। କାର୍ଯ୍ୟକ୍ରମର ଅଂଶ ଭାବେ 17 ପେନ୍ସନ୍ ପ୍ରଦାନକାରୀ ବ୍ୟାଙ୍କ ଅବସର ନେଇଥିବା କର୍ମଚାରୀଙ୍କ ଲାଗି ବିଭିନ୍ନ ସେବା ଓ ସାମଗ୍ରୀର ପ୍ରଦର୍ଶନ କରିବେ। ଆଜିର ଉତ୍ସବରେ 15 ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବିଶାଖାପାଟଣାରୁ ଉଡ଼ାଣ ଏବଂ ଅବତରଣ କରିବାକୁ ଥିବା ଏୟାର ଇଣ୍ଡିଆର ସମସ୍ତ ବିମାନ ଆଜିଠାରୁ ଭୋଗପୁରମ୍ସ୍ଥିତ ନୂଆ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରରୁ କାର୍ଯ୍ୟ କରିବ। ପୁରୁଣା ବିମାନ ବନ୍ଦରର କୋଡ୍ ସଂଖ୍ୟା VTZ ମଧ୍ୟ ବ୍ୟବହାର କରାଯିବ। ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୋଗପୁରମ୍ରୁ ଦିଲ୍ଲୀ ମଧ୍ୟରେ ସପ୍ତାହକୁ 14 ଉଡ଼ାଣ କରାଯିବ। ଜିମ୍ବାୱେରେ ଗତ ସପ୍ତାହରେ ଘଟିଥିବା ନୌକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 84 ବୃଦ୍ଧି ପାଇଛି। 153 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ନୌକାଟି ଗତ ସପ୍ତାହରେ କାରିବା ହ୍ରଦରେ ବୁଡ଼ିଯାଇଥିଲା। ଜିମ୍ବାୱେର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୂଚନା ଅନୁଯାୟୀ 77 ଜଣଙ୍କୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ଭାରତ ନେପାଳ ସୀମାବର୍ତ୍ତୀ ଅଞ୍ଚଳରୁ ସଶସ୍ତ୍ର ସୀମା ବଳ 2 ଜଣ ନେପାଳୀ ନାଗରିକଙ୍କୁ ଗିରଫ କରିଛନ୍ତି। ସେହି 2 ଜଣ ନେପାଳୀ ନାଗରିକଙ୍କଠାରୁ ବହୁ ପରିମାଣର ସୁନା ଓ ରୂପା ଜବତ କରାଯାଇଛି। ଗତକାଲି ସିଲିଗୁଡ଼ିସ୍ଥିତ ପାଣିଟାଙ୍କି ନିକଟରେ ସୀମା ଗୁଇନ୍ଦା ଦଳର 41ତମ ବାଟାଲିୟନ୍ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ 2 ଜଣ ନେପାଳୀ ନାଗରିକ ଏକ କାର୍ ଯୋଗେ ଦ୍ରୁତଗତିରେ ଯାଉଥିବା ଜାଣିପାରି ସେମାନଙ୍କୁ ଠାବ କରିଥିଲେ। ତେବେ ସେମାନଙ୍କ ପାଖରେ ଥିବା ବହୁ ପରିମାଣର ସୁନା ଏବଂ ରୂପା ସମ୍ପର୍କରେ ସେମାନେ କୌଣସି ପ୍ରମାଣ ଦେଇପାରିନଥିଲେ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ 460 ରନ୍ ଏବଂ 9 ପ୍ରଥମ ଇନିଂସ ଜାରି ରଖିବ। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଗତକାଲି ଅପରାଜିତ ଥିଲେ। ଦେବଦତ୍ତ ପାଡିକଲ 167 ରନ୍ ସ୍କୋର କରିଥିବା ବେଳେ KL ରାହୁଲ 82 ଏବଂ ଧ୍ରୁବ ଜୁରେଲ 51 ରନ୍ ସ୍କୋର କରିଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା 23 ତାରିଖରୁ କଲମ୍ବୋଠାରେ ଖେଳାଯିବ। FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡିରେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡର ୱାଗେନର୍ ହକି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ହେବ। ଭାରତ ୱେଲ୍ସକୁ 3-1 ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ 4-1 ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ର ବିଜେତା ପୁଲ୍ ଡିର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। BWF ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିଅନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚମ୍ପିଅନ୍ ତଥା ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି PV ସିନ୍ଧୁ ଆୟାରଲାଣ୍ଡର ସୋଫିଆ ନୋବେଲ୍ଙ୍କ ବିପକ୍ଷରେ ଖେଳିବେ। 135ତମ ଇଣ୍ଡିଆନ୍ ଅଏଲ୍ ଡୁରାଣ୍ଡ କପ୍ ଅଧୀନରେ ଗତକାଲି ରାଞ୍ଚିର ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ସ୍ପୋର୍ଟସ୍ କ୍ଲବ୍ ଦିଲ୍ଲୀ 5-1 ରାୟଙ୍ଗଡାଇ ଫୁଟବଲ କ୍ଲବ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ସେମିଫାଇନାଲ୍ରେ ପ୍ରବେଶ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ।
3 ବିଷୟରେ ପୁନର୍ବାର UGC NET ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ

0: ସଂସ୍ଥାର ଘୋଷଣା। ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000 ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା। 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାରେ 5 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ। ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଏବଂ FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆମେ କେତୋଟି ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉନାହୁଁ। ଆଜି ଆମେ ଯେଉଁ ପରିବେଶ କଥା କହୁଛୁ, ଗଛ ଲଗାଇବା କଥା କହୁଛୁ, ଆମ ପୂର୍ବପୁରୁଷମାନେ ଏହାକୁ ଉପଲବ୍ଧି କରିଥିଲେ ଏବଂ ଶାସ୍ତ୍ର ପୁରାଣମାନଙ୍କରେ ଏହାକୁ ବର୍ଣ୍ଣନା ମଧ୍ୟ କରିଯାଇଛନ୍ତି। ବୃକ୍ଷଲତାକୁ ଏତେ ମହତ୍ତ୍ୱ ଦିଆଯାଇଛି ଏବଂ ଦେବୀ ଦେବତାଙ୍କ ସହ ଯୋଡ଼ାଯାଇଛି ଯେ ତାହା ବିଶ୍ୱରେ ବିରଳ। କିନ୍ତୁ ଦୁଃଖର ବିଷୟ, ଏଭଳି ଏକ ପରମ୍ପରାରେ ବଢ଼ି ମଧ୍ୟ ଆଜି ଆମେ ପରିବେଶ ପ୍ରତି ସଚେତନ ନୁହୁଁ ଏବଂ ଆମର ଅଜ୍ଞତା ପାଇଁ ଆମକୁ ପରିବେଶ ଶିକ୍ଷା ଦିଆଯାଉଛି। ପ୍ରକୃତ କଥା ହେଉଛି ଆମେ ପଥଭ୍ରଷ୍ଟ ହୋଇଯାଇଛୁ। ଗଛ କାଟି ଚାଲିଛୁ କିନ୍ତୁ ଲଗାଉ ନାହୁଁ। ଗାଁ ଗାଁରେ ଯେଉଁ ଆମ୍ବ ତୋଟା ଆତବଣ ଦେଖୁ, ଆମେ କେବେ ଚିନ୍ତା କରିଛୁ ଏସବୁ କେଉଁଠୁ ଆସିଲା? ଆମ ପୂର୍ବପୁରୁଷମାନେ ତାକୁ ସୃଷ୍ଟି କରିଛନ୍ତି, କେବଳ ନିଜ ପାଇଁ ନୁହେଁ, ଭବିଷ୍ୟତ ବଂଶଧରଙ୍କ ପାଇଁ। ଆମେ ଯେତେବେଳେ ଛୋଟ ଥିଲୁ ଦେଖୁଥିଲୁ ଭାର ଭାର ଆମ୍ବ ଓ ଆତ ଗ୍ରାମାଞ୍ଚଳରୁ ସହରକୁ ଅଣାଯାଉଥିଲା ବିକ୍ରି ପାଇଁ। ଏହାଦ୍ୱାରା ଗ୍ରାମାଞ୍ଚଳର ଗରିବ ଲୋକ କିଛି ରୋଜଗାର କରିପାରୁଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କମିଯାଇଛି, ନା ଆମ୍ବ ତୋଟା ଅଛି ନା ଆତବଣ, ଧୀରେ ଧୀରେ ସେସବୁ ପଦା ହୋଇଗଲାଣି। ଆମେ ସ୍କୁଲରେ ପଢ଼ୁଥିବା ସମୟରେ ଯେଉଁ ଜାଗାକୁ ପିକନିକ୍ ପାଇଁ ଯାଉଥିଲୁ, ଆଜି ସେ ଜାଗା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ସବୁ ଗଛ ଲୋକ କାଟି ନେଇଗଲେଣି, ଗାତ ଖୋଲି ଗଛର ମୂଳ ଓ ଚେରକୁ ମଧ୍ୟ ଛାଡ଼ୁନାହାନ୍ତି। ଗଛ ତ କାଟୁଛୁ, କିନ୍ତୁ ସେହି ହିସାବରେ ଗଛ ଲଗାଉଥିଲେ ପରିସ୍ଥିତି ଆଜି ଏତେ ଗମ୍ଭୀର ହୋଇନଥାନ୍ତା। ଏହା ଆମର ସଚେତନତାର ଅଭାବ ନୁହେଁ ତ ଆଉ କ'ଣ? ଗଛ ଆମର ହେଉଛି ଉତ୍ତମ ବନ୍ଧୁ। ଆମକୁ ଛାୟା ଦେଉଛି, ଫଳ ଦେଉଛି, ଅମ୍ଳଜାନ ଦେଉଛି, ଔଷଧ ଦେଉଛି, ଜାଳେଣୀ ଦେଉଛି ଏବଂ ମାଟିକୁ ମଧ୍ୟ ରକ୍ଷା କରୁଛି। ଏଭଳି ଏକ ଉପକାରୀ ବନ୍ଧୁର ଆମେ ଅନିଷ୍ଟ କରୁଛୁ। କିନ୍ତୁ ଏବେ ସଚେତନ ହେବାର ସମୟ ଆସିଛି, ଗଛ ଲଗାଇବା, ଯାହା ବି ଗଛ ବଞ୍ଚି ରହିଛି ତାର ସୁରକ୍ଷା କରିବା, ତାହେଲେ ଯାଇ ପରିବେଶ ସନ୍ତୁଳିତ ହୋଇ ରହିବ। ଆଜି ଆମେ ଗ୍ଲୋବାଲ ୱାର୍ମିଂର କଥା କହୁଛୁ। ପୃଥିବୀ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି, ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ୁଛି, ଋତୁ ପରିବର୍ତ୍ତନରେ ଅସାମାନ୍ୟତା ଦେଖାଯାଉଛି, ନିୟମିତ ବର୍ଷା ହେଉନାହିଁ। ଏସବୁ ପାଇଁ ମଣିଷ ନିଜେ ଦାୟୀ, ନିଜେ ବସିଥିବା ଗଛ ଡାଳରେ କୁରାଢ଼ି ମାରୁଛି। ବିପଦ ନ ଆସିବ ତ କ'ଣ ହେବ? କିନ୍ତୁ ଏଥର ସଚେତନ ହେବାକୁ ପଡ଼ିବ, ସାବଧାନ ରହିବାକୁ ହେବ, ଗଛ ଲଗାଇବା ସହିତ ପରିବେଶର ସୁରକ୍ଷା କରିବାକୁ ହେବ, ନହେଲେ ମଣିଷ ଜୀବନ ଓ ସଭ୍ୟତା ଧ୍ୱଂସାଭିମୁଖୀ ହେବା ଅବଶ୍ୟମ୍ଭାବୀ।

ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ

କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଏଥର ଆସନ୍ତୁ ଶୁଣିବା ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ।

0: ଶୁଣୁଥିଲେ ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷର କଥା।
1: ଆପଣମାନେ ସବେ ଜାଣିଛନ୍, ଧାନ ଚାଷ ହେଲା ଆମର ଅଞ୍ଚଳର ମୂଲ ଚାଷ। ଏ ଚାଷର ଅମଲକେ ନେଇକରି ଆମର ଚାଷା ଭାଇ ବହେନମାନେ ତାକର ବରଷ ଯାକର ଖର୍ଚ୍ଚା ବାହାର କରିଥିସନ୍। ଏ ଚାଷର ଅମଲ ଯଦି କମିଯିବା ବେଲେ ଆମର ଭୁର୍ସି ବୁଡ଼ି ଯାଏସି। ତ ହେଥିଲାଗି ଆଜି ଆମେ ଜାନ୍ମା କେନ୍ କେନ୍ କାରଣର ଲାଗି ଧାନର ଅମଲ କମିଯାଏସି। ଭଲ୍ ବିହନ ନେଇ ନେଲେ, ଭଲ୍ କରି ଖତ୍ ସାର ନେଇ ଦେଲେ, ରୋଗ ପୋକଠାନୁ ଠିକ୍ ସମୟାନେ ନେଇ ବଞ୍ଚାଲେ, ଆରୁ ଝାଡ଼ଝୁରା ମନ୍କେ ଠିକ୍ ସମୟାନେ ନେଇ ସଫା କଲେ, ବାକି ସବୁ କାମ୍କେ ଆମେ ଧ୍ୟାନ ଦେଇକରି କରସୁଁ। ମାତର ଘାସ ଉଷା ନିଞ୍ଜାବାକେ ଯଦି ଟିକେ ଡେରି କରିଦେଲୁ ବେଲେ ଇ ଝିପା ସମନା ଭଦର ଗଡ଼ଗଡ଼ ଟୁଲିମାନେ ଧାନ ଗଛକେ ଚପେଇ ଆନ୍ସନ୍, ଆରୁ ଧାନ ଚାଷ୍ନେ ଦେଲା ସାର ଖତ୍କେ ସେମାନେ ଖାଇ ପକାସନ୍। ଯାଇଥିର୍ ଲାଗି ଧାନ ଗଛ ମନ୍କେ ଖାଦ୍ୟର ଅଭାବ କରି ପଛକେ ଅମଲ ଭଲ୍ ନେଇ ହେନା। ହେଥିଲାଗି ଆମେ ଜାଣି ରଖମା ଯେ କେନ୍ କେନ୍ ସମୟା ମନ୍କେ ଝାର ମନ୍କେ ଦମନ କରବାର୍ ଲାଗି ଆମେ ଓଷୋ ଖସାର ବ୍ୟବହାର କର୍ମା। ଯଦି ଆମେ ଘାସ ଆକ୍ରିବାର ଆଗ୍ନୁ ଘାସ ମରା ଓଷୋ ନେଇ ଦେଇ ବେଲେ ବି ଚିନ୍ତା କରବାର ନେଇନା, ରୂପା କରବାର 10-12 ଦିନ ଭିତରେ ନେ ଆମେ ସେ ଓଷୋ ମନ୍କେ ଦେଇ ପାର୍ମା। ଇ ଭିତରେ ଯଦି ନେଇଦେଲୁ ବେଲେ ଘାସ ମାନେ ବଢ଼ିବୁଡ଼ା କରି ଚେର ମାନେ ଟାଣ ଟାଣ ହେଇଯାଏସି। ଆରୁ ବି ଆମେ ଯେତେବେଳେ ପିଲ୍ ସାର ଦେମା ସେ ସାର ମନ୍କେ ଠିକ୍ ପାସେ ଗଛ ନେଇ ନିପାରେନା। ତ ଆସନ୍ ଏବେ ଆମେ ଜାନ୍ମା ନୂଆ ପ୍ରକାରର କେତେଟା ଘାସ ମରା ଓଷୋ ବିଷୟନେ, ଯେନ୍ଟାକେ ବ୍ୟବହାର କରଲେ ଖୁବ୍ ଦିନ ତକ ଘାସ ମାନେ ନେଇ ବଢ଼ିପାରନା। ପ୍ରଥମ ଘାସ ମରା ଓଷୋ ନାଁ ହେଲା ପେନକ୍ସୁଲାମ 21.7% ଏସ୍ସି। ଇ ଓଷୋକେ ଘାସ ମାନେ 2-3 ପତ୍ରିଆ ହେଇଥିଲା ବେଲ୍କେ କି ନା ହେଲେ ଧାନ ରୁଆ କରି କରି 10-12 ଦିନ ଭିତରେ ନେ ଏକର ପିଛା 37.5 ମିଲିଲିଟର ଲେଖା ଗୁଲି କରି ବ୍ୟବହାର କର୍ମା ବେଲେ ଭଲ୍ କାମ ଦେବା। ଆର୍ ଗୁଟେ ଓଷୋ ହେଲା ଏଥୋକ୍ସି ସଲ୍ଫୁରାନ 10% WG। ଇଟା ବଜାରେ କାଉନ୍ସିଲ୍ ଆକ୍ଟିଭ ନାଁ ବି ମିଲ୍ଥିସି। ଇତାକେ ଆମେ ଧାନ ରୁଆର 10-15 ଦିନ ଭିତରେ ନେ ଏକର ପିଛା 90 ଗ୍ରାମ ଲେଖା ଗୁଲି କରି ସ୍ପ୍ରେ କରିପାର୍ମା। ଆର୍ ଗୋଟେ ଘୋଷ ହେଲା ବିସ୍ପାଇରିବେକ୍ ସୋଡିୟମ 10% ଏସି, ଯେନ୍ଟା ବଜାରେ ଷ୍ଟ୍ରାଇଡର ନୋମିନି ଗୋଲ୍ଡ ଆରୁ ନାର୍କିସ୍ ନାମନ୍କେ ମିଲ୍ଥିସି। ଇ ଓଷୋକେ ଆମେ ଧାନ ତଲିନେ, ରୁଆ ଧାନନେ ଆରୁ ବୁନା ଧାନନେ ବି ବ୍ୟବହାର କରିପାର୍ମା। ଇ ଓଷୋ ସର୍ବଭେଦିଆଏ, ଇଟା ସବୁ ପ୍ରକାର ଘାସ ମାନକେ ମାରିଥିସି ଆରୁ ଅଧିକ ସମୟ ତକ ଘାସ ଆକ୍ରିବାକେ ନେଇଦିଏ। ଧାନ ତଲିନେ ଦେବାକେ ଚଉଁଚୁ ବେଲେ ଧାନ ତଲି ପକେଇ କରି 10-12 ଦିନ ଭିତରେ ନେ ଇତାକେ ବ୍ୟବହାର କର୍ମା। ଧାନ ରୂପା କରି କରି 12-14 ଦିନ ଭିତରେ ନେ ଇ ଓଷୋକେ ଦେମା। ଆରୁ ବୁନା ଧାନନେ ବି 10-15 ଦିନ ଭିତରେ କି ନେ ହେଲେ ଘାସ 3-4 ପତର ଲେଖା ହେଇଥିଲା ବେଲ୍କେ ଇ ଓଷୋକେ ବ୍ୟବହାର କରଲେ ଖୁବ୍ ଦିନ ତକ ଘାସ ମାନେ ନେଇ ଆକ୍ରେନା ଆରୁ ମରିମୁରା ବି ଯିବେ। ଇତାକେ ଏକର ପିଛା 80-120 ମିଲିଲିଟର ତକ ସ୍ପ୍ରେ କରିପାର୍ମା। ପେନକ୍ସୁଲାମ 1.02% ଆରୁ ସାଇହାଲୋ ଫପ୍ ବ୍ୟୁଟାଇଲ 5.1% ଓଡ଼ିକେ ନେଇ କରିବି ଓଷୋ ଅଛି, ଯେନ୍ଟାକେ ବଜାରେ ଭିବାୟାନା କ୍ରାକର ଗ୍ରାନାଇଟ୍ ନାନେ ମିଲ୍ଥିସି। ଇ ଓଷୋ ଦେଲେ ଚୋଡ଼ିଆ ପତ୍ରିଆ ଘାସ ମାନେ ମରିଯାଏସନ୍। ଇତାକେ ଆମେ ରୁଆ କରିକରି 15-20 ଦିନ ଭିତରେ ବେଲେ ଘାସ ମାନେ 4-5 ପତ୍ରିଆ ହେଇଥିଲା ବେଲେ ଏକର ପିଛା 900 ମିଲିଲିଟର ତକ ସ୍ପ୍ରେ କରିପାର୍ମା। ଆର୍ ଗୋଟେ ଘୋଷ ହେଲା ଫ୍ଲୋର ପାଇରକ୍ସିଫେନ୍ ବଞ୍ଜାଇଲ 1.31% ଆରୁ ପେନକ୍ସୁଲାମ 2.1% ଓଡ଼ିକେ ମିଶେଇ କରି ବନା ହେଲାଟା। ଇଟା ବଜାରେ ନୋଭିକ୍ସିନ୍ ନାଁ ମିଲ୍ଥିସି। ଇ ଓଷୋ ବି ସବୁ ପ୍ରକାର ଘାସ ମାନକେ ମାରି ପକାସି। ଇତାକେ ଆମେ ଧାନ ରୂପା କରବାର 12-15 ଦିନ ଭିତରେ ନେ ଏକର ପିଛା 300 ମିଲିଲିଟର ହିସାବ ନେ ପାନ୍ ନେ ଗୁଲି କରି ସ୍ପ୍ରେ କରଲେ ଭଲ।

ଶୁଣିଛନ୍ତି ପୁରାତନୀ କ୍ରମରେ ଓଡ଼ିଶୀ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଗୋପାଳକୃଷ୍ଣଙ୍କ ରଚନାରୁ ଶିଳ୍ପୀ ଏଥିରେ ଆସନ୍ତୁ ଶୁଣିବା ଶିଳ୍ପୀ ବୀଣାପାଣି ନାୟକଙ୍କ କଣ୍ଠରେ ଗୀତ ରଚନା ଗୋପାଳକୃଷ୍ଣ।

ଶୁଣୁଛନ୍ତି ପୁରାତନୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା, ଗାଇଛନ୍ତି ଶିଳ୍ପୀ ରମେଶ କୁମାର ରଥ, ଗୀତ ରଚନା ଗୋପାଳ କୃଷ୍ଣ।

0: ସମୟ ସକାଳ 8 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ଶୁଣିପାରିବେ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ, ପରେ ଶୁଣିପାରିବେ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: अरे रीमा, सोलर पैनल लगवा ले। कब से मुझे सारे दोस्त बोलते थे, पर मैंने माना जब प्रधानमंत्री जी ने कहा
2: भारत सरकार का लक्ष्य सोलर

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଶୁଣନ୍ତୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ଦିନ 10:00ରେ ପ୍ରଚାର କରିବୁ ନାଟକ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଗୀତ।

ଗୀତାଞ୍ଜଳିରେ ଭକ୍ତି ଗୀତ ପ୍ରଥମେ ଶୁଣିବା ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ। ଗୀତ ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ଭାରତୀ କୃଷ୍ଣ।

ଶୁଣୁଥିଲି ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଅଣଚାଳିଶ ଛାନ୍ଦ ଆରମ୍ଭରେ ପ୍ରଭୁଙ୍କ ପ୍ରଶ୍ନ ଶୁଣି ବାତସୁତ ହନୁମାନଙ୍କ ଉତ୍ତର ଶୁଭ୍ରପକ୍ଷ ବା ଶୁକ୍ଳପକ୍ଷ ଭଳି ରାମରୂପୀ ଚନ୍ଦ୍ରଙ୍କ କଳା ବୃଦ୍ଧି କଲା। ଚନ୍ଦ୍ର ଯେପରି ମଣ୍ଡଳାକାର ହୁଅନ୍ତି ଓ ଧନୁ ରାଶିରେ ବିଜେ କରନ୍ତି, ରାମ ନିଜ ଧନୁକୁ ଗୁଣଯୁଖି ସେଭଳି ମଣ୍ଡଳାକାର କଲେ ଓ ସେ କର ବା କିରଣରେ ଶୋଭା ପାଇଲା ଭଳି କରରେ ଧନୁସର ଧରିଲେ। ବାରଲଗ୍ନ ଠିକ୍ ବିଚାରି ବ୍ରହ୍ମାପୁତ୍ର ବରିଷ୍ଠ ବାନର ଜାମ୍ବବାନ କହିଲେ, ବର୍ତ୍ତମାନ ଯାତ୍ରା ପାଇଁ ଅନୁକୂଳ ସମୟ ହୋଇଛି। ଆକାଶରେ ରାଜହଂସଗଣ ମିଳିଲେ ଓ ବନପ୍ରିୟ ବା କୋକିଳ ଗୀତ ମଙ୍ଗଳର ସୂଚନା ଦେବାବେଳେ ବାମ ଦିଗରେ ଶବ ଓ ଶିବା ଅର୍ଥାତ୍ ବିଲୁଆ ଯିବାରୁ ରାମ ଲକ୍ଷ୍ମଣ ହନୁ ଓ ଅଙ୍ଗଦର କାନ୍ଧରେ ବସି ବାହାର ହେଲେ। ବେନି ଭାଇ ଗରୁଡ଼ ଓ ବୃଷ ଆରୋହଣ କରିଥିବା ହରି ଓ ହର ଭଳି ଦିଶିଲେ। କବିଙ୍କ ରାଜ୍ୟ ଘୁମୁସର ଓ ନୟାଗଡ଼ ଅଞ୍ଚଳରେ ହରିହର ସଂସ୍କୃତି ଓ ଗଙ୍ଗବଂଶ ରାଜୁତି ବେଳୁ ଉପେନ୍ଦ୍ରଙ୍କ ସମୟ ପର୍ଯ୍ୟନ୍ତ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଉତ୍କଳୀୟ ହରିହର ପରମ୍ପରା ପ୍ରତିଫଳିତ। ଏଥିରେ ପ୍ରଭାବିତ ଭଞ୍ଜ ବହୁ ସ୍ଥଳରେ ହରିହର ସ୍ତୁତି କରିଛନ୍ତି। କୃଷ୍ଣ ବଳରାମଙ୍କ ଭଳି ରାମ ଲକ୍ଷ୍ମଣଙ୍କୁ ହରିହର କହିବା ଉତ୍କଳୀୟ ପରମ୍ପରାର ଅନୁରୂପ। ସୈନ୍ୟଙ୍କ ପଦାଘାତରେ ରଜନୀକର ବା ଧୂଳି ସମୂହ ଉଡ଼ି ଚକ୍ଷୁ ବନ୍ଦ ହୋଇଗଲା। ସୈନ୍ୟମାନେ ବଳରେ ସୃଷ୍ଟିକୁ କବଳ ବା ଗ୍ରାସ କଲେ। ଏଥିରୁ ମଧ୍ୟ ହରିହରଙ୍କ ବର୍ଣ୍ଣନା ବାହାରୁଛି। ହରି ନେତ୍ର ବୁଝି ରଜନୀ ବା ରାତ୍ରି କରନ୍ତି, ହର ବଳରେ ସୃଷ୍ଟି କବଳ ବା ଗ୍ରାସ କରନ୍ତି। ରାମ ଲକ୍ଷ୍ମଣ ହରିହର ହେବାରୁ ସୈନ୍ୟଙ୍କଠାରେ ସେ ଭାବ ସୃଷ୍ଟି ହେବାର ସଙ୍କେତ ରହିଛି। ସୈନ୍ୟମାନଙ୍କ ଝାଳ ଆକାଶଗଙ୍ଗାର ଭ୍ରମ ସୃଷ୍ଟି କଲା। ପୃଥିବୀ କମ୍ପିବାରୁ ବାସୁକି ନିଜ ସୋଦର ବା ଭାଇଙ୍କୁ ଡାକି ବସୁଧାକୁ ସଂଯତ ହୋଇ ଟେକ ବୋଲି କହିଲେ। ନବଯୁବତୀ ବଲ୍ଲଭ ବା ସ୍ୱାମୀ ସଙ୍ଗ ପାଇ ବ୍ୟଥାକୁ କଷ୍ଟ ନମଣି ସୁଖ ମନେ କଲାପରେ ରାବଣ ଅତ୍ୟାଚାରରେ ତାଡ଼ିତ ପୃଥିବୀ ସୈନ୍ୟଙ୍କ ତାଡ଼ନକୁ ଦୁଃଖ ଗଲା ବୋଲି ମନେ କଲା। ସେମାନଙ୍କ ବଜ୍ରଘୋଷ ପାତାଳର ବଳିକୁ ଭୀତ କରାଇଲା। ବହୁଦିନ ପରେ ବାରାନିଧି ବା ସମୁଦ୍ରକୁ ଭେଟିବାରୁ ସେ ବିଚି ବା ଲହରୀ ଉଠାଇ ତା ଅଧିକାର ବା କ୍ଷମତା ଦେଖାଇଲା। ସେଠି ସମୁଦ୍ର ବହୁ ପ୍ରବାଳରେ ଶୋଭିତ ହୋଇଛି। ତାର କୂଳରେ ଇକ୍ଷ୍ୱାକୁ ବଂଶୀ ରାମ ଲକ୍ଷ୍ମଣ ବିଜେ କଲେ। ତେଣୁ ବହୁ ବୀଣା ସମୁଦ୍ର ବଜାଇଲା କି? ବୀଣା ଦଣ୍ଡର ନାମ ହେଉଛି ପ୍ରବାଳ। ବୀଣାରେ ଇକ୍ଷ୍ୱାକୁ ବା ଲାଉର ତୁମ୍ବି ଲାଗିଥାଏ। ସମୁଦ୍ରରେ ବହୁ କଚ୍ଛପ, ବୀଣାର ପିଠକୁ କଚ୍ଛପ କୁହାଯାଏ। ସମୁଦ୍ର ପୁଣି ସାରଗୁଣା ଅର୍ଥାତ୍ ଉତ୍କୃଷ୍ଟ ଗୁଣଯୁକ୍ତ। ବୀଣାରେ ସାର ଓ ଗୁଣ

ବା ତାର ଥାଏ। ସେ ସମୁଦ୍ର ପୁଣି ବିପିନ ବା ବନ ଭଳି, ସେଠି ପଲାସି ବା ବୃକ୍ଷମାନେ ମେଳ ହୋଇଛନ୍ତି, ସେଥିରେ ବିହାର କରି ଜନମାନେ ସୁଫଳ ପାଆନ୍ତି। ସମୁଦ୍ର ସ୍ନାନରେ ମଧ୍ୟ ସୁଫଳ ମିଳେ। ବନରେ ପରଭୃତ ବା କୋକିଳ, ଭ୍ରମର ଓ ବରହୀ ବା ମୟୂର ଥାନ୍ତି। ସମୁଦ୍ରରେ ପର ବା ଉତ୍କୃଷ୍ଟ ଭାବେ ଭୃତ ବା ଧାରଣ ହୋଇଥିବା ଭଉଁରୀ ଥାଏ। ସେଠାରେ ବରହୀ ବା ମୟୂର ଆଉ ସମୁଦ୍ରରେ ବରିହି ବା ଅଗ୍ନିରୂପୀ ବାଡ଼ବା ନଳ ଥାଏ। ଏପରି ସମୁଦ୍ର ବର୍ଣ୍ଣନା ଦେଇ କବି କହିଲେ, ସମୁଦ୍ରକୂଳରେ କପି ସୈନ୍ୟମାନେ ବୁହ ରଚନା କଲେ। ବାର୍ତ୍ତାବହ ଲଙ୍କେଶ୍ୱରକୁ ଏକଥା ଜଣାଇଲା। ରାଜା ପଚାରିଲେ, ବାନର କେତେ ଓ ରୁକ୍ଷ ବା ଭାଲୁ କେତେ? ଚାର କହିଲା, ସୈନ୍ୟ କ'ଣ ପଚାରୁଛ? ଦୁଇ ସମୁଦ୍ର ଭେଟାଭେଟି ଭଳି ସେମାନେ ଦିଶୁଛନ୍ତି, କଥାବାର୍ତ୍ତା ହୁଅନ୍ତି। ଜଣେ ଅଗସ୍ତି ସମୁଦ୍ର ପିଇଲେ ଆମେ ତ ବହୁତ, ଏହାର ଉଦକ ବା ଜଳ ଗ୍ରାସ କରିଦେବା। ରାମ କହିଲେ, ହଉ ବୁଝିବା। ସମୁଦ୍ର ତାଙ୍କ ପୂର୍ବପୁରୁଷ କୀର୍ତ୍ତି। ମୁହଁ ବିକୃତ କରି ରାବଣ କହିଲା, ତୋ ବାର୍ତ୍ତା ମିଥ୍ୟା, ବ୍ରହ୍ମାଣ୍ଡରେ ଏତେ ବାନର କାହାନ୍ତି? ସେ ପୁଣି ମନୁଷ୍ୟ ବସ ହେବେ କାହିଁକି?

ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 kHz ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ 9:00।

କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଅକେଲେ ହମ୍ ଅକେଲେ ତୁମ୍ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଅଲଗା ୟାଗ୍ନିଙ୍କ କଣ୍ଠରେ ଗୀତିକାର ମଜରୁ ସୁଲତାନପୁରୀ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ଶୁଣୁଥିଲି ବିଛୁ କଥାଚିତ୍ରରୁ ହେରି ଆନନ୍ଦ ଏବଂ ଜସ୍ମିନ୍ଦର ନରୁଲାଙ୍କ କଣ୍ଠରେ ଗୀତିକାର ସମୀର ସଙ୍ଗୀତ ଦେଇଥିଲେ ଆନନ୍ଦ ରାଜ ଆନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଅର୍ ପ୍ୟାର ହୋ ଗିଆ କଥାଚିତ୍ରରୁ ନୁସରତ ଫତେ ଅଲ୍ଲୀ ଖାନ୍, ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ଗୀତ ଜାଭେଦ ଅଖତର ସଙ୍ଗୀତ ଦେଇଛନ୍ତି ନୁସରତ ଫତେ ଅଲ୍ଲୀ ଖାନ୍।

ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର ବେବି, ଗାଇଛନ୍ତି ହ୍ୟୁମେନ୍ ସାଗର ଏବଂ ଅନନ୍ୟ ଶ୍ରୀତମ ନନ୍ଦ। ଗୀତ ରଚନା ସୁବ୍ରତ ସ୍ୱାଇଁ, ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ। ବର୍ତ୍ତମାନ ଆସନ୍ତୁ ଶୁଣିବା ରୁଙ୍କୁ ଝୁମାନା କଥାଚିତ୍ରରୁ ବିଷ୍ଣୁମୋହନ କବି ଏବଂ ସୋହିନୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମର ଶେଷରେ ନେଇଛୁ କଥାଚିତ୍ର ଲୁଚକାଳି, ଗାଇଛନ୍ତି ବାବୁଶାନ ଏବଂ ତପୁ ମିଶ୍ର, ଗୀତ ରଚନା ବାପୁ ଗୋସ୍ୱାମୀ।

ଖୋଲା ଝରକାର ଅପେକ୍ଷାରେ ଅଛନ୍ତି ଶ୍ରୋତା, ମନ ଝରକାକୁ ଖୋଲି ଖୋଲା ଝରକାର ଅପେକ୍ଷାରେ ଅଛନ୍ତି ଶ୍ରୋତା, ମନ ଝରକାକୁ ଖୋଲି କେତେ ଜଣା ଅଜଣା କଥା ସହ ପରିଚୟ କରିଦିଏ ଏହା ଶ୍ରୋତାଙ୍କୁ ପୁଣି ମନମୁଗ୍ଧ କରିଦିଏ ଏହାର ସଙ୍ଗୀତ ପସରା ସମୟ ସହିତ ଆଣିଥାଏ କେତେ ମହତ୍ଵ କଥା। ହୃଦୟର ଖୋଲା ଝରକା ଖୋଲା ରହିଥାଉ ସବୁବେଳେ, ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ନିହାତି ବରଷୁଥାଉ ଆମ ଉପରେ। ସ୍ନେହର ସହ କଥାଟି କହୁଛି ଖୋଲା ଝରକା ଅଗଣାରୁ, ସ୍ନେହର ସହ କଥାଟି କହୁଛି ଖୋଲା ଝରକା ଅଗଣାରୁ, ସମ୍ପର୍କରେ ବନ୍ଧା ଯେଉଁ ଡୋରି ତା ଆପଣଙ୍କ ବାଣୀ ଆକାଶବାଣୀ, ଏମିତି ହିଁ ଭଲ ପାଇବା ପାଉଥାଉ। ଏହି କଥା ସହିତ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର ଖୋଲା ଝରକାର ଅଗଣାକୁ। ଉପସ୍ଥାପନାରେ ଆଜି ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆଜିର କାର୍ଯ୍ୟକ୍ରମରେ ରହିଛି ଆଜି ଦିନର ବିଶେଷତ୍ୱ, କିଛି ଜଣା ଅଜଣା କଥା, କିଛି ପୌରାଣିକ କଥା ଏବଂ ତା ସହିତ ରହିଛି କିଛି ସୁମଧୁର ଗୀତର ପସରା।

ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଶିବଙ୍କ ମନ୍ଦିରେ ଘଣ୍ଟାର ନାଦ, ଭକ୍ତଙ୍କ ଅପାର ଭିଡ଼, ବେଲପତ୍ର ଧରି ଭକ୍ତିର ଅଞ୍ଜଳି ଜପନ୍ତି ଓଁ ନମ ଶିବାୟ, ଓଁ ନମ ଶିବାୟ, ଓଁ ନମ ଶିବାୟ ନିତ୍ୟ। ବନ୍ଧୁ, ଆଜି ଆମେ ଜାଣିବା ହିନ୍ଦୁ ଧର୍ମର ଏକ ଅତ୍ୟନ୍ତ ପବିତ୍ର ମାସ ଶ୍ରାବଣ ମାସ ବିଷୟରେ, କାରଣ ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି, ଆଧ୍ୟାତ୍ମିକ ସାଧନା ଓ ଆତ୍ମଶୁଦ୍ଧିର ପ୍ରତୀକ ବୋଲି ମନାଯାଏ। ବର୍ଷର ଏହି ମାସ ପ୍ରକୃତି ସବୁଜରେ ଭରିଯାଏ, ବର୍ଷାର ବୁନ୍ଦା ଧରିତ୍ରୀକୁ ସ୍ନାନ କରାଏ ଏବଂ ଶିବ ମନ୍ଦିରରେ ଗୁଞ୍ଜି ଉଠେ ହର ହର ମହାଦେବ। ସେହି ପବିତ୍ର ମାସ ହେଉଛି ଶ୍ରାବଣ ମାସ। ତେବେ ଆସନ୍ତୁ ଏହି ଶ୍ରାବଣ ମାସ ବିଷୟରେ ଏହାର ମହତ୍ତ୍ୱ ସମ୍ପର୍କରେ ଜାଣିବା। ଭଗବାନ ଭୋଳାଶଙ୍କରଙ୍କର ଏହି ମାସ ଅତ୍ୟନ୍ତ ପ୍ରିୟ ମାସ। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ। ଏହି ମାସର ସୋମବାର ବ୍ରତ ରଖିଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି। ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ଶ୍ରାବଣ ମାସରୁ ହୋଇଥିଲା। ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷ ସମଗ୍ର ସଂସାରକୁ ବ୍ୟାପିଗଲା। ସଂସାରକୁ ରକ୍ଷା କରିବା ପାଇଁ ଭୋଳାନାଥ ଏହି ହଳାହଳ ବିଷକୁ ପାନ କରିଥିଲେ। ଏହି କାରଣରୁ ମହାଦେବଙ୍କ କଣ୍ଠ ନୀଳ ପଡ଼ିଗଲା। ବିଷର ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ଦେବାଦେବୀ ଭୋଳାନାଥଙ୍କୁ ଜଳପାନ କରିବା ପାଇଁ ଦେଲେ। ସେବେଠାରୁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଏବଂ ଜଳାଭିଷେକ କରିବା ଏକ ପରମ୍ପରା ହୋଇଯାଇଛି। ମାତା ପାର୍ବତୀ ମହାଦେବକୁ ପତି ରୂପରେ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ। ମାତା ପାର୍ବତୀଙ୍କ କଠୋର ତପରେ ଭଗବାନ ଶିବ ପ୍ରସନ୍ନ ହୋଇ ମାତାଙ୍କ ମନୋକାମନା ପୂରଣ କରିଥିଲେ। ଏହି ମାସରେ ମାତା ପାର୍ବତୀଙ୍କ ସବୁ ଇଚ୍ଛା ପୂରଣ ହୋଇଥିଲା। ତେଣୁ ସୁନ୍ଦରକାଣ୍ଡ, ରାମାୟଣ, ଭାଗବତ କଥା ପଠନ ଓ ଶ୍ରବଣ କରାଯାଏ ଏହି ମାସରେ। ଏହି ମାସକୁ ପୁଣ୍ୟ ଅର୍ଜନର ମାସ ମଧ୍ୟ କୁହାଯାଏ। ଏହି ଶ୍ରାବଣ ମାସରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ତେବେ ଶ୍ରାବଣ ମାସରେ ବୋଲବମ୍ କାହିଁକି ଯାଆନ୍ତି, କ'ଣ ଏହି ବୋଲବମ୍ ବା କାଉଡ଼ିଆ ଯାତ୍ରା କହିଲେ, ସେହି ବିଷୟରେ ଆଗକୁ ଆମେ କଥା ହେବା। କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଏହି ଭାବପୂର୍ଣ୍ଣ ଗୀତଟିଏ।

ବନ୍ଧୁ, ପୂର୍ବରୁ ଆମେ କଥା ହେଉଥିଲେ ଶ୍ରାବଣ ମାସର ମହତ୍ତ୍ୱ ସମ୍ପର୍କରେ। ଏଥର ଆସନ୍ତୁ ଜାଣିବା ଶ୍ରାବଣ ମାସରେ ବୋଲବମ୍ ବା କାଉଡ଼ିଆ ଯାତ୍ରା କ'ଣ ଓ କାହିଁକି ଯାଇଥାନ୍ତି। ତେବେ ବୋଲବମ୍ କହିଲେ ଶ୍ରାବଣ ମାସରେ ଚଳା ଅଭିଷେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଏ। ଭାରତର ବିଭିନ୍ନ ପ୍ରାନ୍ତରେ ଏହା ପାଳନ କରାଯାଏ। ଆଷାଢ଼ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାର ଦିନ ବିଭିନ୍ନ ଶୈବପୀଠଗୁଡ଼ିକରେ ଭକ୍ତମାନେ ଶିବଲିଙ୍ଗରେ ପାଣି ଢାଳିଥାନ୍ତି। ଏହି ଯାତ୍ରାରେ ଭାଗ ନେଉଥିବା ଭକ୍ତମାନଙ୍କୁ କାଉଡ଼ିଆ ବୋଲି କୁହାଯାଏ। ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀଭାର ଧରି ଚାଲି ଚାଲି ସମ୍ପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି। ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଭଗବାନଙ୍କ ଦର୍ଶନ କରିଥାନ୍ତି। ପୌରାଣିକ ମତ ଅନୁସାରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନ ଯୋଗୁଁ ସମୁଦ୍ରରୁ ଅମୃତ ଓ ବିଷ ପ୍ରାପ୍ତ ହୋଇଥିଲା। ଦେବତାଗଣଙ୍କ ଅନୁରୋଧ କ୍ରମେ ମହାଦେବ ସେହି ହଳାହଳ ବିଷପାନ କରିଥିଲେ। ବିଷର ଉତ୍ପତ୍ତି ଜ୍ୱାଳାରୁ ତାଙ୍କ କଣ୍ଠ ନୀଳବର୍ଣ୍ଣ।

ହୋଇଯାଇଥିଲା। ବିଷପାନ ଯନ୍ତ୍ରଣାରୁ ଲାଘବ କରିବାକୁ ଦେବତାଗଣ ମହାଦେବଙ୍କ ମସ୍ତିଷ୍କରେ ସୁବାସିତ ଜଳ ଢାଳିଥିଲେ। ଏହାକୁ ମନେ ପକାଇବା ପାଇଁ ଶ୍ରାବଣ ମାସରେ ନୀଳକଣ୍ଠଙ୍କର ଜଳଲାଗି ଉତ୍ସବ ପାଳନ କରାଯାଏ। ଏହି ପରମ୍ପରା ରହିଆସିଛି ବୋଲି ବିଶ୍ୱାସ ରହିଛି। ତେବେ ଏହି କାଉଡ଼ି ଯାତ୍ରା ଶହ ଶହ ବର୍ଷ ଧରି ଚାଲିଆସିଛି। ଏହି ଯାତ୍ରାର ଆରମ୍ଭ କେବେ ଓ କିଏ ଆରମ୍ଭ କରିଥିଲେ ସେ ନେଇ ପୁରାଣରେ ଅନେକ ବର୍ଣ୍ଣନା ରହିଛି। ସର୍ବପ୍ରଥମେ କାଉଡ଼ିଆ ଭାବେ ଭଗବାନ ଶ୍ରୀରାମଙ୍କୁ କହିଥାନ୍ତି, ସୁଲତାନଗଞ୍ଜରୁ କାଉଡ଼ିରେ ଗଙ୍ଗାଜଳ ଧରି ବାବାଧାମରେ ଶିବଲିଙ୍ଗରେ ଜଳ ଅଭିଷେକ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି। ସେହିପରି ଭଗବାନ ଶିବଙ୍କର ପରମ ଭକ୍ତ ପର୍ଶୁରାମ ସର୍ବପ୍ରଥମେ ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କୁହାଯାଏ। ପର୍ଶୁରାମ ବାଗପତ ପାଖରେ ଥିବା ମହାଦେବ ମନ୍ଦିରରେ କାଉଡ଼ିରେ ଗଙ୍ଗାଜଳ ଆଣି ଜଳାଭିଷେକ କରିଥିଲେ। ଏହି ପ୍ରାଚୀନ ଶିବଲିଙ୍ଗରେ ଜଳାଭିଷେକ କରିବା ପାଇଁ ସେ ଗଣମୁକ୍ତେଶ୍ୱରରୁ ଜଳ ଆଣିଥିଲେ। ଆଜି ବି ଏହି ମାନ୍ୟତାକୁ ପାଳନ କରାଯାଉଛି। ଏହି ଗଣମୁକ୍ତେଶ୍ୱରର ବର୍ତ୍ତମାନ ନାମ ବଜ୍ରଘାଟ, ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ସମାଗମ ଦେଖାଯାଏ। ଆଉ ଏକ କଥା ଅନୁସାରେ ଭଗବାନ ଶିବଙ୍କର ପରମ ଭକ୍ତ ଲଙ୍କାପତି ରାବଣ ଭଗବାନ ଶିବଙ୍କ ସମୁଦ୍ର ମନ୍ଥନ ସମୟରେ ତାଙ୍କୁ ପୁନର୍ଜୀବିତ କରିବା ପାଇଁ ଏହି କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ ବୋଲି ମଧ୍ୟ କଥା ରହିଛି। ସେହିପରି ଭାବେ ମାତା ଅଞ୍ଜନା ତାଙ୍କ ସ୍ୱାମୀଙ୍କୁ ପୁନର୍ଜୀବିତ କରିବା ପାଇଁ ଏହି କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ, ଏ ନେଇ ମଧ୍ୟ କଥା ରହିଛି। ତେବେ ଏହା ଏକ ଧାର୍ମିକ ବିଶେଷତ୍ୱ ଅଟେ ଯେ ସମସ୍ତ କାଉଡ଼ିଆ ଭକ୍ତ ଗେରୁଆ ବସ୍ତ୍ର ହିଁ ପରିଧାନ କରିଥାନ୍ତି, କାରଣ ବିଶ୍ୱାସ କରାଯାଏ ଯେ ଜୀବନର କଠିନ ପଥରେ ଗେରୁଆ ରଙ୍ଗ ଜୀବନରେ ଉର୍ଜା, ସାହସ, ଆଶା ଓ ଗତିଶୀଳତାର ଫୁଲ ବିଞ୍ଛାଇ ଦେଇଥାଏ। ଏହି ଯାତ୍ରା ସମୟରେ ଶିବଭଜନ ଓ ବୋଲବମ୍ କହି ପରସ୍ପରର ମନୋବଳ ବଢ଼ାଇଥାନ୍ତି। ଏହି ଯାତ୍ରା ସମୟରେ କାଉଡ଼ିଆମାନଙ୍କ ବିଶ୍ରାମ ସମୟରେ ଏହି କାଉଡ଼ିକୁ ତଳେ ଭୂମିରେ ରଖାଯାଏ ନାହିଁ, ଗଛ ଡାଳ ବା ଉଚ୍ଚ ସ୍ଥାନରେ ଟଙ୍ଗା ଯାଇଥାଏ। ଏହି ଯାତ୍ରା କଷ୍ଟ ଏବଂ ଲମ୍ବା ଯାତ୍ରା, କିନ୍ତୁ ଭକ୍ତଙ୍କ ଲକ୍ଷ୍ୟ ଗୋଟିଏ ଥାଏ, କିପରି ମହାଦେବଙ୍କୁ ଜଳ ଅର୍ପଣ କରାଯିବ। ଭକ୍ତଙ୍କ ଭକ୍ତି ଆଗରେ ସବୁ ହାର ମାନିଥାଏ, କାରଣ ଏହା ଏକ ତପସ୍ୟା, ଏହା ଏକ ଆସ୍ଥା, ଭଗବାନ ଶିବଙ୍କୁ ପାଇବାର ଏକ ପ୍ରଥା ଅଟେ। ତେବେ ଏମିତି ଶ୍ରାବଣ ମାସରେ ନିଷ୍କାମ ତଥା ନିଷ୍ଠାପର ଅନ୍ତରରେ ଭକ୍ତିପୂର୍ବକ ଯେଉଁ ବ୍ୟକ୍ତି ବୋଲବମ୍ ବ୍ରତକୁ ପାଳନ କରେ, ତାର ସମସ୍ତ ପ୍ରକାରର ଦୁଃଖ, କଷ୍ଟ, ପାପରୁ ନିବାରଣ ହୋଇଥାଏ, କାରଣ ନିଜ ଦୁଃଖକୁ ଦୂର କରିବା ପାଇଁ ସମସ୍ତ କଷ୍ଟ ସହି ମଧ୍ୟ ଏକ ଚିତ୍ତ ଏକ ମନରେ ନିଷ୍ଠାର ସହ ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ପ୍ରତିବର୍ଷ ଏହି କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଏକ ଆଡ଼ମ୍ବର ଯାତ୍ରା ନୁହେଁ, ଏହା ଏକ ସାଧନା, ଭକ୍ତଙ୍କ ମନରେ ଭଗବାନଙ୍କ ପ୍ରତି ପ୍ରେମଭରା ଭକ୍ତି ଭାବନା। କାଳକୂଟ ବିଷକୁ ଗଳାରେ ଧାରଣ କରିଥିବା ନୀଳକଣ୍ଠଙ୍କୁ କିଏ ବା ନ ଜାଣେ, ଯଦି ସେ ବୀରଭଦ୍ର ହୋଇ ବର ଦେଇପାରନ୍ତି ତେବେ ମହାରୁଦ୍ର ହୋଇ ପାପର ବିନାଶ ମଧ୍ୟ କରିପାରନ୍ତି। ତେଣୁ ଭକ୍ତି ସହ ଭଗବାନଙ୍କୁ ସାଧନା କଲେ ପ୍ରଭୁଙ୍କ ଅପାର କରୁଣା ସଦାସର୍ବଦା ଭକ୍ତଙ୍କ ଉପରେ ନିହିତ ରହିଥାଏ ବୋଲି କୁହାଯାଏ, ବୋଲି ମାନ୍ୟତା ରହିଛି, ବୋଲି ବିଶ୍ୱାସ କରାଯାଏ। ହର ହର ମହାଦେବ।

ଭାରତ ଓ ପାକିସ୍ତାନର ସୀମା କେଉଁଠାରେ ରହିବ ତାହାର ଅନ୍ତିମ ନିଷ୍ପତ୍ତି ଅଗଷ୍ଟ 17, 1947 ସାର୍ବଜନୀନ ଭାବରେ ଘୋଷଣା କରାଯାଇଥିଲା। ତେଣୁ ଅଗଷ୍ଟ 17 ଦିନଟି ଭାରତ ବିଭାଜନର ଇତିହାସ ସହ ଗଭୀର ଭାବରେ ସମ୍ପୃକ୍ତ। ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶରେ ବ୍ରିଟିଶ ଶାସନ ଚାଲିଥିଲା। ଦୀର୍ଘ ଦିନର ସଂଗ୍ରାମ, ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଅସଂଖ୍ୟ ଲୋକଙ୍କ ବଳିଦାନ ପରେ ଭାରତ ସ୍ୱାଧୀନ ହୋଇଥିଲା। କିନ୍ତୁ ସ୍ୱାଧୀନତା ସହିତ ଦେଶ ବିଭାଜନର ଏକ ବଡ଼ ଦୁଃଖଦ ଅଧ୍ୟାୟ ମଧ୍ୟ ଆରମ୍ଭ ହୋଇଥିଲା। ଭାରତ ବିଭାଜନ ସମୟରେ ପଞ୍ଜାବ ଓ ବଙ୍ଗଳା ପରି ବଡ଼ ଅଞ୍ଚଳକୁ ଦୁଇ ଦେଶ ମଧ୍ୟରେ ବାଣ୍ଟିବାର ନିଷ୍ପତ୍ତି ହୋଇଥିଲା। ଏହି ସୀମା ନିର୍ଦ୍ଧାରଣ ପାଇଁ ସିରିଲ୍ ରାଡକ୍ଲିଫ୍ଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରାଯାଇଥିଲା। ତାଙ୍କ ନାମ ଅନୁସାରେ ଭାରତ ଓ ପାକିସ୍ତାନର ବିଭାଜନ ସୀମାକୁ ରାଡକ୍ଲିଫ୍ ଲାଇନ୍ କୁହାଯାଏ। ଏହି ସୀମା ଘୋଷଣା ହେବା ପରେ ଅନେକ ଲୋକ ଜାଣିବାକୁ ପାଇଲେ ଯେ ସେମାନଙ୍କର ଗାଁ, ସହର କିମ୍ବା ଜମି ଅନ୍ୟ ଦେଶର ଅଂଶ ହୋଇଯାଇଛି। ଫଳରେ ଲକ୍ଷ ଲକ୍ଷ ଲୋକ ନିଜର ଘରବାଡ଼ି ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଥିଲେ। ଅନେକ ପରିବାର ନିଜର ଘରବାଡ଼ି ଛାଡ଼ି ଅନ୍ୟତ୍ର ଯାଇଥିଲେ, ବିଚ୍ଛିନ୍ନ ହୋଇଗଲେ ଏବଂ ବହୁ ଲୋକ ନିଜର ଜୀବନ, ସମ୍ପତ୍ତି ଓ ଜୀବିକା ହରାଇଥିଲେ। ଏହି ଘଟଣା ଭାରତୀୟ ଉପମହାଦେଶର ଇତିହାସରେ ସବୁଠାରୁ ବଡ଼ ଏକ ମାନବୀୟ ସ୍ଥାନାନ୍ତରଣଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ତେବେ ଏହି ବିଭାଜନ ସମୟରେ ଧର୍ମୀୟ ହିଂସା ମଧ୍ୟ ବ୍ୟାପକ ଭାବେ ଘଟିଥିଲା। ଅନେକ ନିରୀହ ଲୋକ ହିଂସାର ଶିକାର ହୋଇଥିଲେ। ତେଣୁ 17 ଅଗଷ୍ଟ ଆମକୁ କେବଳ ରାଜନୈତିକ ସୀମାର କଥା ମନେ ପକାଏ ନାହିଁ, ଏହା ମାନବୀୟ ବେଦନା, ବିଚ୍ଛେଦ ଓ ତ୍ୟାଗର ଏକ ଦୁଃଖଦ ସ୍ମୃତିକୁ ମଧ୍ୟ ମନେ ପକାଇଥାଏ। ବନ୍ଧୁ, ଏହି ଦିନରୁ ଆମେ ଅନେକ ଶିକ୍ଷା ପାଇପାରିବା। ପ୍ରଥମେ ଆମେ ସମସ୍ତେ ବୁଝିବା ଯେ ଧର୍ମ, ଭାଷା, ଜାତି, ଅଞ୍ଚଳ ଆଧାରରେ ମଣିଷ ମଧ୍ୟରେ ଭେଦଭାବ ସମାଜ ପାଇଁ ବହୁ କ୍ଷତିକାରକ। ଦ୍ୱିତୀୟତଃ, ଶାନ୍ତି ଓ ସହନଶୀଳତା ହେଉଛି ଏକ ସୁସ୍ଥ ସମାଜର ମୂଳ ଆଧାର। ତୃତୀୟରେ ହେଉଛି, ଇତିହାସରେ ଭୁଲରୁ ଶିକ୍ଷା ନେଇ ଭବିଷ୍ୟତରେ ସେହି ଭୁଲ ପୁଣି ନ ହେବା ପାଇଁ ସଚେତନ ହେବା ଦରକାର। ଅଗଷ୍ଟ 17 ଆମକୁ ଏହା ମଧ୍ୟ ମନେ ପକାଇଥାଏ ଯେ ସ୍ୱାଧୀନତା କେବଳ ଏକ ରାଜନୈତିକ ଘଟଣା ନୁହେଁ, ସ୍ୱାଧୀନତା ସୁରକ୍ଷା ପାଇଁ ଜାତୀୟ ଏକତା, ଭାଇଚାରା ଓ ପରସ୍ପର ସମ୍ମାନ ଆବଶ୍ୟକ। ଆମ ଦେଶର ବିଭିନ୍ନତା ହେଉଛି ଆମର ଶକ୍ତି। ଭିନ୍ନ ଧର୍ମ, ଭିନ୍ନ ଭାଷା ଓ ସଂସ୍କୃତିର ଲୋକମାନେ ଏକାଠି ରହି ଦେଶକୁ ଆଗକୁ ନେବା ହିଁ ପ୍ରକୃତ ଦେଶପ୍ରେମ। ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ 17 ଅଗଷ୍ଟର ଇତିହାସ ଜାଣିବା ଅତ୍ୟନ୍ତ ଜରୁରୀ। ଇତିହାସ ଆମକୁ କେବଳ ଅତୀତର ଘଟଣା ବିଷୟରେ ଜଣାଏ ନାହିଁ, ବରଂ ବର୍ତ୍ତମାନକୁ ଭଲ ଭାବରେ ବୁଝିବା ଓ ଭବିଷ୍ୟତକୁ ସୁନ୍ଦର କରିବାର ପଥ ଦେଖାଏ। ଆମେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସମ୍ମାନ ଦେବା ସହିତ ବିଭାଜନର ଦୁଃଖଦ ଅନୁଭୂତିରୁ ମଧ୍ୟ ଶିକ୍ଷା ନେବା ଉଚିତ। ବନ୍ଧୁ, ପରିଶେଷରେ କୁହାଯାଇପାରେ ଯେ

17 ଅଗଷ୍ଟ ଭାରତୀୟ ଇତିହାସରେ ଏକ ଗଭୀର ଅର୍ଥ ବହ। ଏହି ଦିନ ଆମକୁ ସ୍ୱାଧୀନତାର ଆନନ୍ଦ ସହିତ ବିଭାଜନର ବେଦନାକୁ ମଧ୍ୟ ସ୍ମରଣ କରାଏ। ଏହା ଆମକୁ ଶାନ୍ତି, ଏକତା, ସହନଶୀଳତା ଓ ମାନବିକତାର ମହତ୍ୱ ବୁଝାଏ। ତେଣୁ ଆମେ ଅତୀତରୁ ଶିକ୍ଷା ନେଇ ଏକ ଶାନ୍ତିପୂର୍ଣ୍ଣ, ଏକତାବଦ୍ଧ ଓ ସୁଦୃଢ଼ ଭାରତ ଗଠନ ପାଇଁ ସମସ୍ତେ ହାତରେ ହାତ ମିଶାଇ ଏକ ମନ ଏକ ପ୍ରାଣ ହୋଇ କର୍ମ କରିଚାଲିବା ଉଚିତ।

ପୁଣି ଥରେ ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ବର୍ଷା ଦିନରେ ଆମେ କିପରି ସଚେତନ ଓ ସତର୍କ ରହିବା। ତେବେ ବର୍ଷା ଆମ ପାଇଁ ଖୁସି ଓ ଆନନ୍ଦ ନେଇ ଆସିଥାଏ। ଖରାଦିନ ପରେ ବର୍ଷା ହେଲେ ପରିବେଶ ଥଣ୍ଡା ଅନୁଭୂତ ହୋଇଥାଏ, ଗଛଲତା ସତେଜ ହୋଇଉଠେ, ଚାଷ ଜମିରେ ପାଣି ଭରି ହୁଏ ଏବଂ ଚାଷୀମାନଙ୍କ ମନରେ ଆଶା ଜାଗୃତ ହୁଏ। ପିଲାମାନେ ବର୍ଷାଦିନେ ଖେଳିବାକୁ ବହୁତ ଭଲ ପାଇଥାନ୍ତି, କିନ୍ତୁ ବର୍ଷାଦିନର କିଛି ଖରାପ ପ୍ରଭାବ ମଧ୍ୟ ରହିଛି। ଅଧିକ ବର୍ଷା ହେଲେ ବନ୍ୟାର ପରିସ୍ଥିତି ଦେଖାଦିଏ, ଜଳ ଜମି କି ରହିଲେ ମଶା ବଢ଼ିଥାଏ ଏବଂ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ବର୍ଷା ଆମ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ, କିନ୍ତୁ ଅତ୍ୟଧିକ ବର୍ଷା ଅସୁବିଧାର କାରଣ ହୋଇପାରେ। ସଠିକ୍ ପରିମାଣର ବର୍ଷା ଆମ ପାଇଁ ଆଶୀର୍ବାଦ ସମାନ, ତେଣୁକରି ବର୍ଷାଦିନେ ଆମକୁ ସତର୍କ ରହିବାକୁ ଅତ୍ୟନ୍ତ ଆବଶ୍ୟକ। ଯେମିତି ପ୍ରଥମେ ବଜ୍ରପାତ ସମୟରେ ଆମକୁ ସତର୍କ ରହିବାକୁ ପଡ଼ିବ, ଖୋଲା ପଡ଼ିଆ, ଗଛ ତଳେ କିମ୍ବା ଜଳାଶୟ ନିକଟରେ ଠିଆ ହେବା ଉଚିତ ନୁହେଁ, ସମ୍ଭବ ହେଲେ ଘର ଭିତରେ ଆଶ୍ରୟ ନେବା ଉଚିତ। ଦ୍ୱିତୀୟଟି ହେଉଛି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଦରକାର। ବର୍ଷାଦିନେ ଦୂଷିତ ପାଣି ଓ ଖାଦ୍ୟ ଯୋଗୁଁ ବିଭିନ୍ନ ରୋଗ ହୋଇପାରେ, ତେଣୁ ସବୁବେଳେ ସଫା ଓ ଫୁଟା ପାଣି ପିଇବା, ଗରମ ଓ ପରିଷ୍କାର ଖାଦ୍ୟ ଖାଇବା ଏବଂ ନିୟମିତ ଭାବେ ହାତ ଧୋଇବା। ତୃତୀୟଟି ହେଉଛି ରାସ୍ତାରେ ଯିବାବେଳେ ସାବଧାନ ହେବା ଦରକାର। ରାସ୍ତାରେ ପାଣି ଜମା ହୋଇଥିବାରୁ ଭଲ ଭାବେ ରାସ୍ତା ଦେଖାଯାଏ ନାହିଁ, ତେଣୁ ଟ୍ରାଫିକ୍ ନିୟମ ମାନିବା ଏବଂ ଅଜଣା ଗଭୀର ପାଣି ମଧ୍ୟରେ ଯିବା ନାହିଁ। ଚତୁର୍ଥରେ ହେଉଛି ଘର ଓ ଆଖପାଖ ପରିବେଶକୁ ସଫା ରଖିବା ଦରକାର। ଘରର ଚାରିପାଖରେ ପାଣି ଜମା ରହିଲେ ମଶାର ଉତ୍ପତ୍ତି ହୋଇଥାଏ, ତେଣୁ ଜମା ହୋଇଥିବା ପାଣିକୁ ଫିଙ୍ଗି ଏକ ପରିବେଶ ସୁସ୍ଥ ରଖିବା ଦରକାର। ବିଦ୍ୟୁତ୍ ତାର କିମ୍ବା ଖୁଣ୍ଟି ନିକଟରେ ଯିବା ଉଚିତ ନୁହେଁ, ପାଣିଭରା ବିଦ୍ୟୁତ୍ ତାର କିମ୍ବା ଖୁଣ୍ଟ ଛୁଇଁଲେ ବିଦ୍ୟୁତ୍ ଆଘାତରେ ଆପଣଙ୍କର କ୍ଷତି ସାଧନ ହୋଇଥାଏ। ତେବେ ଶେଷରେ ମୁଁ ଏତିକି କହିବି ଦର୍ଶକ ଶ୍ରୋତାବନ୍ଧୁ, ବର୍ଷାକୁ ଭୟ କରିବା ନୁହେଁ, ବରଂ ସତର୍କ ଓ ସଚେତନ ହୋଇ ବର୍ଷାର ମଜା ନେବା, କାରଣ ଆମର ଟିକିଏ ସଚେତନତା ଅନେକ ବଡ଼ ବିପଦରୁ ଆମକୁ ରକ୍ଷା କରିପାରେ। ସତର୍କ ରହିବା, ସୁରକ୍ଷିତ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା, ଏହା ଆମ ସମସ୍ତଙ୍କର ଦାୟିତ୍ୱ।

ରୁ ଇଣ୍ଡୋନେସିଆର ସ୍ୱାଧୀନତା ଘୋଷଣା କରିଥିଲେ। ଇଣ୍ଡୋନେସିଆ ଗଣରାଜ୍ୟର ଜନ୍ମକୁ ଚିହ୍ନିତ କରିଥିଲା। 1959 ଆଜିର ଦିନରେ ଜର୍ଜ କିମ୍ବଦନ୍ତୀ ମାଇଲ୍ସ ଭେଭିସ୍ କାଇଣ୍ଡ ଅଫ୍ ବ୍ଲୁ ରିଲିଜ୍ କରିଥିଲେ। 1962 ଆଜିର ଦିନରେ ପୂର୍ବ ଜର୍ମାନୀ ରକ୍ଷୀମାନେ ପଶ୍ଚିମ ବର୍ଲିନ୍କୁ ପଳାଇବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରିଦେଇଥିଲେ। 1978 ଆଜିର ଦିନରେ ବେନ୍ ଆଭ୍ରେଜିଓ ମ୍ୟାକ୍ସି ଆଣ୍ଡରସେନ୍ ଏବଂ ଲାରି ଡୁମାନ୍ ଦ୍ୱାରା ପରିଚାଳିତ ଡବଲ୍ ଇଗଲ୍ ଆଟ୍ଲାଣ୍ଟିକ୍ର ପ୍ରଥମ ସଫଳ ଟ୍ରାନ୍ସ ଆଟ୍ଲାଣ୍ଟିକ୍ ବେଲୁନ୍ ପାରସମାପ୍ତ କରିଥିଲା। 1982 ଆଜିର ଦିନରେ ପ୍ରଥମ ବାଣିଜ୍ୟିକ କମ୍ପାକ୍ଟିକ୍ ସିଡ଼ିଗୁଡ଼ିକ ପଶ୍ଚିମ ଜର୍ମାନୀରେ ଉତ୍ପାଦିତ ହୋଇଥିଲା। 1987 ଆଜିର ଦିନରେ ହିଟଲରଙ୍କ ପୂର୍ବତନ ଡେପୁଟି ରୁଡଲ୍ଫ ହେସ୍ ଜେଲ୍ରେ ମୃତ୍ୟୁବରଣ କରିଥିଲେ। 1999 ଆଜିର ଦିନରେ ତୁର୍କୀର ଇଜମିଟ୍ ନିକଟରେ ପ୍ରାୟ 7.4 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା, ଯେଉଁଠି ପ୍ରାୟ 1700ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। 1887 ଆଜିର ଦିନରେ ଜମାଇକା ରାଜନୈତିକ କର୍ମୀ ମାକ୍ସ ଗର୍ଜଙ୍କ ଜନ୍ମ ହୋଇଥିଲା। 1893 ଆଜିର ଦିନରେ ଆମେରିକୀୟ ଅଭିନେତ୍ରୀ ମା ୱେଷ୍ଟର୍ଣ୍ଣଙ୍କ ଜନ୍ମ ହୋଇଥିଲା। ସେ ଜଣେ ଗାୟିକା ଓ ଲେଖିକା ମଧ୍ୟ ଥିଲେ। 1943 ଆଜିର ଦିନରେ ରୋବର୍ଟ ଡି ନିରୋଙ୍କ ଜନ୍ମ ହୋଇଥିଲା। ସେ ଜଣେ ପ୍ରଶଂସିତ ଆମେରିକୀୟ ଅଭିନେତା ଥିଲେ। 1987 ଆଜିର ଦିନରେ ନାଦି ଜର୍ମାନୀର ପୂର୍ବତନ ଉପନେତା ଥିଲେ ରୁଡଲ୍ଫ ହେସ୍ଙ୍କ ଆଜି ଜନ୍ମଦିବସ। 1988 ଆଜିର ଦିନରେ ପାକିସ୍ତାନର ଷଷ୍ଠ ରାଷ୍ଟ୍ରପତି ମହମ୍ମଦ ଜିଆଉଲ୍ଙ୍କ ଜନ୍ମ ହୋଇଥିଲା। ତାଙ୍କୁ ସାମରିକ ଶାସନ ଏବଂ ଇସଲାମୀକରଣ ନୀତି ପାଇଁ ମନେ ରଖାଯାଇଛି ଆଜି ତାଙ୍କର ଜନ୍ମଦିବସ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିନେବା ଆଉ ଏକ ମନୋଲୋଭା ଗୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିନେବା କିଛି ସ୍ଥାନୀୟ ଖବର ଏବଂ କ'ଣ ରହିଛି ପାଣିପାଗ ସୂଚନା। ଭବାନୀପାଟଣା ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନରେ ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ଓ ପୁରୁଣାପଡ଼ା ଶ୍ରୀ ଶ୍ରୀ ଶ୍ରୀ ବାଲୁକେଶ୍ୱର ମନ୍ଦିର କମିଟି ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ 127 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଗତକାଲି କୋକ୍ସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଓଲମା ଗ୍ରାମର କାଳେଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ଥିବା ଭୋଗ ମଣ୍ଡପକୁ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀରଞ୍ଜନ ପର୍ଯୋଶୀ ଉଦ୍ଘାଟନ କରିଛନ୍ତି। ଗତକାଲି ଭବାନୀପାଟଣା ସହରସ୍ଥିତ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ସଦର ମୁଖ୍ୟ ଡାକ୍ତରଖାନା ହିନ୍ଦୁସ୍ତାନ ଫ୍ୟାମିଲି ପ୍ଲାନିଂ ପ୍ରମୋସନ ଟ୍ରଷ୍ଟର ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଆସନ୍ତୁ ଜାଣିନେବା କ'ଣ ରହିଛି ପାଣିପାଗ ଖବର। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳର ବର୍ଷା ସମ୍ଭାବନା ରହିଛି। ଲଗାଣ ବର୍ଷାର ପ୍ରଭାବରେ କେତେକ ଜିଲ୍ଲାରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ସବୁ ଜିଲ୍ଲା ସତର୍କ ସୂଚନା ଜାରି କରାଯାଇଛି। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଗୀତଟି।

ଶ୍ରୋତାବନ୍ଧୁ, ସମୟ ପାଖେଇ ଆସିଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ, କାରଣ ସମୟ ଇସାରା କଲାଣି। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ କଥାଟି କହିବେ। ଜୀବନ କେବେ ବି ଏକ ବହି ପରି ନୁହେଁ ଯେଉଁଠି ଭଲ ପୃଷ୍ଠା ଛିଣ୍ଡିଗଲେ ସବୁ ଠିକ୍ ହୋଇଯିବ, ବା ଯେଉଁଠି ଭୁଲ ପୃଷ୍ଠା ଛିଣ୍ଡିଗଲେ ସବୁ ଠିକ୍ ହୋଇଯିବ। ଏଠି ପ୍ରତ୍ୟେକ ଭୁଲ ବା ଭଲ ଗୋଟିଏ ନୂଆ ଶିକ୍ଷା ଦେଇ ଆମକୁ କିଛି ଶିଖାଇଥାଏ। ହାରିବାର ଭୟ ନୁହେଁ, ହାର ମାନିବାର ପ୍ରୟାସ ହିଁ ମଣିଷକୁ ସତରେ ହରାଇ ଦିଏ। ଝଡ଼ ଆସିଲେ ଗଛର ଶକ୍ତି ଯେପରି ଜଣାପଡ଼େ, ଦୁଃଖ ଆସିଲେ ମଣିଷର ଚରିତ୍ର ପଥ ଯେତେ କଠିନ ହେଉ ପାଦ କେବେ ବି ଥକିବା ଉଚିତ ନୁହେଁ। ତେବେ ସେହି ସମୟରେ ମଣିଷର ଚରିତ୍ର ଜଣାପଡ଼ିଥାଏ, କାରଣ ଇତିହାସ କେବେ ସହଜ ରାସ୍ତାରେ ଚାଲିଥିବା ବ୍ୟକ୍ତିଙ୍କର ନୁହେଁ, ବରଂ ସଂଘର୍ଷକୁ ହସି ଗ୍ରହଣ କରିଥିବା ଲୋକଙ୍କ ନାଁରେ ଲେଖାଯାଏ। ତେବେ ଏହି କଥା ସହିତ ଆଜିର ଖୋଲା ଝରକା କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ପୁଣି ଭେଟ ହେବ କିଛି ନୂଆ କଥା ଏବଂ ଗୀତକୁ ନେଇ ଆର ସଂସ୍କରଣରେ। ସେତେବେଳେ ଯାଏଁ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ ଏବଂ ସତର୍କ ଓ ସଚେତନ ରୁହନ୍ତୁ। ଏହି କଥା ସହିତ ଆଜିର ଖୋଲା ଝରକା ଅଗଣାରୁ ମୋତେ ବିଦାୟ ନେଉଛି। ଉପସ୍ଥାପନାରେ ଆଜି ମୁଁ ଥିଲି, ଆପଣମାନଙ୍କର ସାଥୀ ଆଶ୍ୱେଷଣା ରହୁଛି। ନମସ୍କାର।

ଶୁଣୁଥିଲେ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ଶିଳ୍ପୀମାନେ ହେଲେ ସୁବାସ ଦାସ, ଅନିତା ଗୋସ୍ୱାମୀ, ମହମ୍ମଦ ସିକନ୍ଦର ଆଲମ ଏବଂ ଭୁବନେଶ୍ୱରୀ ମିଶ୍ର। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ 1:20 ଏବଂ ହିନ୍ଦୀ କଥାଚିତ୍ରର ଗୀତ 2:45। ଏ ଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ 12:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ବିପ୍ରି 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କଥାଚିତ୍ର କଲିୟୁଗରୁ, ଗାଇଛନ୍ତି ରାହତ ଫତେହ ଅଲ୍ଲୀ ଖାଁ, ଗୀତ ସାଇଦ୍ କୈତ୍ରୀ, ସଙ୍ଗୀତ ରୋହିଲ ହାୟତ ଏବଂ ଫୈଜଲ ରଫି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ହୋଲିଡେରୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ କୁନାଲ ଗାଞ୍ଜୱାଲା। ଗୀତ ନିଲେଶ ମିଶ୍ରା, ସଙ୍ଗୀତ ରଞ୍ଜିତ ବରୋଟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ, ଗୀତ ସାଇଦ୍ କୈତ୍ରୀ, ସଙ୍ଗୀତ ରୂପ କୁମାର ରାଠୋଡ, କଥାଚିତ୍ର ଜେହେର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ହମ୍ ତୁମ୍ରୁ ଗାଇଛନ୍ତି ଅଲକା ୟଗ୍ନିକ ଏବଂ ବାବୁଲ ସୁପ୍ରିୟୋ। ଗୀତ ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ସୁବାସ ଦାସ, ଗାଇଛନ୍ତି ହୃଷିକେଶ ପଣ୍ଡାଙ୍କ ଗୀତ ରଚନାରୁ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲାମ ଏବଂ ଭୁବନେଶ୍ୱରୀ ମିଶ୍ର। ଗୀତିକାର ହେଲେ ଦିବାକର ମହାନ୍ତି।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: ଏ ଦୁଇଟା ଔଷଧ ନେଇ ମିଲ୍ଲା ବେଲେ ବି ତାର୍ ବଦଲା ଆମେ ଗୋଟେ ଗ୍ରାମ ବାଭିଷ୍ଟିନ୍ କି ଜେକେଷ୍ଟିନ୍ ଗୋଟେ ଲିଟର ପାଣିନେ ଗୁଲି କରି ବିହନ ବିଶୋଧକ ହିପାସେ ବ୍ୟବହାର କରିପାର୍ମା। ଆର୍ ଗୋଟେ କଥା ଆମେ ମନେ ରଖ୍ମା ଯେ ଯେନ୍ ଜାଗାମାନ୍କେ କଦଲି ଗଛେ ନେମାଟୋଡ଼ ବେଶୀ ଲାଗୁଥିବା ସେନ୍ତା ଜାଗାମାନ୍କେ ଫିରାଡ଼ନ ଅଶୋକେ ପୁଆ ଲଗାବାର ଆଗ୍ନୁ ତାକେ ଲଗାବାର୍ ଲାଗି ଖୁଲା ହେଇଥିବାର ଗାତେନେ ପକାବାର୍ କଥା। ତେନ୍କେ ପୁଆ ଲଗାଲା ବେଲ୍କେ ଧ୍ୟାନ ଦେମା ଯେ ପୁଆଟା ବଙ୍କା ନେଇ କରି ସିଧା ହେଇକରି ଗାତେନେ ରଖ୍ମା। ଗାତେନେ ଲଗାଲା ଉତାରୁ ଚାରାଡ଼େ ଥିବାର ମାଟ୍କେ ଗାତେନେ ଝପେଇ ଦେଇକରି ଭଲ୍ କରି ମାଟ୍କେ ଦବେଇ ଦବେଇ ଦେମା। ଏନ୍ତା କରି ପୁଆ ଲଗାମା ଯେ କନ୍ଦା ଉପର ମାଟ୍ ଠାନୁ ଡେଢ଼ ଦୁଇ ଭିତା ବାଗିରି ତଲେ ରହେବା। ଆମେ ସବେ ଜାଣିଛୁ ଯେ ଯେନ୍ ସେ ଚାଷ୍ କଲେ ବି ତା ଠିକ୍ ହିପାସେ ଯତ୍ନ ରତନ ନେଇ କର୍ମା ବେଲେ ଭଲ୍ ଅମଲ୍ ନେଇ ମିଲେ। ହେନ୍ତା କଦଲୀ ଚାଷ୍ ବିଷୟରେ ଆମେ ଏବେ ଯେନ୍ ସବୁ କଥା ଜାଣିଲୁ ତାକେ ଚାଷ୍ ନେ ଲଗାଲେ କଦଲୀ ଚାଷ୍ନୁ ଆଗଠାରୁ ଆମେ ଅଧିକ ଲାଭ ପାଇପାର୍ମା।
1: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

0: ଶ୍ରୋତା ବନ୍ଧୁ, ଆପଣମାନେ କେତୋଟି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜେନ୍ ଏଆଇଆର୍ ଏପ୍ ମାଧ୍ୟମରେ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: कम सुधरे लोन दरकार ताबी ऐप रे बाहा
2: फसिला अजणा आपटरु दूरै रुहंतु।
3: आरबीआई कहे
2: सचेतन हुंतु, सतर्क रुहंतु।
4: एई कहानी एक फोटोग्राफर आउतार अंतरात्मार। ओ लवली, वेल डन। बिजनेस लोन अप्रूव्ड। एबे हेबो बडा स्टूडियो, नुआ कैमरा, नुआ लाइट्स, ତା ସାଥିରେ ନୂଆ କାର ବି ନେଇ ନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମଆଇ ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
5: ଆରବିଆଇ କହେ
4: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ଯୁଗ ଯେତେ ଆଧୁନିକ ହେଉ, ଯେତେ ପରିବର୍ତ୍ତନ ହେଉ, କିନ୍ତୁ ଆମ ସଂସ୍କୃତିର ସୁନ୍ଦରତା ସଭିଙ୍କ ହୃଦୟରେ ବର୍ତ୍ତମାନ ମଧ୍ୟ ଦୃଢ଼ ଭାବରେ ବସା ବାନ୍ଧି ରହିଛି। ଆମ କାର୍ଯ୍ୟକ୍ରମ ଶକ୍ତି ରୂପାର ବାର୍ତ୍ତା ମଧ୍ୟ ତା ସମର୍ଥନରେ। ଆଉ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି ଆମର କାର୍ଯ୍ୟକ୍ରମ ଶକ୍ତି ରୂପାକୁ। ମୁଁ ପଙ୍କଜିନୀ ଗୁରୁ, ନମସ୍କାର।

ଆମେ ସବୁବେଳେ ଭଉଣୀମାନେ ଚାହୁଁ ଯେ ଆମ ପରିବାରର ସମସ୍ତେ ଆମ ସଂସ୍କୃତିକୁ ସଦାବେଳେ ଭଲ ପାଆନ୍ତୁ, ଆଧୁନିକତାର ସ୍ପର୍ଶ ଥାଉ, କିନ୍ତୁ ବିଚାରଧାରାରେ ସବୁବେଳେ ଆମ ସଂସ୍କୃତିକୁ ସମ୍ମାନ ଦିଅନ୍ତୁ। ତାହେଲେ ଯାଇ ଆମ ଛୁଆମାନେ ସେସବୁ ଶିକ୍ଷା କରିବେ, ଆଉ ଶୃଙ୍ଖଳା, ସଂଯମତା, ଭଲ ଆଚରଣ, ସହନଶୀଳତା, ଏମିତି ସମସ୍ତ ପ୍ରକାର ସଂସ୍କାରମୂଳକ ବିଷୟକୁ ଜୀବନର ପ୍ରତିଟି ପାହାଚରେ ସେମାନେ ଉପଯୋଗ କରିବେ। ଘରୁ ହିଁ ପିଲାମାନେ ଭଲ ବିଷୟ ଶିଖିଥାନ୍ତି, ଏହା ଆପଣମାନେ ମଧ୍ୟ ଦେଖୁଥିବେ। ସେଥିପାଇଁ ପିଲାଙ୍କ ଆଚରଣରେ ଯେତେବେଳେ କିଛି ଖରାପ ବିଷୟ ଆପଣ ଲକ୍ଷ୍ୟ କରୁଛନ୍ତି, ଠିକ୍ ସେତେବେଳେ ହିଁ ସେଥିରେ ଲଗାମ ଲଗାନ୍ତୁ, ଆଉ ଠିକ୍ ସେତେବେଳେ ହିଁ ଛୁଆଟା ବୁଝିଯିବ

ଯେ ଏହା କରିବିନି, ଏହା ଖରାପ, ଆଉ ଧୀରେ ଧୀରେ ଏହା ତାର ଅଭ୍ୟାସରେ ପରିଣତ ହୋଇଯିବ। ଭଉଣୀମାନେ, ବର୍ତ୍ତମାନ ଆମ ସମାଜରେ ଏମିତି ଅନେକ ପରିବାର ଅଛି ଯେଉଁଠି ଅତ୍ୟଧିକ ସ୍ନେହ ଯୋଗୁଁ ପିଲାଙ୍କ ଭୁଲକୁ ଜାଣି ଜାଣି ଅଣଦେଖା କରନ୍ତି ଅନେକ ବାପା ମା। ସେଥିପାଇଁ ସେ ଜିଦିଆ ହୋଇଯାଏ, ତା ମନମାନି କରିଥାଏ, ଆଉ ତାକୁ ସାହସ ମଧ୍ୟ ଆସିଯାଏ ଯେ ଏହା କଲେ କେହି ତ କିଛି କହୁନାହାନ୍ତି, ମୁଁ ନିଶ୍ଚୟ କରିବି। ତାପରେ ସେ ଖରାପ କାମ କରିବା ଆରମ୍ଭ କରିଦିଏ, ଆଉ ତାର ପରିଣାମ କ'ଣ ହେବ ସେ ଜାଣିପାରେନି। ସେଥିପାଇଁ ଆମ ବଡ଼ମାନଙ୍କର ବିଶେଷ କରି ବଡ଼ ଦାୟିତ୍ୱ ହେଉଛି ପିଲାଙ୍କୁ ସମୟ ଦେବା। ସବୁବେଳେ ନହେଲେ ବି କେତେ କେତେବେଳେ ତାଙ୍କ ପ୍ରତି ଦୃଷ୍ଟି ରଖିବା, ଦରକାର ପଡ଼ିଲେ କଠୋର ମଧ୍ୟ ହେବାକୁ ପଡ଼ିବ। ଆପଣ ତ ଜାଣନ୍ତି ସବୁ ବିଷୟ ଅତି ହେଲେ ଭଲ ନୁହେଁ, ଅତ୍ୟଧିକ ସ୍ୱାଧୀନତା ମଧ୍ୟ ଭଲ ନୁହେଁ କି ଅତ୍ୟଧିକ କଟକଣା ମଧ୍ୟ ଭଲ ନୁହେଁ। ଏହା ଆମ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ। ସ୍ନେହ ତ ସବୁବେଳେ ହୃଦୟରେ ଥାଏ, କିନ୍ତୁ କଠୋର ଅନୁଶାସନ ମଧ୍ୟ ଦରକାର ତାକୁ ଗୋଟିଏ ଭଲ ମଣିଷ କରି ଗଢ଼ି ତୋଳିବାରେ। ଏ ବିଷୟରେ ଭଉଣୀମାନେ ଆହୁରି ଆଗକୁ ଚର୍ଚ୍ଚା କରିବା, କିନ୍ତୁ ଏଇଠି ରହିଯିବା ଗୋଟିଏ ଗୀତ ପାଇଁ।

0: ଗୀତ ତ ମନକୁ ଶାନ୍ତ କରିଦିଏ, କିନ୍ତୁ ଭଉଣୀମାନେ, ଗୋଟିଏ ଭଲ ମଣିଷ ହେବା ପାଇଁ ଭଲ ଚରିତ୍ର, ଭଲ ସଂସ୍କାର ନିହାତି ଦରକାର। ଶିକ୍ଷକ ଆଉ ପିତାମାତାଙ୍କ ଗୁରୁ ଦାୟିତ୍ୱ ହେଉଛି ପିଲାଙ୍କୁ ସଂସ୍କାରିତ କରିବା। ପିଲାଙ୍କୁ ଉତ୍ତମ ରୂପେ ଗଢ଼ିବା ପାଇଁ ହେଲେ ସେମାନଙ୍କୁ ପିଲାଟି ବେଳୁ ସଂସ୍କାର ସମ୍ପନ୍ନ କରିବା। ଯେତେବେଳେ ଭଉଣୀମାନେ ଆପଣ ଶୁଣିବେ ଯେ ଆପଣଙ୍କ ପିଲାଟିର ସ୍ୱଭାବ ଆଚରଣ କେତେ ଭଲ, ତାକୁ କେତେ ସୁନ୍ଦର ସଂସ୍କାର ମିଳିଛି, ସେତେବେଳେ ଯେଉଁ ସୁଖ ମନରେ ଅନୁଭୂତ ହୁଏ ତାହା ଯିଏ ଅନୁଭବ କରିଛି ସେ ହିଁ ଜାଣିବ। ଦେଖନ୍ତୁ ନା, ଭଲ ସଂସ୍କାରର ପ୍ରଭାବ କେମିତି। ଗୁରୁଜନଙ୍କ ପ୍ରତି କୃତଜ୍ଞତା ନିହାତି ରହିବା ଦରକାର, କିନ୍ତୁ ଆଜିକା ଯୁଗରେ ଏସବୁ କରିବା ଟିକିଏ କଷ୍ଟକର। କାହିଁକି ନା, ସେମାନଙ୍କ ପାରିପାର୍ଶ୍ୱିକ ପରିବେଶ ଭଲ ନାହିଁ। କିନ୍ତୁ ଭଲ ନାହିଁ କହିକି ଚୁପ୍ ରହିଲେ ମଧ୍ୟ ହେବନି। ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ହେଉଛି ପିଲାଙ୍କୁ ସବୁବେଳେ ଭଲ କଥା ଶିଖାଇବା, ଯାହାକି ସମସ୍ତଙ୍କ ଭବିଷ୍ୟତ ପାଇଁ ଉତ୍ତମ ହେବ। ନିଜ କାମରେ ବ୍ୟସ୍ତ ନ ରହି ପିଲାଙ୍କୁ ସମୟ ଦେବା, ତାଙ୍କ ମନକୁ ଚିହ୍ନିବା, ସେମାନଙ୍କର ଇଚ୍ଛାକୁ ମଧ୍ୟ ସମ୍ମାନ ଦେବା ଜରୁରୀ। ତାହେଲେ ଭଉଣୀମାନେ ଆସନ୍ତୁ, ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇକି ଜଣେ ଭଉଣୀଙ୍କ ସହିତ ଏଇଠି କଥାବାର୍ତ୍ତା କରିବା, ଆଉ ତାଙ୍କର ମତାମତ ଜାଣିବା ତାଙ୍କର କାର୍ଯ୍ୟ ବିଷୟରେ ଆଉ ଶୃଙ୍ଖଳା ସମ୍ପର୍କରେ। ଆପଣଙ୍କୁ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
1: ନମସ୍କାର ଦିଦି।
0: ନମସ୍କାର। ପ୍ରଥମେ ଆପଣଙ୍କ ପରିଚୟ ଆମେ ଜାଣିବାକୁ ଚାହିଁବୁ, ଆଉ ଆପଣ କ'ଣ କରନ୍ତି ଆପଣଙ୍କ ବିଷୟରେ କିଛି କୁହନ୍ତୁ।
1: ଆଜ୍ଞା, ମୋ ନାଁ ସ୍ୱପ୍ନ ପ୍ରଧାନ। ମୁଁ ଏଇ ଭବାନୀପାଟଣାର ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛି, ଆଉ ମୋର ସଉକି ହେଲା କିଛି ଏମିତି ଓଡ଼ିଆରେ କିଛି ଲେଖାଲେଖି କରିବା, ପଢ଼େଇଲା ବେଳେ ପିଲାଙ୍କୁ ଛୋଟ ଛୋଟ କବିତା ରଚନା କରିକି ଶୁଣେଇବା, ଆଉ ଛୋଟ ଛୋଟ ନାଟକ ଲେଖିକିରି ପିଲାଙ୍କୁ ଅଭିନୟ କରିବା, ଏଇଟା ମୋର ସଉକି।
0: ଆପଣ ଓଡ଼ିଆ ପଢ଼ାନ୍ତି, ଆଉ ମାତୃଭାଷାରେ ଆପଣଙ୍କର ରୁଚି ବେଶୀ ତାହେଲେ?
1: ଆଜ୍ଞା, ମୋର ଶ୍ରଦ୍ଧା ଅଛି ମାତୃଭାଷା ପ୍ରତି।
0: ଆଜ୍ଞା, ତ ନିଶ୍ଚିତ ରୂପେ ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶୃଙ୍ଖଳା ଏବଂ ସଂସ୍କାରକୁ ଗୁରୁତ୍ୱ ଦେଉଥିବେ, ତ ଏଇ ଯୋଉ ଶୃଙ୍ଖଳା ଆଉ ସଂସ୍କାରକୁ ନେଇକି ଆପଣଙ୍କର ମତ, ନିଜସ୍ୱ ମତ କ'ଣ?
1: ଏଇ ଶୃଙ୍ଖଳା ଆଉ ସଂସ୍କାର ଆମ ଯୋଉ ସାମାଜିକ ଯୋଉ ଅଛି, ମାନେ ଶୃଙ୍ଖଳାର ଗୋଟେ ଗୋଟେ କଳି ଆମ ଜୀବନ ପାଇଁ ନିତାନ୍ତ ଆବଶ୍ୟକ। ବିଶୃଙ୍ଖଳିତ ଜୀବନର କୌଣସି ମୂଲ୍ୟ ନାହିଁ। ଆଉ ସଂସ୍କାର ତ ତାର ସେଇ କଳିର ଅନ୍ୟ ଏକ କଳି, ଗୋଟିଏ ପରେ ଗୋଟିଏ କଳି ଲାଗିଥାଏ। ତେଣୁ ଆମ ପାଇଁ ବଞ୍ଚିବା ପାଇଁ ଆଉ ସଂସାରରେ ଭଲ ଭାବରେ ସୁନ୍ଦର ଭାବରେ ଚଳିବା ପାଇଁ ଶୃଙ୍ଖଳା ଆଉ ସଂସ୍କାର ନିତାନ୍ତ ଦରକାର।
0: ଆଜ୍ଞା, ଆଉ ବର୍ତ୍ତମାନ ଯେଉଁ ଶିକ୍ଷା ବ୍ୟବସ୍ଥା ଚାଲିଛି, ସେହି ଶିକ୍ଷା ବ୍ୟବସ୍ଥା କେତେ ପ୍ରତିଶତ ଭଲ ପିଲାଙ୍କ ପାଇଁ? ଆପଣ କ'ଣ ପ୍ରକୃତରେ ଏ ଶିକ୍ଷା ବ୍ୟବସ୍ଥାରେ ସନ୍ତୁଷ୍ଟ? ମାନେ ଯୋଉ ମ୍ୟାକ୍ଲେ ଶିକ୍ଷା ପଦ୍ଧତି ବର୍ତ୍ତମାନ ଚାଲିଛି, ଆମର ଭାରତୀୟ ଶିକ୍ଷା ପଦ୍ଧତି ଏତେ ନାହିଁ, ତ ସେ ବିଷୟରେ ଆପଣଙ୍କର ମତ କ'ଣ?
1: ଆଜ୍ଞା, ଶିକ୍ଷା ପଦ୍ଧତି ଯାହା ହେଲେ ଆମେ ତ ତାକୁ, ଆମେ ଯେହେତୁ ସରକାରୀ କର୍ମଚାରୀ ହିସାବରେ ଆମେ ଆମର ନିଜସ୍ୱ ଅଭିଜ୍ଞତାକୁ ଲଗାଇଦେଲେ ସେ ଆମ ପାଇଁ ଉପଯୋଗୀ ହେଇପାରେ, କରିପାରୁ, ଆଉ ପିଲାଙ୍କ ପାଇଁ ଉପଯୋଗୀ। ଶିକ୍ଷା ବ୍ୟବସ୍ଥା ଯାହା ହେଲେ ବି, ଯେମିତିକି ପରିବାଟା ବଜାରରୁ ନିହାଯାଇଛି, ସିଏ ମନେକର ବାସି ହେଇଯାଇଛି କି ଟିକେ କିଛି କୀଟନାଶକ ଦିଆହେଇଛି, ତାହେଲେ ମାଆ ତାକୁ ଲୁଣ ହଳଦୀ ପାଣିରେ ଧୋଇଦେଇକି ଯେଉଁ ସୋରିଷ ବେସର ଯାହା ଯାଇକି ଦେଶୀ ମସଲାରେ ଯାଇକି ରାନ୍ଧିଦେଲେ ସେଇଟା ସୁଆଦ ହେଇଥାଏ। ସେମିତି ଶିକ୍ଷା ପଦ୍ଧତି ଯାହା ହେଲେ ବି ଆମ ନିଜସ୍ୱ ଯଦି କିଛି ତାକୁ ଅଭିଜ୍ଞତାକୁ ମିଶେଇବୁ, ଆମ ସୃଜନଶୀଳତାକୁ ମିଶେଇବୁ, ତାହା ଆମେ ଗ୍ରହଣୀୟ ହୋଇଥାଏ, ଆମେ ବି ଚଳେଇ ନେଉ, ଆମକୁ ବି ସନ୍ତୁଷ୍ଟି ଲାଗେ, ଆଉ ପିଲାମାନେ ବି ଗ୍ରହଣ କରନ୍ତି, ଖୁସି ହୁଅନ୍ତି। ତେଣୁ ଆମେ ଏହା ଉପରେ ସନ୍ତୁଷ୍ଟ ଅଛୁ। ଭବିଷ୍ୟତରେ ଯେଉଁ ପଦ୍ଧତି ଆସିବ ତାକୁ ବି ଆମେ ଆପଣେଇବୁ।
0: ଆଜ୍ଞା, କିଛି ତ ପରିବର୍ତ୍ତନ ଆପଣ ନିଶ୍ଚୟ ଚାହୁଁଥିବେ, କାହିଁକି ନା ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଯେହେତୁ ଏତେ ବର୍ଷର ଅଭିଜ୍ଞତା ଅଛି।
1: ଆଜ୍ଞା, ପରିବର୍ତ୍ତନ ତ ମନର ଧର୍ମ, ସବୁ କ୍ଷେତ୍ରରେ ମଣିଷ ପରିବର୍ତ୍ତନ ଚାହେଁ। ଯେମିତିକି ଆମେ, ଯେମିତିକି

0: ବସ୍ତ୍ର ବି ଆମେ ବଦଳେଇବାକୁ ଚାହୁଁ, ଶୃଙ୍ଗାର ବଦଳେଇବାକୁ ଚାହୁଁ, ଘରକୁ ବି ବଦଳେଇବାକୁ ଚାହୁଁ, ସାଜସଜ୍ଜା ବଜାଇବାକୁ ଚାହୁଁ, ଶିକ୍ଷା କ୍ଷେତ୍ରରେ ବି ଆମେ ପରିବର୍ତ୍ତନ ଚାହୁଁଛୁ। ଏବେ ତ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା, ଭବିଷ୍ୟତରେ ଆମେ ଆହୁରି ଚାହିଁବୁ ଯେ ଯେଉଁ ଅଭିଭାବକ ଅଭିଭାବିକା ମାନେ ଆମ ସରକାରୀ ସ୍କୁଲରେ ଯେଉଁ ଟିକେ ଆମଠାରୁ ଦୂରେଇ ରୁହନ୍ତୁ, ସେମାନେ ବି ସାମିଲ ହୁଅନ୍ତୁ, ସେମାନଙ୍କର ବି ଆମ ସହିତ ସହଯୋଗ ରହୁ, ଆଉ ସେମାନେ ବି ଅଂଶଗ୍ରହଣ କରନ୍ତୁ, ଯାହାଫଳରେ କି ଶିକ୍ଷାଟା ଆହୁରି ସକ୍ରିୟ ହୋଇପାରିବ ବୋଲିକରି ଆମେ ଚାହୁଁଛୁ, କିଛି ପରିବର୍ତ୍ତନ ଆମେ ଆଶା କରୁଛୁ।
1: ଆଉ ଆପଣ ଜାଣିପାରୁଥିବେ ଯେ ଶିକ୍ଷା କେବଳ ପାଠ୍ୟ ପୁସ୍ତକରେ ସୀମିତ ଏମିତି ତ ନୁହେଁ, ତ ପ୍ରକୃତ ଶିକ୍ଷା କ'ଣ ବୋଲି ଆପଣ କହିବେ?
0: ଆଜ୍ଞା, ପାଠ୍ୟ ପୁସ୍ତକରେ ଯେଉଁ ଶିକ୍ଷା, ତାହା ଶିକ୍ଷାର ଏକ ଅଂଶ। ଶିକ୍ଷା ତ ଜୀବନବ୍ୟାପୀ ପ୍ରକ୍ରିୟା, ଜନ୍ମ ଜନ୍ମ ଆମେ ତ ଆମ ଧର୍ମରେ, ସନାତନ ଧର୍ମରେ ଆମେ ଜନ୍ମ ଜନ୍ମାନ୍ତର ପୁନର୍ଜନ୍ମରେ ବି ବିଶ୍ୱାସ ରଖୁ, ପୂର୍ବ ଜନ୍ମର ସଂସ୍କାର ବି ଏଇ ଜନ୍ମକୁ ଆସିଥାଏ। ତେଣୁ ଶିକ୍ଷା ତ ଜନ୍ମ ଜନ୍ମାନ୍ତରର ପ୍ରକ୍ରିୟା। ଏ ଯେଉଁ ପରାବିଦ୍ୟା ଶିକ୍ଷା, ଅପରାବିଦ୍ୟା ଶିକ୍ଷା ଅନେକ ଗୁଢ଼ ଅର୍ଥରେ ଗୁରୁ ବାବା ମାନେ ବୁଝେଇଥାନ୍ତି, ସାଧୁ ସନ୍ନ୍ୟାସୀ ମାନେ ବୁଝେଇଥାନ୍ତି। ତେଣୁ ଶିକ୍ଷା ଆମେ ଯାହା ପାଉଛୁ, ଜଣେ ବୈଜ୍ଞାନିକଙ୍କ ଭାଷାରେ ଆମେ ଯେଉଁ ସମୁଦ୍ର ବେଳାଭୂମିରୁ ବାଲି ମୁଠାଏ ଧରିଲେ ଯେଉଁ ଆମେ ଯଦି ଆମେ ଭାବିବା ଆମେ ସବୁ ପାଇଗଲୁ, ସେମିତି ଆମେ ଶିକ୍ଷାର କିଛି ଅଂଶ ପାଇପାରୁଛୁ।
1: ଶିକ୍ଷାକୁ ଆପଣ କେତେ ସୁନ୍ଦର ଭାବରେ ବୁଝାଉଛନ୍ତି। ତ ମ୍ୟାଡ଼ାମ, ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଉନ୍ନତି, ସବୁ କ୍ଷେତ୍ରରେ ବିକାଶ ହେଉଥିବା ବିଷୟରେ ତ ଆପଣ ଅଜଣା ନୁହନ୍ତି, ହେଲେ ମାନସିକ କ୍ଷେତ୍ରରେ ଅଧୋଗତି କାହିଁକି?
0: ଆଜ୍ଞା, ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଉନ୍ନତି ହେଉଛି, ବୈଷୟିକ ଉନ୍ନତି ହେଉଛି, କିନ୍ତୁ ଆମର ଯେଉଁ ସୂକ୍ଷ୍ମ ବା ସ୍ପର୍ଶକାତର ବିଷୟ ହେଲା ପାରିବାରିକ ବନ୍ଧନ, ଆମ ଭାରତ ବିଶ୍ୱ ଭାତୃତ୍ୱର ବିଶ୍ୱାସ କରେ, ଏହାକୁ ସେ ପ୍ରକାଶ କରିବାକୁ ଚାହେଁ, ବିକାଶ କରିବାକୁ ଚାହେଁ। କିନ୍ତୁ ଏଇ ଯେଉଁ ଆଧୁନିକ ଯୁଗରେ ଏଇ ଯେଉଁ ଭାଇଚାରା ଏବଂ ପାରିବାରିକ ସମ୍ବନ୍ଧଟା ଧୀରେ ଧୀରେ ନିଷ୍କ୍ରିୟ ହୋଇଯାଉଛି, ମନୁଷ୍ୟ ଯନ୍ତ୍ର ସାଙ୍ଗରେ ଯନ୍ତ୍ର ହୋଇଯାଉଛି, ତେଣୁ ଏହା ଟିକେ କ୍ଷୋଭ ଲାଗେ, ଦୁଃଖ ଲାଗେ। ପିଲାମାନେ କେମିତି ନିଜ, ଆମେ ଯଦି କାହା ଘରକୁ ବୁଲିବାକୁ ଯାଉ, ଛୁଆମାନେ ଯଦି ନିଜ ପଢ଼ାରେ ମଗ୍ନ ରହନ୍ତି, ନାଇଁ ମାଆ ମାନେ କହନ୍ତି ଯେ ନାଇଁ ନାଇଁ ସିଏ ତାର କମ୍ପିଟେଟିଭ୍ ପ୍ରିପେୟାର କରୁଛି, ତ ଆରେ କମ୍ପିଟେଟିଭ୍ ପ୍ରିପେୟାର କରିବ, କିନ୍ତୁ ମାଉସୀ ଆସୁଛନ୍ତି, ବଡ଼ମା ଆସୁଛନ୍ତି, ତାଙ୍କୁ ନମସ୍କାର ଗୋଟେ କରିଦେବା କି କେମିତି ଅଛ ଟିକେ ପଚାରିଦେଲେ ତ ସମୟ ସରିଯିବନି ନା, ତାର ଗୁରୁଜନଙ୍କର ଆଶୀର୍ବାଦଟା ତାକୁ ଆହୁରି ସକ୍ରିୟ କରିଦେବ। ତେଣୁ ଆମେ ଆଶା କରୁଛୁ, ଆମ ଗୁରୁ ଅରବିନ୍ଦ କହିଛନ୍ତି ଯେ ସମୟ ଆସିବ ଅତି ମାନବ ମାନେ ତିଆରି ହେବେ, ସେମିତି ଆମେ ଆଶା କରୁଛୁ ଯେ ଆହୁରି ସୁନ୍ଦର ମାନେ ସମୃଦ୍ଧ ସବୁ ଗୁଣରେ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ମଣିଷମାନେ ତିଆରି ହୁଅନ୍ତୁ, ମାନବିକତାକୁ ପ୍ରଥମ ଶ୍ରେୟ ଦିଅନ୍ତୁ ବୋଲିକରି ଆମେ ଆଶା କରୁଛୁ।
1: ଆଉ ମାନସିକ ରୂପରେ ସୁସ୍ଥ ରହିବା ବର୍ତ୍ତମାନ ବେଶୀ ଜରୁରୀ, ବର୍ତ୍ତମାନର ଶିକ୍ଷା ପାଇଁ ତା ସଙ୍ଗେ ସଙ୍ଗେ ନୈତିକ ଶିକ୍ଷା ମଧ୍ୟ ଜରୁରୀ, ଏ ବିଷୟରେ କିଛି କୁହନ୍ତୁ।
0: ଆଜ୍ଞା, ମାନସିକ ଆମର ଅଦୃଶ୍ୟ ଇନ୍ଦ୍ରିୟ ହେଲା ମନ, ଇନ୍ଦ୍ରିୟମାନଙ୍କ ରାଜା ହେଲା ମନ, ଆମ ମନ ଦ୍ୱାରା ହିଁ ସବୁ ଇନ୍ଦ୍ରିୟ ପରିଚାଳିତ ହୋଇଥାନ୍ତି। ଯଦି ମନ ପ୍ରଶାନ୍ତ ରହିବ, ଉନ୍ମୁଖ ରହିବ, ତାହେଲେ ଆମେ ସାମାଜିକ ଗୁଣର ବିକାଶ ହେବ, ବୌଦ୍ଧିକ ଉନ୍ନତି ହେବ, ଆଧ୍ୟାତ୍ମିକ ଉନ୍ନତି ହେବ, ଏସବୁ ଦ୍ୱାରା ଶାରୀରିକ ଉନ୍ନତି ସାଧାରଣ ଭାବରେ ହେଇଯିବ। ତେଣୁ ଆମେ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଘରୁ ହିଁ ଚେଷ୍ଟା କରିବା ଆବଶ୍ୟକ, ଘରୁ ହିଁ ଏଇ ଉଦ୍ୟମ ହେବ, ଆବଶ୍ୟକ ନୁହଁ ତ ଉଦ୍ୟମ ହେବ ହିଁ ହେବ। ମା ପ୍ରଥମେ ପିଲାକୁ ଉଠେଇଲା ବେଳେ ଯେଉଁ ପ୍ରଭାତ ସମୟରେ ଉଠିବେ, ଆଜିକାଲିର ଯେଉଁ ଜୀବନଶୈଳୀ, ଯେଉଁ ସୂର୍ଯ୍ୟ ଉଦୟ ପରେ ଉଠିବା, ତାକୁ ମା ମାନଙ୍କ ଦ୍ୱାରା ହିଁ ପରିବର୍ତ୍ତନ କରାଯାଉ। ପ୍ରଭାତ ସମୟରେ ବ୍ରହ୍ମ ମୁହୂର୍ତ୍ତରେ ପିଲାମାନେ ଶଯ୍ୟାତ୍ୟାଗ କରନ୍ତୁ, ଆଉ ପ୍ରାର୍ଥନା, ଗୁରୁ ବନ୍ଦନା, ଜନନୀ ଜନ୍ମଭୂମିର ବନ୍ଦନା, ଗୁରୁଜନଙ୍କ ପାଦ ଛୁଇଁ ପ୍ରଣାମ କରିବା, ଏସବୁ କଲେ ଧୀରେ ଧୀରେ ଧୀରେ ଧୀରେ ଆମର ଅଷ୍ଟାଙ୍ଗ ଯୋଗ ଅଛି, ଆମର ଏଇ ସମୟରେ ଯେଉଁ ଯୋଗୀମାନେ ଅଛନ୍ତି, ଯେମିତିକି ବିଭିନ୍ନ ଯୋଗୀ ଯେଉଁମାନେ କି ଶାରୀରିକ ଉନ୍ନତି, ମାନସିକ ବିକାଶ, ଆଧ୍ୟାତ୍ମିକ ଶାନ୍ତି ପାଇଁ ଯୋଗ, ଆସନ, ପ୍ରାଣାୟାମର ସବୁ ଶିକ୍ଷା ଦିଅନ୍ତି, ସରଳ ସୁଗମ ମାଧ୍ୟମରେ ଆମେ ସେସବୁ ଅଭ୍ୟାସ କଲେ ଶାରୀରିକ ଉନ୍ନତି, ମାନସିକ, ବୌଦ୍ଧିକ, ସାମାଜିକ, ଆଧ୍ୟାତ୍ମିକ ଉନ୍ନତି ହେଇପାରିବ।
1: ଆପଣ ଯେଉଁ କହିଲେ ସମସ୍ତ ପ୍ରକାର ଉନ୍ନତି ଗୋଟିଏ ମାନେ ମାନେ ପିଲାଙ୍କୁ ଯେଉଁ ଦରକାର ତାଙ୍କର ସାମଗ୍ରିକ ବିକାଶ ବିଷୟରେ ଯେଉଁ ଆପଣ କହିଲେ, ତ ସେସବୁ ନିର୍ଭର କରେ ବେଶୀ କରିକି ପିତାମାତାଙ୍କ ଉପରେ, ଗୁରୁଜନଙ୍କ ଉପରେ। ତ ବର୍ତ୍ତମାନ କିଛି ପିଲାଙ୍କୁ ଛାଡ଼ିଦେଲେ ଅନେକ ପିଲା ବିଶୃଙ୍ଖଳିତ, ସେମାନେ ନିଜକୁ ଅତ୍ୟାଧୁନିକ ମନେ କରୁଛନ୍ତି, ତ ସେଭଳି ମନୋଭାବକୁ ଦୂର କରିବାକୁ ଜଣେ ଆଦର୍ଶ ଶିକ୍ଷକ ବା ଶିକ୍ଷୟିତ୍ରୀ କ'ଣ କରିବା ଆବଶ୍ୟକ? ଯଦି ମୁଁ ଆପଣଙ୍କୁ ପଚାରେ ଆପଣ ବ୍ୟକ୍ତିଗତ ରୂପରେ କ'ଣ କରନ୍ତି, ମାନେ କ'ଣ କରିବେ?
0: ଆମେ ଯୋଉଟାକୁ ଆଧୁନିକ ଭାବୁଛୁ ସିଏ ଆଧୁନିକ ନୁହଁ, ଆମେ ତାକୁ ଆଧୁନିକତାର ଛାପ ଗୋଟେ ଦେଉଛୁ, କିନ୍ତୁ ଆମ ଭାଷା ଯେ ଆମେ ମାକୁ ମା ଡାକିବାକୁ ମଡର୍ନ ଭାବୁନୁ, ମମି ଡାକିବାକୁ ମଡର୍ନ ଭାବୁଛୁ, କିନ୍ତୁ ସେମାନେ ଇଂରେଜୀ ମାନଙ୍କ ଲଣ୍ଡନ ଇଂଲଣ୍ଡରେ ସେମାନେ ତାଙ୍କ ଭାଷାରେ ମାଆକୁ ମଦରକୁ ମା ମମି ଡାକନ୍ତି। ଆମେ ମମି ଡାକିଲେ କ'ଣ ଆଧୁନିକ ହେଲୁ ସେଇଟା ମୁଁ ଭାବେ। ମାଆର ଡାକରେ ମାମା ଡାକରେ ଗୁଜୁରାଟରେ ବା ବୋଲି ଡାକ।

0: ଅଛନ୍ତି। ଯିଏ ଯାହାର ଭାଷାରେ ମାତୃଭାଷାରେ ମାଆକୁ ମାଆ ଡାକିବାଟା ତାର ଲାଳିତ୍ୟ ଅନ୍ୟ ଭାଷାରେ କେମିତି ସେମାନେ ପାଆନ୍ତି, ଏଇଟା କି ପ୍ରକାର ଆଧୁନିକତା। ଆଧୁନିକତା କଲେ ଯେଉଁ ସମୟର ଆହ୍ୱାନ, ଆମେ କିଛି ନୂଆ ସୃଷ୍ଟି କରି ଦେଖିବା, ଯେମିତିକି ଆମ ଭାଷାକୁ ଆହୁରି ମାର୍ଜିତ କରିବା, ଆମ ରୁଚିକୁ ଆହୁରି ମାର୍ଜିତ କରିବା। ଆମ ମାଆ ମାନେ ଯାହା ପିନ୍ଧୁଥିଲେ, ଏବେ ଆଧୁନିକ ଶୈଳୀରେ ଆମେ ଯେଉଁ ଅର୍ଦ୍ଧନଗ୍ନ ଦେଖିବା, ମାନେ ଝିଅଟିଏ ତାର ସବୁଠୁ ସୁନ୍ଦର ଅଂଶକୁ ଅନ୍ୟକୁ ଦେଖେଇବା, ଏସବୁ କି ପ୍ରକାର ଆଧୁନିକତା ମୁଁ ବୁଝିପାରିନି। ମୁଁ ସବୁବେଳେ ମୋ ଝିଅମାନଙ୍କୁ ବୁଝାଏ ଯେ, ମାନେ ଛାତ୍ରଛାତ୍ରୀଙ୍କୁ ବୁଝାଏ ଯେ, ଫୁଲ ତମେ ଗୋଟେ ସୁନ୍ଦର ଫୁଲଠୁ ଆହୁରି ସୁନ୍ଦର ତମେ କ'ଣ ସଜେଇବା ଦରକାର। ତମେ ଯେତିକି ସାଧା ରହିବ ସେତିକି ବହୁତ ଦେଖାଯାଉଛି, ଯେତିକି ସରଳ ରହିବ ସେତିକି ସବୁବେଳେ ସୁନ୍ଦର ଥିବ ବୋଲି ମୁଁ ତାଙ୍କୁ ବୁଝାଏ।
1: ଆଜ୍ଞା ମ୍ୟାଡମ, ଏଇଠି ଆଉ ଗୋଟିଏ ବିଷୟ ଯେ, ବର୍ତ୍ତମାନ ଅନେକ ମାତାପିତା କାର୍ଯ୍ୟ ବ୍ୟସ୍ତ, ଫୋନରେ ବ୍ୟସ୍ତ, ପିଲାଙ୍କ ପାଇଁ ତାଙ୍କ ପାଖରେ ସମୟ ନାହିଁ, ସେଭଳି ମାତା ପିତାଙ୍କୁ ଆପଣ କିଛି କୁହନ୍ତୁ।
0: ଆଜ୍ଞା, ମୁଁ ବି ସେଇଭଳି ମା, କିନ୍ତୁ ମୋ ପିଲାମାନେ ଏମିତି ପିଲାମାନେ ଯେ ଫୋନ ଦେଖିବାର ମୁଁ ମାନେ ଅଯଥା କିଛି ଦେଖେନି କି ସମୟ ନଷ୍ଟ କରିବାକୁ ଚାହେନି, କିନ୍ତୁ ଏତେ କାର୍ଯ୍ୟ ବ୍ୟସ୍ତ ରହେ, ହେଲେ ବି ମୋ ପିଲାମାନେ ଚାହାନ୍ତି ଯେ ମୋ ମା ରୋଷେଇ କରିଦେଉ, ମୋ ମା ଯାହା ଶାଗ ଭାତ ଯାହା ରାନ୍ଧିଛି ଆମେ ଖାଇବୁ। ମାଆର ହାତ ରନ୍ଧାଟା ତାଙ୍କୁ କୁଆଡ଼େ ବେଶୀ ଭଲ ଲାଗେ। ତାଙ୍କ ପାଇଁ ଯଦି କିଛି ଲୁଗାପଟା ଅଣାହେଲା, ସେମାନେ ଦୁଇ ଭଉଣୀ ମନା କରନ୍ତି, ଆମେ ପିନ୍ଧିବୁନି। ହରେ ମା, ତମେ କାହିଁକି ପିନ୍ଧିବୁନି, ତମର ପସନ୍ଦ ହେଲା କେନା? ନାଇଁ ନାଇଁ, ତମର କାହିଁ, ବାବାଙ୍କରଟା କାହିଁ, ତମ ପାଇଁ ଆଣିଲେ ହିଁ ଆମେ ପିନ୍ଧିବୁ। ତେଣୁ ଏମିତି ପିଲାମାନେ ଅଛନ୍ତି, ତ ମୁଁ ଆଶା କରେ ମୋ ପିଲାମାନେ ବୋଧେ ମୋତେ ଏମିତି ବନେଇ ଦେଇଛନ୍ତି। ଜ୍ୱର ହେଲେ ବି କହନ୍ତି, ମା ତୁ ତୋର ଯା, ତୋର କାମକୁ ତୁ ଯା, ଆମେ ଆମର କାମକୁ ଯିବୁ। ତେଣୁ ମୁଁ ଭାବୁଛି ଯେ ମା ବାପା ଟିକେ ପିଲାଙ୍କ ପ୍ରତି ଶ୍ରଦ୍ଧା ରଖିଦେଲେ ପିଲାମାନେ ମା ବାପାଙ୍କୁ ଜିତିକି ସେମାନେ ଆହୁରି ପରିବାରକୁ ବନେଇ ଦେବେ। କାହିଁକିନା ଆମେ ତ ଆମ ମା ବାପାଙ୍କୁ କମ୍ ସମୟ ପାଉଛୁ। ଝିଅଟିଏ ତା ମା ବାପାକୁ କେତେ ସମୟ ପାଏ? ସିଏ ତାର ମାଆକୁ ଶାଶୁଘରକୁ ପଳାଇ ଆସେ, ଶାଶୁଘରେ ଶାଶୁ ଶ୍ୱଶୁର ତାର ବାପା ମାଆର ଭୂମିକା ଗ୍ରହଣ କରନ୍ତି, ଶାଶୁ ଶ୍ୱଶୁର ବି କିଛି ଦିନ ପରେ ପଳାଇ ଯାଆନ୍ତି। ଏଇ ପୁଅ ଝିଅମାନେ ହିଁ ମାନେ ଛୋଟ ଛୋଟ ବାପା ମା ହେଇକିରି ଯତ୍ନ କରନ୍ତି। ତେଣୁ ମା ବାପାଙ୍କ ପାଇଁ କିଛି ନାହିଁ, ସେମାନେ ଦେଖନ୍ତୁ, କାହିଁକିନା ବର୍ତ୍ତମାନର ତ ଦରକାର ଅଛି, ଆବଶ୍ୟକତା ଅଛି, ମୋବାଇଲ ଦେଖିବେ ହିଁ ଦେଖିବେ, ସୋସିଆଲ ପାର୍ଟି ମାନେ ଉପସ୍ଥିତ ରହିବେ, ଭାଗ ନେବେ। ତେଣୁ ପିଲାଙ୍କ ପାଇଁ ଯେତିକି ସମୟ ଦିଅନ୍ତୁ, ଅତି ସରଳ ହେଇଯାଆନ୍ତୁ, ସହଜ ହେଇଯାଆନ୍ତୁ, ପିଲାମାନେ ସୁନ୍ଦର ଭାବରେ ପିଲାମାନେ ହିଁ ବାପା ମା ହେଇକିରି ଆମକୁ ବଢ଼ିଦେବେ।
1: ଆଉ ମାତା ପିତାଙ୍କ ଆଚରଣ, ଗୁରୁଜନଙ୍କ ଆଚରଣ ବେଶୀ ପ୍ରଭାବ ପକାଏ ପିଲାଙ୍କ ଉପରେ, ଆପଣ ମଧ୍ୟ ଜାଣନ୍ତି। ତାହେଲେ କେମିତି ଆମ ଆଚରଣ, ବ୍ୟବହାର, ଅଭ୍ୟାସରେ ପରିବର୍ତ୍ତନ ଆମେ ଆଣିପାରିବୁ?
0: ମା ବାପାଙ୍କର ପ୍ରଭାବ ତ ଆମ ଉପରେ ପଡ଼ିଛି, ଆମେ ମା ବାପାଙ୍କ ପ୍ରଭାବରୁ ହିଁ ଆମେ ଯାହା ତିଆରି ହେଇଛୁ, ଯାହା ଆମ ମନ ଭିତରେ ସଂସ୍କାର ଅଛି। ଆମେ ଯୁଗ ଉପଯୋଗୀ, ଆମ ବୋଉ ଯେମିତି ଶାଢ଼ୀ ପିନ୍ଧୁଥିଲା, ଯେମିତି ଚୁଡ଼ି ପିନ୍ଧୁଥିଲା, ଏବେ ତ ବଦଳୁଛି, ଆମେ ତ ସେ ପୁରୁଣା ଯୁଗକୁ ଆଉ ଯାଇପାରିବାନି। ଆମେ ଯୁଗ ଉପଯୋଗୀ ବେଶ ପୋଷାକ ପିନ୍ଧିବା, କିନ୍ତୁ ଆମ ସଂସ୍କାରରୁ ଯାହାକି କିଛି ଅବମାନନା କରେ ସେମିତି ବେଶ ପୋଷାକ ପିନ୍ଧିବାନି। ଆମେ ଆମ ବାହାର ଢାଞ୍ଚାଟା କିଛି କିଛି ପରିବର୍ତ୍ତନ ହେଉ, ଲୁଗାପଟାରେ ପରିବର୍ତ୍ତନ ହେଉ, ଖାଦ୍ୟ ରନ୍ଧାରେ ପରିବର୍ତ୍ତନ ହେଉ, କି ଘରଦ୍ୱାର ରେ ପରିବର୍ତ୍ତନ ହେଉ, କିନ୍ତୁ ଆମର ମୂଳ ଯୋଉ ମୌଳିକ ଭିତ୍ତିକୁ ନେଇକି ତିଆରି ହେଇଛି, ଯେ ଗୁରୁଜନଙ୍କୁ ଭକ୍ତି, ପିତାମାତାଙ୍କୁ ଭକ୍ତି, ଅତିଥିମାନଙ୍କୁ ସତ୍କାର, ପ୍ରଥା ପରମ୍ପରାକୁ ସମ୍ମାନ ଦେବା, ତାକୁ ସେମିତି ଆମେ ମାନିବା। ଆଉ ଆମ ପିଲାମାନେ ଆମଠୁ ଦେଖି ଦେଖି ଶିଖିବେ, ଯେତେ ଅସୁବିଧା ହେଲେ ବି ଆମେ ଆମର ସଂସ୍କାରରୁ ହୁଡ଼ିବାନି। କାହିଁକିନା ଚାଷ ହୁଡ଼ିଲେ ବରଷେ, ପାଠ ହୁଡ଼ିଲେ ପୁରୁଷେ, ଆଉ ସଂସ୍କାର ଯଦି ହୁଡ଼ିବା ତାହେଲେ ଆମେ ଗୋଟେ ଯୁଗ ଆମର ନଷ୍ଟ ହୋଇଯିବ, ସେଇଥିପାଇଁ ଆମେ ସଂସ୍କାରକୁ କେବେ ହୁଡ଼ିବାନି।
1: ଆଉ ଶେଷରେ ଆପଣ କୁହନ୍ତୁ ଯେ, ଆପଣ ଜଣେ କର୍ମବ୍ୟସ୍ତ କର୍ମଜୀବୀ ମହିଳା, ଆଉ ଆପଣ କର୍ମବ୍ୟସ୍ତ ରହନ୍ତି, ତ କେମିତି ଆପଣ ମାନସିକ ରୂପରେ ଶାନ୍ତ ରହନ୍ତି? ଆଉ ସବୁ ଯେଉଁ କାମ ଅଛି, ଆପଣଙ୍କର ପାରିବାରିକ କାମ, ଆପଣଙ୍କର କାର୍ଯ୍ୟାଳୟର କାମ ସବୁ ସୁରୁଖୁରୁରେ ସମ୍ପାଦନ କରନ୍ତି?
0: ଆଜ୍ଞା, କରିପାରେ ବୋଲି ତ ଭାବୁନି, କାହିଁକିନା ଯଦି କରିପାରିଲି ତ ମୋର ଭାବିଦେବି, ତାହେଲେ ତ ମୋ ଜୀବନଟା ବି ସରିଯିବ। ମୁଁ କରିପାରେ, ମନ ଭିତରେ କିଛି କିଛି ଅସନ୍ତୁଷ୍ଟି ରହେ କରିପାରିଲିନି ଭାବେ, ଆଉ ଏଇଟା ପାଇଁ ମୁଁ ଶ୍ରେୟ ଦେବି ମୋ ଗୁରୁଜନ ମାନଙ୍କୁ, ସେମାନେ ବହୁତ ସହଯୋଗ କରନ୍ତି। ସେଠି ବାପା ମା ବି କରୁଥିଲେ, ବଡ଼ ଭାଇ ଭଉଣୀ ବି କରୁଥିଲେ, ଭାଉଜ କରୁଥିଲେ, ଏଇଠି ବି ସେମିତି ଶାଶୁ ଶ୍ୱଶୁର ଯେଉଁମାନେ ଗୁରୁଜନ ମାନେ ଅଛନ୍ତି ସେମାନେ ବି ବହୁତ ସହଯୋଗ କରନ୍ତି। ବେଳେବେଳେ ମୋର ରାଗ ଅଭିମାନ ବାଢ଼ିଦେଲେ ସେଟାକୁ ବି ସେମାନେ ସହଜରେ ଗ୍ରହଣ କରନ୍ତି। ପର ମୁହୂର୍ତ୍ତରେ ମୋର କ୍ଷମା ମାଗିଦିଏ, ଯେ ଶାଶୁ ଶ୍ୱଶୁରକୁ କହିଦିଏ ଯେ ଆପଣ ମୁଁ ବାପା ମା ଭାବୁଛି ବୋଲି ଯାହା ତାହା କହିଦେଉଛି ବୋଲିକିରି ମୋର କ୍ଷମା ମାଗିଦିଏ, ସେମାନେ ବି ମୋତେ ସହଜରେ ଗ୍ରହଣ କରିଦିଅନ୍ତି। ଆଉ ସବୁଠୁ ବଡ଼ କଥା ହେଲା ମୋ ପିଲାମାନେ ଏକା ମୋର ପୁସ୍ତକ, ମୁଁ ତ ଗୋଟେ ଆଜୀବନ ଶିକ୍ଷାର୍ଥୀ, ମୋ ପିଲାମାନେ ହିଁ ମୋର ପୁସ୍ତକ। ଘରେ ପିଲାମାନେ ହୁଅନ୍ତୁ କି ବିଦ୍ୟାଳୟରେ ପିଲାମାନେ ହୁଅନ୍ତୁ, ସେମାନେ ଖୋଲା ପୁସ୍ତକ, ମୁଁ ସେମାନଙ୍କଠାରୁ କିଛି କିଛି ଶିଖେ। ସେମାନଙ୍କର ଗାଳି ଦେଲେ ସେମାନଙ୍କ ଯେଉଁ ମନ ଦୁଃଖ କରିବେ ସେ ଭାବନାଟା ମୋତେ ତାଡ଼ନା କରେ ଯେ ତୁ ପିଲାଙ୍କୁ ଗାଳି ଦେଲୁ ବୋଲି, ରାଗିଲେ ସେମାନେ ଯେଉଁ କାନ୍ଦନ୍ତି ସେ ଲୁହଟା ମୋତେ ତାଡ଼ନା ଦିଏ ଯେ ତୁ ପିଲାଙ୍କୁ ଗାଳି କରୁ।

0: ଲୁହ ଆଣିଲୁ ବୋଲି, ତେଣୁ ମୋ ପିଲାମାନେ ବି ମୋତେ ସୁଧାରିବାକୁ ଚେଷ୍ଟା କରନ୍ତି। ମୁଁ ତ ପୂର୍ଣ୍ଣାଙ୍ଗ ହେଇନି, କେବେ ପୂର୍ଣ୍ଣାଙ୍ଗ ହେବି? ସେଇଟା ସେଇ ପୂର୍ଣ୍ଣ କଲାବାଲା, ସେଇ ପରମାତ୍ମାଙ୍କ ଉପରେ ରହିଲା। ତେଣୁ ମୁଁ ନିଧଡ଼କରେ ମୁଁ ଯାହା କରେ ସେଇ କୃଷ୍ଣାତ୍ ପରମ କିମ୍ ଅପିତତ୍ତ୍ୱ ମହ୍ୟମ୍ ନ ଜାନେ।
1: ମ୍ୟାଡ଼ାମ୍, ଆପଣ ଆପଣଙ୍କର ମୂଲ୍ୟବାନ ସମୟରୁ କିଛି ଦେଇକି ଶିକ୍ଷା ବିଷୟରେ ପୁଣି ଆମର ଜୀବନ ବିଷୟରେ ଗୁଡ଼ିଏ ଉପାଦେୟ ବିଷୟ କହିଲେ ଯାହାକି ଆମ ପାଇଁ ଲାଭଦାୟୀ ହବ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦିଦି, ଆପଣ ମୋତେ ଏମିତି ସୁଯୋଗ ଦେଇଛନ୍ତି।
1: ଜୀବନରେ ପ୍ରତ୍ୟେକଟି ବିଷୟ ଗୁରୁତ୍ୱପୂର୍ଣ୍ଣ, ଆଉ ସେସବୁକୁ ଗୁରୁତ୍ୱ ଦେବା ମଧ୍ୟ ଆମେ ବଡ଼ମାନେ ପିଲାମାନଙ୍କୁ ଶିଖାଇବା ଦରକାର। ମୁଁ କହିଲି ନା ସବୁ ବିଷୟ ଗୁରୁତ୍ୱପୂର୍ଣ୍ଣ, ତାହେଲେ ଗୀତ କାହିଁକି ନୁହେଁ? ତାହେଲେ ଏଇଠି ଶୁଣିବା ଆଉ ଗୋଟିଏ ସୁନ୍ଦର ଗୀତ।

ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଭଲ କଥାକୁ ହିଁ ଆମେ ସମସ୍ତେ ଗୁରୁତ୍ୱ ଦେବା, ତାହେଲେ ଯାଇ ଭବିଷ୍ୟତ ଉତ୍ତମ ହେବ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିଛୁ। ଆପଣମାନେ ଆପଣଙ୍କର ମତାମତ ପଠାଇଦେବେ ଆମର ହ୍ୱାଟ୍ସଆପ୍ ନମ୍ବରରେ। ନମ୍ବରଟି ହେଉଛି 8895994143।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

ಆಕಾಶವಾಣಿ ಸಂವಾದ ಪಡುಚಂತಿ ಶುಭೇಂದು ಕುಮಾರ್ ಪಂಡಾ. ಮುಖ್ಯ ಸಂವಾದ: ವಿಕಸಿತ ಭಾರತ ಸ್ವಪ್ನಕ್ಕೆ ಸಾಕಾರ କରିବା ಬ್ಯಾಂಕಿಂ କ୍ଷେତ୍ରରେ ସଂସ୍କାର ଲାଗି ଖୁବ୍ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସରକାର. ବିହାରର ଅଶୋକଧାମ ମନ୍ଦିରରେ ଦଳା ଚକଟରେ 7 ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ. ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା. ଓଡ଼ିଶାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ. ଏବଂ ହକି ବିଶ୍ୱକପ୍ରେ ଆଜି ଭାରତ ଇଂଲଣ୍ଡ ପୁରୁଷ ଦଳ ମଧ୍ୟରେ ଖେଳାଯିବ ମ୍ୟାଚ୍. ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସରକାର ଖୁବ୍ ଶୀଘ୍ର ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକର ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି, ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କିଂ ସଂସ୍ଥା ସମ୍ବନ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରିପୋର୍ଟ ପ୍ରଦାନ କରିବ. ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀରେ ହେବାକୁ ଥିବା ଆଲୋଚନାରୁ ବ୍ୟାଙ୍କିଂଗୁଡ଼ିକର ଭବିଷ୍ୟତର ଭୂମିକା ନେଇ ରୂପରେଖ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି. ଭାରତୀୟ ବ୍ୟାଙ୍କଗୁଡ଼ିକର ମୂଳଦୁଆ ସୁଦୃଢ଼ ରହିଥିବା ଏବଂ ଆଗାମୀ ଦିନରେ ଆହୁରି ସୁଦୃଢ଼ୀକରଣ ଦିଗରେ ସଂସ୍କାର ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ସେ କହିଛନ୍ତି, ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେବା ପରେ ସରକାର ଏବଂ ବ୍ୟାଙ୍କିଂ କ୍ଷେତ୍ର ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ଗତି ପ୍ରଦାନ କରିବ. ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ ନିମନ୍ତେ 20 ବର୍ଷରୁ କମ୍ ସମୟ ଥିବାବେଳେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ. ବିହାରର ଲକ୍ଷ୍ମୀସରାଇ ଜିଲ୍ଲାସ୍ଥିତ ଅଶୋକଧାମ ମନ୍ଦିରରେ ଦଳାଚକଟା ଘଟି 7 ଜଣ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି. ଶ୍ରାବଣ ମାସ ଆଜି ସୋମବାରରେ ମନ୍ଦିରରେ ଭିଡ଼ ହୋଇଥିଲା. ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜଳାଭିଷେକ ପାଇଁ ଉଦ୍ୟମ କରୁଥିବା ବେଳେ ଦଳାଚକଟା ଘଟିଥିଲା. ପ୍ରାୟ 10ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି. ଆହତମାନଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି. ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଆଜି ସକାଳେ ଅଶୋକଧାମ ଷ୍ଟେସନରୁ ମନ୍ଦିରକୁ ଯାଇଥିବା ରାସ୍ତାରେ ଦଳାଚକଟା ଘଟିଥିଲା. ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିବା ଫଳରେ କରେଣ୍ଟ ପ୍ରବାହିତ ହେଉଥିବା ଗୁଜବ ଯୋଗୁଁ ଶ୍ରଦ୍ଧାଳୁମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିବାରୁ ଏଭଳି ଘଟିଥିଲା। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି

ମୁଖ୍ୟମନ୍ତ୍ରୀ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିହାର ଦଳଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଅନ୍ତର୍ଗତ ତାରାପୀଠ ଥାନା ନିକଟବର୍ତ୍ତୀ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 5 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ କେତେଜଣ ଅସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମ୍ପୃକ୍ତ ହୋଟେଲର ଅଭ୍ୟର୍ଥନା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିବା ପରେ 4 ମହଲାକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଥିବା ଲୋକମାନେ ଶୋଇଥିଲେ। ଶ୍ରାବଣ ମାସର ସୋମବାର ଲାଗି ହୋଟେଲରେ ତୀର୍ଥଯାତ୍ରୀଙ୍କର ଭିଡ଼ ରହିଥିଲା। ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି କୃତ୍ରିମ ବୁଦ୍ଧିମତ୍ତା ଏବଂ ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଯୁଗରେ ସ୍ନାତକ ଡିଗ୍ରୀ ଶିକ୍ଷାର ଶେଷ ପାହାଚ ନୁହେଁ, ବରଂ ଜୀବନରେ ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ମାର୍ଗ ଉନ୍ମୁକ୍ତ କରିଥାଏ। ତାମିଲନାଡୁର ଥିରୁଭରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର 11th ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଭାରତୀୟ ଶିକ୍ଷା ଭିତ୍ତିଭୂମିରେ ଗତ 2014 ଅଭୂତପୂର୍ବ ପରିବର୍ତ୍ତନ ଆସିଥିବା କହିଛନ୍ତି। ଦେଶରେ 16 ଟ୍ରିପଲ୍ ଆଇଟି, 8 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, 8 ଆଇଆଇଏମ୍ ଏବଂ 12 ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପ୍ରତିଷ୍ଠା ବିଷୟ ନେଇ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଦେଶରୁ ଦାରିଦ୍ର୍ୟ ଦୂର କରିବା କ୍ଷେତ୍ରରେ ଶିକ୍ଷା ଏକ ବଳିଷ୍ଠ ମାଧ୍ୟମ। ସେ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଦେଶର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ସିକିମ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦେଶର ଅନ୍ୟ 8 ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବିହାର, କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡ଼ୁଚେରୀ, କରେକାଲ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଲଗାଣ ବର୍ଷାର ପ୍ରଭାବରୁ ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛି। ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳରେ ଆଜି ମଧ୍ୟରାତ୍ରରୁ ଜନଗଣନା 2027 ଅନ୍ତର୍ଗତ ସ୍ୱଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 31 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରର 16 ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମ୍ମୁ, ଶ୍ରୀନଗର, ସାମ୍ବା ଏବଂ ରାଜୌରୀ ଜିଲ୍ଲାକୁ ବାଦ ଦିଆଯାଇଛି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ 40 ପ୍ରଶ୍ନର ଉତ୍ତର ଦେବେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିହାରର ପାଟନାଠାରେ ଇଲେକ୍ଟୋରାଲ ଲିଟେରାସି କ୍ଲବ ଇଏଲ୍ସି 2.0 ଶୁଭାରମ୍ଭ କରିବେ। ଏହି କ୍ଲବ ଜରିଆରେ ନାଗରିକମାନେ ଭୋଟ ସମ୍ପର୍କିତ ତଥ୍ୟ ହାସଲ ସହ ଅର୍ଥପୂର୍ଣ୍ଣ ଯୋଗଦାନ କରିପାରିବେ ବୋଲି କୁହାଯାଇଛି। ସିକିମ୍ରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ନିର୍ବାଚନ କମିଶନ 2002 ମୂଳ ବର୍ଷ ଭାବେ ବିବେଚନା କରିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆଗତ ଏ ସମ୍ପର୍କିତ ଆବେଦନକୁ ଖାରଜ କରି ଏହା କହିଛନ୍ତି। ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ 2002 ପରିବର୍ତ୍ତେ 1993 ମୂଳ ବର୍ଷ ଭାବେ ବିବେଚନା କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ 12 ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବରିଷ୍ଠ ଅଧିକାରୀଙ୍କ ବୈଠକ

0: ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହାର ବିଷୟବସ୍ତୁ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ପଞ୍ଚଦଶ ଭାରତ ଥାଇଲାଣ୍ଡ ଯୁଗ୍ମ ସାମରିକ ଅଭ୍ୟାସ ପାଇଁ ଆଜି ଭାରତୀୟ ସେନାର ଏକ ଦଳ ଥାଇଲାଣ୍ଡ ଯାତ୍ରା କରିଛି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ଅଭ୍ୟାସ କାର୍ଯ୍ୟ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଗ୍ମ ସାମରିକ ଅଭ୍ୟାସ ମୈତ୍ରୀ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବ। ଥାଇଲାଣ୍ଡ ଯାତ୍ରା କରିଥିବା ଭାରତୀୟ ସେନା ଦଳରେ 170 ଜଣ ଯବାନ ସାମିଲ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୁଧାକର ଦଲାଲା କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ହେଉଥିବା ବ୍ରିକ୍ସ କାର୍ଯ୍ୟକ୍ରମରେ ଲୋକକୈନ୍ଦ୍ରିକ ସହଯୋଗକୁ ଗୁରୁତ୍ୱ ଦିଆଯାଉଛି। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ସିଭିଲ୍ ଫୋରମ୍ 2026 ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଦଲାଲା କହିଛନ୍ତି, ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଭାରତ ଅଧ୍ୟକ୍ଷତାରେ 350ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇଛି। ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡିର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡ୍ସର ୱାଗନର୍ ହକି ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 6:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଭାରତ ୱେଲ୍ସକୁ 3-1 ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ 4-1 ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ରେ ବିଜେତା ପୁଲ୍ ଡିର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ତଥା ବିଶ୍ୱର 9 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଆୟାରଲ୍ୟାଣ୍ଡର ସୋଫିଆ ନୋବେଲ୍ଙ୍କ ବିପକ୍ଷରେ ଖେଳିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ଲାଗି ଖୁବ୍ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସରକାର। ବିହାରର ଅଶୋକଧାମ ମନ୍ଦିରରେ ଦଳାଚକଟରେ 7 ଜଣ ମହିଳାଙ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Government to constitute high-level committee to review banking reforms and future course of public sector banks towards Vikasit Bharat. India reaffirms people-centric, humanity-first approach to BRICS collaboration during its chairship. 7 women died in stampede at Ashok Dham temple in Bihar, 5 people killed in fire incident in Birbhum, West Bengal. IMD issues red alert for extremely heavy rainfall in Gangetic, West Bengal and Odisha today. In men's cricket, Sri Lanka were 167 for 5 in their first innings against India on day 3 of opening test at Galle. And BWF Badminton World Championships begin in New Delhi. India's MR Arjun Hariharan Amsakarunan advance to second round of men's doubles category. The government will soon constitute a high-powered committee on banking in achieving the vision of a Vikasit Bharat. Union Finance Minister Nirmala Sitharaman said this after inaugurating the 2-day public sector bank conclave in New Delhi today. She added that the committee will decide the future course of banking reforms by taking up issues and recommendations. Ms. Sitharaman expressed hope that the outcomes of the discussions will provide valuable substantive inputs to the committee as it formulates its recommendations on the future role of banks. She noted that Indian banks are in a position of strength with non-performing assets at their lowest ever levels, providing a strong foundation for further reforms.
2: On the basis of a well-researched set of documents which have been shared with you in advance, will hopefully provide that substantive meat for the committee to also look at. So the committee would probably have that material before them, even as they deliberate. And even as they deliberate to give us their thoughts and also the recommendations which will help us to clearly understand where the committee wants India to go towards Vikasit Bharat and in that the role of banks.
1: Vice President C.V. Radhakrishnan emphasized that in an era of artificial intelligence and fast evolving technology, graduation is not the end of education, but a transition into a life of constant adaptation. He was addressing the 11th convocation of the Central University of Tamil Nadu in Thiruvarur in Tamil Nadu today.

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପୂର୍ବତଟ କ୍ଷେତ୍ରରେ ବର୍ଷା ଯୋଗୁଁ ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରିବେ କେନ୍ଦ୍ର ସରକାର। ଏବଂ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା ରାଶି। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି। ଏହା ବାଲେଶ୍ୱରଠାରୁ 180 କିଲୋମିଟର ଦୂରରେ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

0: 24 ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 12 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷାର ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଦଶରଥପୁର ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ନିକଟରେ ତୁରନ୍ତ ରିଲିଫ୍, ସ୍ୱାସ୍ଥ୍ୟସେବା ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ସହ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମାଝୀ ଅପରାହ୍ନରେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି, ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁଚାରୁ ପରିଚାଳନା ପାଇଁ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି, ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ଦେଖାଦେଇଛି। ବର୍ଷାର ପରିମାଣ ହ୍ରାସ ପାଇଥିବା ଯୋଗୁଁ ଯାଜପୁର ଓ ଭଦ୍ରକରେ ନଦୀର ଜଳସ୍ତର କମିଥିବା ବେଳେ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସରକାରଙ୍କ ପକ୍ଷରୁ ବନ୍ୟା ସ୍ଥିତିର ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ସାଳନ୍ଦୀ ନଦୀ ଏବଂ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଆଜି ଦିନ ଗୋଟାଏ ସୁଦ୍ଧା ଜଳସ୍ତର 18.73 ମିଟର ରହିଛି। ସେଠାରେ ବିପଦ ସଂକେତ ସ୍ତର ହେଉଛି 18.33 ମିଟର। ଏ ସମ୍ପର୍କରେ ଶୁଣନ୍ତୁ ଆମ ଭଦ୍ରକ ସମ୍ବାଦଦାତାଙ୍କ ରିପୋର୍ଟ।
1: ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି, ଜିଲ୍ଲାର ଏବେ ସୁଦ୍ଧା 4 ବ୍ଲକ ଭଣ୍ଡାରୀ ପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଡ଼ିରେ ବନ୍ୟା ପ୍ରଭାବିତ ହୋଇଛି। ମୋଟ 33 ଗ୍ରାମ ପଞ୍ଚାୟତ, 4 ୱାର୍ଡ ଓ 134 ଗ୍ରାମ ପ୍ରଭାବିତ ହୋଇଥିବା ବେଳେ 1,96,240 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ଆସନ୍ତୁ ଶୁଣିବା ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାରେ କ'ଣ ରହିଛି ପରିସ୍ଥିତି ଆମ ସମ୍ବାଦଦାତାଙ୍କଠାରୁ।
2: ଦଶରପୁର ଓ ବରି ବ୍ଲକର 15 ଉର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ପାଣିଘେରା ରହିଛି। 2 ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପନ୍ନ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟା ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପୂର୍ଣ୍ଣ ପାଣିଘେରା ରହିଥିବା ଦଶରଥପୁର ବ୍ଲକ କସ୍ପା ପଞ୍ଚାୟତର ରାମଚନ୍ଦ୍ରପୁର ଓ ଆଖପାଖ ଗାଁ ପରିଦର୍ଶନ କରିଛନ୍ତି। ପାଣିଘେରେ ଥିବା ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ 24 ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଜରିଆରେ ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯାଜପୁରରୁ ମୁଁ ପ୍ରିୟରଞ୍ଜନଙ୍କର ଅଲ୍ ଇଣ୍ଡିଆ ରେଡିଓ କଟକ।
0: ଦେଶର ପୂର୍ବତଟ କ୍ଷେତ୍ରରେ ଜାରି ରହିଥିବା ଲଗାଣ ବର୍ଷା ଏବଂ ରେଳ ଚଳାଚଳ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପାଣି ଜମି ରହୁଥିବା ରେଳପଥ ଉପରେ ନଜର ରଖିବା ଏବଂ ଟ୍ରେନ୍ ଚଳାଚଳ ଠିକ୍ ଭାବେ ଜାରି ରଖିବାକୁ ଦକ୍ଷିଣ ପୂର୍ବ ରେଳତଟର ମହାପ୍ରବନ୍ଧକଙ୍କୁ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ରୁପ୍ସା, ବାରିପଦା, ବାଙ୍ଗିରିପୋଷି ଓ ରାଉରକେଲା ବଣ୍ଡାମୁଣ୍ଡା ଭଳି କ୍ଷେତ୍ରର ରେଳପଥରେ ଅଧିକ ସାଧନ ଲଗାଇ ରେଳର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ଖୁବ୍ ଶୀଘ୍ର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କ୍ଗୁଡ଼ିକର ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି, ଏହି ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କିଙ୍ଗ୍ ସଂସ୍ଥା ସମ୍ବନ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରିପୋର୍ଟ ପ୍ରଦାନ କରିବ। ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀରେ ହେବାକୁ ଥିବା ଆଲୋଚନାରୁ ବ୍ୟାଙ୍କ୍ଗୁଡ଼ିକର ଭବିଷ୍ୟତର ଭୂମିକା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଭାରତୀୟ ବ୍ୟାଙ୍କ୍ଗୁଡ଼ିକର ମୂଳଦୁଆ ସୁଦୃଢ଼ ରହିଥିବା ଏବଂ ଆଗାମୀ ଦିନରେ ଅଧିକ ମଜବୁତ କରିବା ଦିଗରେ ସଂସ୍କାର ଆଣିବା ନିମନ୍ତେ

ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେବା ପରେ ସରକାର ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଭାରତର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ଭାରତ ପାଇଁ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ ନିମନ୍ତେ 20 ବର୍ଷରୁ କମ୍ ସମୟ ଥିବାବେଳେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥରାଶି ଆସନ୍ତା 28 ତାରିଖ ରକ୍ଷାବନ୍ଧନ ଅବସରରେ ପ୍ରଦାନ କରାଯିବ। ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକସଙ୍ଗରେ 5ଟି କିସ୍ତି ଦିଆଯିବ। ଚଳିତ ମାସ 28 ତାରିଖ ସୁଦ୍ଧା ଆବେଦନ କରିଥିବା 1 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଅର୍ଥରାଶି ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବ। ଉଚ୍ଚ ନ୍ୟାୟାଳୟ ଜିଲ୍ଲା ଅଦାଲତ ଓ ତାଲୁକ ସ୍ତରର ଅଦାଲତଗୁଡ଼ିକରେ ଥିବା ସମସ୍ତ ବିଚାରାଧୀନ ମାମଲାଗୁଡ଼ିକର ମଧ୍ୟସ୍ଥତା ମାଧ୍ୟମରେ ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ଆସନ୍ତା 1 ଅକ୍ଟୋବର ତୃତୀୟ ଥର ପାଇଁ ନୂତନ ଅଭିଯାନ ଆରମ୍ଭ ହେବ। ଏହା ଜିଲ୍ଲା ଆଇନସେବା ପ୍ରାଧିକରଣ ବରଗଡ଼ ସମେତ ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର ସୋହେଲା ବରପାଲି ଓ ଭେଡେନ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିଭୂତି ଭୂଷଣ ନାୟକ କହିଛନ୍ତି। ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ ଅଦାଲତରେ ବିଚାରାଧୀନ ଥିବା ସମସ୍ତ ପାରିବାରିକ ବିବାଦ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ଖାଉଟି ଅଦାଲତରେ ଥିବା ବିବାଦ ଆଦି ସମାଧାନ କରାଯାଇପାରିବ। ଏହାଦ୍ୱାରା ଜନସାଧାରଣ ସମୟ ଏବଂ ଖର୍ଚ୍ଚ ଅପଚୟରୁ ରକ୍ଷା ପାଇପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତ କାଣିବାରୁ ବିଦ୍ୟାଳୟରୁ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ମାଓବାଦୀଙ୍କ ପ୍ରଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଏହି ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭବ ହୋଇପାରୁ ନଥିଲା। ମାଓ ଦମନ ପରେ ସେଠାରେ ପାଠପଢ଼ା ଜାରି ରହିଛି। ପୁରୀ ଶ୍ରୀମନ୍ଦିରରେ ଆଜି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଖସପଡ଼ା ଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଗୁପ୍ତ ନୀତି କରାଯିବ। ଏହି ନୀତି ପାଇଁ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ରାବଣ ମାସର ଆଜି ତୃତୀୟ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱର ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରସିଦ୍ଧ ଲଡ଼ୁବାବୁଙ୍କ ପୀଠ, ସୁବର୍ଣ୍ଣପୁର ଏବଂ ରାୟଗଡ଼ାର ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କ ଆଜି ପୁଣ୍ୟତିଥି। 1995 ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରମୁଖ ପାର୍ବତୀ ଗିରିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପୂର୍ବତଟ କ୍ଷେତ୍ରରେ ବର୍ଷା ଯୋଗୁଁ ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା ରାଶି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଥମେ ଶୁଣନ୍ତୁ। କଥାଚିତ୍ର ରାମ ଲକ୍ଷ୍ମଣରୁ ଗାଇଛନ୍ତି ମହମ୍ମଦ ଅଜିଜ, ଅନୁରାଧା ପୌଡ଼ୱାଲ ଏବଂ ନିତିନ ମୁକେଶ। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ଶୁଣନ୍ତୁ ଲମ୍ହେ କଥା ଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏ ହରିହରନ୍, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଶିବ ହରି।

ପ୍ରଚାର କଲୁ ଗୀତଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: citizen engagement in democracy. The BWF Badminton World Championship began at the Indira Gandhi Indoor Stadium in New Delhi today. The Indian pair of MR Arjun and Hariharanam Sakarunan advanced to the second round of the men's doubles category in New Delhi. The duo were leading 6-4 in the second game when their opponents, Scott Giltier and Paul Reynolds of Ireland, retired hurt. Earlier, Arjun and Amsakarunan had won the first game 21-16. And with that, we end this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ କ୍ରମରେ ସାହିତ୍ୟାନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବା ଶକ୍ତି। ରାତି 7:00 ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ରାତି 7:25 ଶୁଣିବେ ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷପାସ ରହିଛି ରାତି 7:30। ରାତି 8:00 ଗୀତ ଗଜଲ। ରାତି 8:15 ଶୁଣିବେ ସମ୍ବଲପୁରୀ ଗୀତ। ସ୍ପୋର୍ଟସ୍ ସ୍କିନ୍ ରାତି 8:30। ରାତି 9:15 ସ୍ପଟ୍ ଲାଇଟ୍ ଏବଂ ପବ୍ଲିକ୍ ସ୍ପିକ୍ ରହିଛି ରାତି 9:30। ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ନାଟକ ଗ୍ରହାନ୍ତର, ରଚନା ବୈଜୟନ୍ତ କୁମାର ନାୟକ, ପ୍ରଯୋଜନା ପଦ୍ମଲୋଚନ ଦାସ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର

ସନ୍ଧ୍ୟା ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 103.3 MHz ଯୋଗେ ତଥା ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା। ବାହାରେ ଛିପଝିପ୍ ବର୍ଷା, ଚାରିଆଡ଼େ ମାଟିର ସେହି ମିଠା ବାସ୍ନା ଆଉ ବର୍ଷାର ଶୀତଳ ପବନରେ ମନଟା ଯେପରି ଟିକେ ଅଧିକ ଭାବୁକ ହୋଇଯାଏ, ଏମିତି ଏକ ସୁନ୍ଦର ବର୍ଷା ଭିଜା ସନ୍ଧ୍ୟାରେ ଆସନ୍ତୁ ଟିକିଏ ରହିଯିବା ଦୈନନ୍ଦିନ ଜୀବନର ବ୍ୟସ୍ତତା ଠାରୁ ଦୂର, କିଛି ଶବ୍ଦର ମାୟାରେ, କିଛି ଭାବନାର ଛାଇରେ। କାରଣ ବର୍ଷା ଯେତେବେଳେ ମାଟିକୁ ଭିଜାଏ ସେତେବେଳେ ସାହିତ୍ୟ ମଣିଷର ମନକୁ ଭିଜାଇ ଦିଏ। ବର୍ଷାର ପ୍ରତ୍ୟେକ ବୁନ୍ଦାରେ ଯେପରି ଗୋଟିଏ କବିତା ଲୁଚିଥାଏ, ପବନର ପ୍ରତ୍ୟେକ ସ୍ପର୍ଶରେ ଯେମିତି ଗୋଟିଏ ଗଳ୍ପର ଅନୁଭବ ଥାଏ, ଆଉ ନୀରବ ସନ୍ଧ୍ୟାର ପ୍ରତ୍ୟେକ ମୁହୂର୍ତ୍ତ ଯେମିତି ଗୋଟିଏ ଅଲେଖା ପୃଷ୍ଠା, ସାହିତ୍ୟ ମଧ୍ୟ ଠିକ୍ ସେମିତି। କେବେ କବିତା ହୋଇ ମନକୁ ଛୁଇଁଯାଏ, କେବେ ଗଳ୍ପ ହୋଇ ଆମକୁ ଅନ୍ୟ ଏକ ଜଗତକୁ ନେଇଯାଏ, ଆଉ କେତେକ ଜୀବନର ସତ୍ୟକୁ ଶବ୍ଦର ରୂପ ଦେଇ ଆମ ସାମ୍ନାରେ ରଖିଥାଏ। ତେବେ ଆଜିର ଏହି ବର୍ଷା ଭିଜା ସନ୍ଧ୍ୟାରେ ଆସନ୍ତୁ ଶବ୍ଦ ସହ ଶବ୍ଦକୁ ଯୋଡ଼ିବା, ଭାବନା ସହ ଭାବନାକୁ ମିଶାଇବା, ଏବଂ ସାହିତ୍ୟର ସେହି ସୁନ୍ଦର ଦୁନିଆରେ କିଛି ସମୟ ପାଇଁ ହଜିଯିବା। ତେବେ ଶ୍ରୋତବନ୍ଧୁ, ଆଜିର ଏହି ସାହିତ୍ୟାନ ଯାତ୍ରାରେ ମୁଁ ଅଛି ଆପଣମାନଙ୍କର ପ୍ରିୟର ଯୁବାସାଥୀ ନନ୍ଦିତା। ତେବେ ଆଜିର ଏହି ଯାତ୍ରାଟିକୁ ଆରମ୍ଭ କରିବା ପୂର୍ବରୁ ଚାଲନ୍ତୁ ଏଠିରେ ଶୁଣିନେବା ଏକ ମନଛୁଆଁ ଗୀତ।

ଓଡ଼ିଆ ଗଦ୍ୟ ସାହିତ୍ୟର ଜଣେ ମହାନ ସ୍ରଷ୍ଟା। ତାଙ୍କର ରଚନାରେ ଓଡ଼ିଶାର ସମାଜ, ଗ୍ରାମ୍ୟ ଜୀବନ, ଶୋଷଣ, ଦାରିଦ୍ର୍ୟ ଓ ସାମାଜିକ ଅସଙ୍ଗତିର ବାସ୍ତବ ଚିତ୍ର ଦେଖିବାକୁ ମିଳେ। ତାଙ୍କର ଛଅ ମାଣ ଆଠ ଖୁଣ୍ଟ ପରିକୃତି ଜମିଦାରୀ ଶୋଷଣ ଓ ସାମାଜିକ ଅନ୍ୟାୟକୁ ତୀବ୍ର ଭାବରେ ଉଦ୍ଘାଟନ କରିଥିଲେ। ଏହିପରି ସାହିତ୍ୟ ଲୋକଙ୍କୁ ନିଜର ସାମାଜିକ ବାସ୍ତବତା ବିଷୟରେ ସଚେତନ କରୁଥିଲା। ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆ ଜାତିର ଚେତନାର କଥା ଆସିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ନାମ ସର୍ବପ୍ରଥମେ ମନେପଡ଼େ। ତାଙ୍କର କବିତା ଓ ଲେଖାରେ ଦେଶପ୍ରେମ, ମାନବ ସେବା ଓ ତ୍ୟାଗର ଆହ୍ୱାନ ଥିଲା। ତାଙ୍କ ପାଇଁ ଦେଶସେବା ହିଁ ମଣିଷର ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଆଦର୍ଶ ଥିଲା। ସେ କେବଳ କବି ନୁହନ୍ତି, ଜଣେ ସାମ୍ବାଦିକ ଓ ସମାଜସେବୀ ମଧ୍ୟ ଥିଲେ। ସମାଜ ମାଧ୍ୟମରେ ସେ ସାଧାରଣ ଲୋକଙ୍କର ସମସ୍ୟା ଓ ଜନଚେତନାର କଥା ଆଗକୁ ଆଣୁଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର କବିତାରେ ଓଡ଼ିଶାର ମାଟି, ପ୍ରକୃତି, ମଣିଷ ଓ ଜୀବନ ପ୍ରତି ଗଭୀର ଭଲ ପାଇବାର ଦେଖାଯାଏ। ତାଙ୍କର ସାହିତ୍ୟ ଓଡ଼ିଆ ମନରେ ନିଜର ମାଟି ଓ ସଂସ୍କୃତି ପ୍ରତି ଗର୍ବ ଜାଗ୍ରତ କରୁଥିଲା। ଏହି ନିଜ ମାଟି ପ୍ରତି ଭଲ ପାଇବା ହିଁ ଜାତୀୟ ଚେତନାର ଏକ ମଜବୁତ ଭିତ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚନାରେ ଦେଶପ୍ରେମ ଏକ ଗଭୀର ସ୍ୱର ଶୁଣିବାକୁ ମିଳେ। ତାଙ୍କର ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତିର ଚେତନାର ଏକ ଅମର ପ୍ରତୀକ। ଏହି ଗୀତ ଓଡ଼ିଶାର ମାଟି, ଭାଷା, ସଂସ୍କୃତି ଓ ଜନତା ପ୍ରତି ଗର୍ବର ଅନୁଭୂତିକୁ ଜାଗ୍ରତ କରୁଅଛି। ଶ୍ରୋତାବନ୍ଧୁ, ସ୍ୱାଧୀନତା ସଂଗ୍ରାମ ସମୟରେ ସମ୍ବାଦପତ୍ର ଓ ପତ୍ରିକା ମଧ୍ୟ ଜନସଚେତନତାର ଏକ ବଡ଼ ମାଧ୍ୟମ ଥିଲା। ସେହି ସମୟରେ ଆଜି ଭଳି ଟେଲିଭିଜନ, ଇଣ୍ଟରନେଟ୍ କିମ୍ବା ସୋସିଆଲ ମିଡ଼ିଆ ନଥିଲା। ତେଣୁ ସମ୍ବାଦପତ୍ର, ପତ୍ରିକା, ପୁସ୍ତକ, କବିତା ଓ ଗୀତ ମାଧ୍ୟମରେ ହିଁ ଅନେକ ଲୋକ ଦେଶର ଘଟଣାବଳୀ ବିଷୟରେ ଜାଣୁଥିଲେ। ସାହିତ୍ୟିକ ଓ ସାମ୍ବାଦିକମାନେ ବ୍ରିଟିଶ ଶାସନର ଅନ୍ୟାୟକୁ ପ୍ରଶ୍ନ କରୁଥିଲେ ଏବଂ ଲୋକଙ୍କୁ ନିଜର ଅଧିକାର ବିଷୟରେ ସଚେତନ କରୁଥିଲେ। ଏହି ଚେତନା କେବଳ ଓଡ଼ିଆ ସାହିତ୍ୟରେ ସୀମିତ ନଥିଲା। ବଙ୍ଗଳା, ହିନ୍ଦୀ, ତାମିଲ, ମରାଠୀ, ଉର୍ଦ୍ଦୁ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ସାହିତ୍ୟିକମାନେ ମଧ୍ୟ ନିଜର ରଚନା ମାଧ୍ୟମରେ ସ୍ୱାଧୀନତାର ଚେତନାକୁ ପ୍ରସାର କରୁଥିଲେ। ଯେପରି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ବନ୍ଦେ ମାତରମ୍ ଜାତୀୟ ଚେତନାର ଏକ ଶକ୍ତିଶାଳୀ ପ୍ରତୀକ ହୋଇଥିଲା। ରବୀନ୍ଦ୍ରନାଥ ଠାକୁରଙ୍କ ରଚନାରେ ମାନବତା, ଦେଶପ୍ରେମ ଓ ଆତ୍ମସମ୍ମାନର ଗଭୀର ଚିନ୍ତାଧାରା ଦେଖିବାକୁ ମିଳିଥିଲା। ସୁବ୍ରମଣୀୟ ଭାରତୀୟଙ୍କର କବିତା ଦକ୍ଷିଣ ଭାରତରେ ଜାତୀୟବାଦୀ ଚେତନାକୁ ଶକ୍ତି ଦେଉଥିଲା। ଏହିଭଳି ଭାବରେ ଭାରତର ବିଭିନ୍ନ ଭାଷାର ସାହିତ୍ୟ ଏକ ବଡ଼ ଜାତୀୟ ଚେତନାର ସୂତ୍ରରେ ଲୋକମାନଙ୍କୁ ଯୋଡ଼ୁଥିଲା। ସ୍ୱାଧୀନତା ସଂଗ୍ରାମ ସମୟରେ ସାହିତ୍ୟର ସବୁଠାରୁ ବଡ଼ ଶକ୍ତି ଥିଲା ଏହା ଲୋକମାନଙ୍କୁ ଭାବିବାକୁ ଶିଖାଉଥିଲା। ପରାଧୀନତାକୁ ସାଧାରଣ ଭାଗ୍ୟ ଭାବରେ ଗ୍ରହଣ ନକରି ଆମେ କାହିଁକି ପରାଧୀନ, ଆମର ଅଧିକାର କ'ଣ, ଆମ ଦେଶ କିପରି ସ୍ୱାଧୀନ ହେବ, ଏହିଭଳି ପ୍ରଶ୍ନ ଲୋକଙ୍କ ମନରେ ଜନ୍ମ ନେବାକୁ ଲାଗିଲା। ଏକ କବିତା ଆଶା ଦେଲା, ଏକ ଗୀତ ଉତ୍ସାହ ଦେଲା ଏବଂ କଳ୍ପ ଶୋଷଣର ଚିତ୍ର ଦେଖାଇଲା ଏବଂ ଏକ ସମ୍ବାଦକୀୟ ଲୋକଙ୍କୁ ନିଜର ଅଧିକାର ବିଷୟରେ ସଚେତନ କଲା। ଏହିଭଳି ଭାବରେ କଲମ ଓ କାଗଜ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଏକ ନୀରବ କିନ୍ତୁ ପ୍ରଭାବଶାଳୀ ଅସ୍ତ୍ର ହୋଇଥିଲା। ଶ୍ରୋତାବନ୍ଧୁ, ସ୍ୱାଧୀନତା ଆମକୁ କେବଳ ସଂଗ୍ରାମୀମାନଙ୍କର ତ୍ୟାଗରୁ ମିଳିନାହିଁ, ଏହା ପଛରେ ଥିଲେ ଅନେକ ଅଜଣା ଲୋକଙ୍କର ନୀରବ ପ୍ରୟାସ। ସେହି ନୀରବ ପ୍ରୟାସ ମଧ୍ୟରେ ସାହିତ୍ୟ ସ୍ରଷ୍ଟାଙ୍କର ଅବଦାନକୁ କେବେ ଭୁଲି ହେବ ନାହିଁ। ସେମାନେ ନିଜ ହାତରେ ଅସ୍ତ୍ର ଧରି ନ ପାରନ୍ତି, କିନ୍ତୁ ହାତରେ କଲମ ଧରିଥିଲେ। ସେମାନଙ୍କର ଶବ୍ଦରେ ଥିଲା ପ୍ରତିବାଦ, କବିତାରେ ଥିଲା ସ୍ୱପ୍ନ, ଗୀତରେ ଥିଲା ଦେଶପ୍ରେମ ଏବଂ ସାହିତ୍ୟରେ ଥିଲା ଏକ ସ୍ୱାଧୀନ ଭାରତର ଆକାଂକ୍ଷା। ତେଣୁ ଭାରତର ସ୍ୱାଧୀନତାର କାହାଣୀ ଯେତେବେଳେ ଲେଖାଯିବ, ସେହି କାହାଣୀର ପୃଷ୍ଠାରେ ସଂଗ୍ରାମୀଙ୍କର ରକ୍ତ ଓ ତ୍ୟାଗ ସହିତ ସାହିତ୍ୟ ସ୍ରଷ୍ଟାଙ୍କର କଲମର ମସି ମଧ୍ୟ ସବୁଦିନ ପାଇଁ ଅମର ହୋଇ ରହିବ। ଶ୍ରୋତାବନ୍ଧୁ, ଏହି ହେଉଛି ସାହିତ୍ୟର ଶକ୍ତି। ଯେଉଁ ଶବ୍ଦ ଏକଦିନ କାଗଜରେ ଲେଖାଯାଏ, ସେହି ଶବ୍ଦ କେବେ କେବେ ଗୋଟିଏ ସମଗ୍ର ଜାତିର ଚେତନାକୁ ଜାଗ୍ରତ କରିଦିଏ।

ଶ୍ରୋତବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏପରି କିଛି ଆନ୍ଦୋଳନ ରହିଅଛି ଯେଉଁଠିରେ ସ୍ୱାଧୀନତାର ସ୍ୱପ୍ନ କେବଳ କିଛି ନେତାଙ୍କର ସଭା କିମ୍ବା ରାଜନୈତିକ ଆଲୋଚନା ମଧ୍ୟରେ ସୀମିତ ରହିନଥିଲା, ବରଂ ଦେଶର ସାଧାରଣ ଲୋକଙ୍କର ଘରେ ଘରେ ପହଞ୍ଚିଥିଲା। ସେହିଭଳି ଏକ ଐତିହାସିକ ଜନ ଆନ୍ଦୋଳନ ଥିଲା 1920 ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନ। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ମହାତ୍ମା ଗାନ୍ଧୀ। ତାଙ୍କର ମୁଖ୍ୟ ଚିନ୍ତାଧାରା ଥିଲା, ବ୍ରିଟିଶ ଶାସନ ଭାରତୀୟମାନଙ୍କର ସହଯୋଗରେ ହିଁ ଚାଲିଛି। ଯଦି ଭାରତୀୟମାନେ ଅନ୍ୟାୟପୂର୍ଣ୍ଣ ବ୍ରିଟିଶ ଶାସନ ସହିତ ଅସହଯୋଗ କରନ୍ତି, ତେବେ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇଯିବ। 1919 ପରେ ଭାରତରେ ବ୍ରିଟିଶ ଶାସନ ବିରୁଦ୍ଧରେ ଅସନ୍ତୋଷ ବହୁତ ବଢ଼ିଯାଇଥିଲା। ରାଉଲାଟ ଆଇନ ଏବଂ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଭାରତୀୟମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରିଥିଲା। ଏହା ସହିତ ପ୍ରଥମ ବିଶ୍ୱଯୁଦ୍ଧ ପରେ ଭାରତୀୟମାନେ ମଧ୍ୟ ଏହି ଆଶାରେ ଥିଲେ ଯେ ବ୍ରିଟିଶ ସରକାର ଭାରତୀୟମାନଙ୍କୁ ଅଧିକ ରାଜନୈତିକ ଅଧିକାର ଦେବେ, କିନ୍ତୁ ଆଶା ଅନୁଯାୟୀ ପରିବର୍ତ୍ତନ ନ ହୋଇଥିବାରୁ ଅସନ୍ତୋଷ ଆହୁରି ବଢ଼ିଥିଲା। ଏହି ସମୟରେ ଖିଲାଫତ ଆନ୍ଦୋଳନ ମଧ୍ୟ ଚାଲିଥିଲା। ଗାନ୍ଧିଜୀ ହିନ୍ଦୁ ମୁସଲିମ ଏକତାକୁ ଦୃଷ୍ଟି କରିବା ସହିତ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ବଡ଼ ଜନ ଆନ୍ଦୋଳନ ଗଢ଼ିବାର ସୁଯୋଗ ଦେଇଥିଲେ। ଅସହଯୋଗ ସରଳ ଅର୍ଥ ହେଉଛି ଅନ୍ୟାୟପୂର୍ଣ୍ଣ ଶାସନକୁ ନିଜର ସହଯୋଗ ନ ଦେବା। ଗାନ୍ଧିଜୀ ବିଶ୍ୱାସ କରୁଥିଲେ ଯେ ବ୍ରିଟିଶ ସରକାର ଭାରତୀୟମାନଙ୍କ ସହଯୋଗ ବିନା ଭାରତରେ ଦୃଢ଼ ଭାବରେ ଶାସନ କରିପାରିବ ନାହିଁ। ତେଣୁ ଏହି ଆନ୍ଦୋଳନର ଅସ୍ତ୍ର ଥିଲା ସତ୍ୟ, ଅହିଂସା ଓ ଅସହଯୋଗ। 1920 ଭାରତୀୟ ଜାତୀୟ କଂଗ୍ରେସ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମକୁ ଗ୍ରହଣ କରିଥିଲା। ଗାନ୍ଧିଜୀ ଏହାକୁ ଏକ ବିଶାଳ ଜନ

ଆନ୍ଦୋଳନରେ ପରିଣତ କରିବା ପାଇଁ ଦେଶବ୍ୟାପୀ ଲୋକମାନଙ୍କୁ ସଂଗଠିତ କରିଥିଲେ। ଏହା ପ୍ରଥମ ଥର ମଧ୍ୟରୁ ଗୋଟିଏ ଥିଲା ଯେତେବେଳେ ସ୍ୱାଧୀନତା ଆନ୍ଦୋଳନ ଏତେ ବ୍ୟାପକ ଭାବରେ ସାଧାରଣ ଜନତାମାନଙ୍କ ମଧ୍ୟରେ ପହଞ୍ଚିଥିଲା। ଏହି ଆନ୍ଦୋଳନର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଥିଲା ଯେପରି ପ୍ରଥମେ ସରକାରୀ ପଦବୀ ଓ ସମ୍ମାନ ତ୍ୟାଗ। ଗାନ୍ଧିଜୀ ଓ ତାଙ୍କର ସହଯୋଗୀମାନେ ବ୍ରିଟିଶ ସରକାର ପ୍ରଦତ୍ତ ପଦବୀ ଓ ସମ୍ମାନ ତ୍ୟାଗ କରିବାକୁ ଲୋକମାନଙ୍କୁ ଆହ୍ୱାନ କରିଥିଲେ। ଏହା ମଧ୍ୟରେ ବ୍ରିଟିଶ ଶାସନର ନୈତିକ ଭିତ୍ତିକୁ ଦୁର୍ବଳ କରିବାର ଚେଷ୍ଟା କରାଯାଇଥିଲା। ଦ୍ୱିତୀୟରେ ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ, ଛାତ୍ରଛାତ୍ରୀମାନଙ୍କୁ ସରକାରୀ ସ୍କୁଲ ଓ କଲେଜ ବର୍ଜନ କରି ଜାତୀୟ ଶିକ୍ଷାନୁଷ୍ଠାନରେ ଯୋଗ ଦେବାକୁ ପ୍ରୋତ୍ସାହିତ କରାଯାଇଥିଲା। ଏହାର ଫଳରେ ବିଭିନ୍ନ ସ୍ଥାନରେ ଜାତୀୟ ଶିକ୍ଷା ପ୍ରତିଷ୍ଠାନ ଗଢ଼ି ଉଠିଥିଲା। ତୃତୀୟରେ ଆଇନ ଅଦାଲତ ବର୍ଜନ, ଓକିଲମାନଙ୍କୁ ବ୍ରିଟିଶ ଅଦାଲତରୁ ଦୂରେଇ ରହିବା ପାଇଁ ଆହ୍ୱାନ କରାଯାଇଥିଲା। ଅନେକ ପ୍ରସିଦ୍ଧ ଓକିଲ ଏହି ଆହ୍ୱାନରେ ସରକାରୀ ଅଦାଲତରେ ନିଜର ପେଶା ଛାଡ଼ିଥିଲେ। ଚତୁର୍ଥରେ ବିଦେଶୀ ବସ୍ତ୍ର ବର୍ଜନ, ଆନ୍ଦୋଳନର ଏକ ବଡ଼ ଅଂଶ ଥିଲା ବିଦେଶୀ ବସ୍ତ୍ର ବର୍ଜନ। ଲୋକମାନେ ବିଦେଶୀ କପଡ଼ା ନ କିଣି ଦେଶୀ ବସ୍ତ୍ର ବ୍ୟବହାର କରିବାକୁ ଆଗେଇ ଆସିଥିଲେ। ଖଦି ଓ ଚରଖା ଜାତୀୟ ଆନ୍ଦୋଳନର ପ୍ରତୀକ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଭାରତୀୟ ଶିଳ୍ପ ଓ କାରିଗରୀଙ୍କୁ ପ୍ରୋତ୍ସାହନ ଦେବା ସହ ବ୍ରିଟିଶ ବାଣିଜ୍ୟିକ ସ୍ୱାର୍ଥକୁ ଚ୍ୟାଲେଞ୍ଜ କରିବା। ଅସହଯୋଗ ଆନ୍ଦୋଳନର ସବୁଠାରୁ ବଡ଼ ବିଶେଷତା ଥିଲା ଏହାର ଜନଭିତ୍ତି। ଛାତ୍ର, ଶିକ୍ଷକ, ଓକିଲ, କୃଷକ, ଶ୍ରମିକ, ବ୍ୟବସାୟୀ, ମହିଳା ଓ ସାଧାରଣ ଲୋକ, ବିଭିନ୍ନ ବର୍ଗର ଲୋକ ନିଜ ନିଜ ସ୍ତରରେ ଏହି ଆନ୍ଦୋଳନ ସହ ଯୋଡ଼ି ହୋଇଥିଲେ। ଅନେକ ସ୍ଥାନରେ ବିଦେଶୀ ବସ୍ତ୍ର ବର୍ଜନ କରାଯାଇଥିଲା ଏବଂ ଖଦି ବ୍ୟବହାର ବଢ଼ିଯାଇଥିଲା। ଜାତୀୟ ଚେତନା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିଥିଲା। ଅସହଯୋଗ ଆନ୍ଦୋଳନର ମୂଳ ଅର୍ଥ ଥିଲା ଅହିଂସା। ଗାନ୍ଧିଜୀ ଚାହୁଁଥିଲେ ଯେ ଲୋକମାନେ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୁଅନ୍ତୁ, କିନ୍ତୁ କୌଣସି ପ୍ରକାରର ହିଂସା ଆଶ୍ରୟ ନ ନିଅନ୍ତୁ। ତାଙ୍କ ପାଇଁ ସ୍ୱାଧୀନତା କେବଳ ବ୍ରିଟିଶ ଶାସନକୁ ହଟାଇବା ନୁହେଁ, ବରଂ ନୈତିକତା, ସତ୍ୟ ଓ ଅହିଂସା ଉପରେ ଆଧାରିତ ଏକ ନୂଆ ଭାରତ ଗଢ଼ିବା ମଧ୍ୟ ଥିଲା। 1922 ଉତ୍ତରପ୍ରଦେଶର ଚୌରିଚୌରାଠାରେ ଏକ ଆନ୍ଦୋଳନକାରୀ ଭିଡ଼ ଓ ପୁଲିସ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା। ଏହି ଘଟଣାରେ ପୁଲିସ କର୍ମଚାରୀମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଗାନ୍ଧିଜୀଙ୍କୁ ଗଭୀର ଭାବରେ ଚିନ୍ତିତ କରିଥିଲା। ସେ ବୁଝିଥିଲେ ଯେ ଆନ୍ଦୋଳନ ଯଦି ହିଂସାର ପଥକୁ ଚାଲିଯାଏ ତେବେ ତାଙ୍କର ଅହିଂସାର ମୂଳ ଆଦର୍ଶ ନଷ୍ଟ ହୋଇଯିବ। ସେଥିପାଇଁ ଗାନ୍ଧିଜୀ 1922 ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଥିଲେ। ଅନେକ ଜାତୀୟବାଦୀ ନେତା ଏହି ନିଷ୍ପତ୍ତିରେ ନିରାଶ ହୋଇଥିଲେ, କିନ୍ତୁ ଗାନ୍ଧିଜୀଙ୍କ ପାଇଁ ଅହିଂସାର ନୀତି ଆନ୍ଦୋଳନର ରାଜନୈତିକ ସଫଳତା ଠାରୁ ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା। ଯଦିଓ ଆନ୍ଦୋଳନ ତାହାର ନିର୍ଦ୍ଦିଷ୍ଟ ରାଜନୈତିକ ଲକ୍ଷ୍ୟ ପୂରଣ ପୂର୍ବରୁ ବନ୍ଦ ହୋଇଗଲା, ତଥାପି ଭାରତର ସ୍ୱାଧୀନତା ସଂଗ୍ରାମରେ ଏହାର ପ୍ରଭାବ ଅତ୍ୟନ୍ତ ଗଭୀର ହୋଇଥିଲା। ପ୍ରଥମେ ଏହା ସ୍ୱାଧୀନତା ଆନ୍ଦୋଳନକୁ ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ କରିଥିଲା। ଦ୍ୱିତୀୟରେ ସାଧାରଣ ଲୋକଙ୍କ ମନରେ ଜାତୀୟବାଦୀ ଚେତନା ଆହୁରି ଶକ୍ତିଶାଳୀ ହୋଇଥିଲା। ତୃତୀୟରେ ଖଦି, ଚରଖା ଓ ସ୍ୱଦେଶୀ ଭାବନା ଲୋକମାନଙ୍କ ଜୀବନରେ ଏକ ନୂଆ ଅର୍ଥ ପାଇଥିଲା। ଚତୁର୍ଥରେ ଗାନ୍ଧିଜୀ ଜାତୀୟ ରାଜନୀତିରେ ଏକ ପ୍ରମୁଖ ଜନନେତା ଭାବରେ ଆହୁରି ଦୃଢ଼ ହୋଇଥିଲେ। ପଞ୍ଚମରେ ଭାରତୀୟମାନେ ବୁଝିପାରିଥିଲେ ଯେ ସ୍ୱାଧୀନତାର ଲଢ଼ାଇରେ ସାଧାରଣ ଲୋକଙ୍କର ଏକତା ଓ ଅଂଶଗ୍ରହଣ ଅତ୍ୟନ୍ତ ଆବଶ୍ୟକ। ଅସହଯୋଗ ଆନ୍ଦୋଳନ ଆମକୁ ଶିଖାଏ ଯେ ଏକ ବଡ଼ ପରିବର୍ତ୍ତନ ପାଇଁ କେବଳ ନେତାଙ୍କର ଇଚ୍ଛା ଯଥେଷ୍ଟ ନୁହେଁ, ଜନସାଧାରଣଙ୍କର ଏକତା, ସଚେତନତା ଏବଂ ସହଯୋଗ ମଧ୍ୟ ଆବଶ୍ୟକ। ଏହା ଆହୁରି ପ୍ରମାଣ କଲା ଯେ ଅହିଂସା ଓ ସତ୍ୟାଗ୍ରହ କେବଳ ନୈତିକ ଧାରଣା ନୁହେଁ, ଏଗୁଡ଼ିକ ଅନ୍ୟାୟ ବିରୁଦ୍ଧରେ ଏକ ଶକ୍ତିଶାଳୀ ଜନ ଆନ୍ଦୋଳନର ଆଧାର ହୋଇପାରେ। 1920-1922 ଅସହଯୋଗ ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ନିର୍ଣ୍ଣାୟକ ପର୍ଯ୍ୟାୟ ଥିଲା। ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟମାନଙ୍କର ଅସନ୍ତୋଷକୁ ଏକ ସଂଗଠିତ ଜନ ଆନ୍ଦୋଳନ ରୂପ ଦେଇଥିଲା। ଆନ୍ଦୋଳନ ମଝିରେ ବନ୍ଦ ହୋଇଥିଲେ ମଧ୍ୟ ଏହା ଭାରତୀୟ ଜନତାଙ୍କ ମନରେ ଏକ ନୂଆ ଆତ୍ମବିଶ୍ୱାସ ଜନ୍ମ ଦେଇଥିଲା। ତାହା ହେଉଛି ଆମେ ଏକାଠି ହୋଇ ଅନ୍ୟାୟକୁ ପ୍ରତିରୋଧ କରିପାରିବା।

ଆଜି ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି। ରାତି 7:00 ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ରାତି 7:25 ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ଚାଷବାସ କାର୍ଯ୍ୟକ୍ରମ। ଗୀତ ଗଜଲ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:00 ଶିଳ୍ପୀ ଅଭିଜିତଙ୍କ କଣ୍ଠରେ। ରାତି 8:15 ଶୁଣିବେ ସମ୍ବଲପୁରୀ ଗୀତ, ପରିବେଷଣ କରିବେ ଶିଳ୍ପୀ ପୂର୍ଣ୍ଣିମା ନନ୍ଦ। ସ୍ପୋର୍ଟସ୍ କାନ୍ ରାତି 8:30, ରାତି 9:15 ସ୍ପଟଲାଇଟ୍ ଏବଂ ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ।

ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଶେଖର ଚନ୍ଦ୍ର ଘୋଷ, ରଶ୍ମି ଦାସ, ରମେଶ ପଟ୍ଟନାୟକ, ଅର୍ଚ୍ଚନା ଲାଟ, ଶଙ୍କର ପ୍ରସାଦ ଦତ୍ତ ଏବଂ ମମତା ମିଶ୍ର। ଚେତନା ଚିନ୍ତନ ସକାଳ 6:30 ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ସକାଳ 6:35 ପ୍ରଚାର କରିବୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା। ଚାଷର କଥା ରହିଛି ସକାଳ 7:40। ସକାଳ 7:45 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ଶକ୍ତି ମିଶ୍ର, ବିଭୁ କିଶୋର ଏବଂ ଗଗନ ଜେନା। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:35 ଶୁଣିବେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10।

ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସଂଯୁକ୍ତା ପାତ୍ର, ଶୁଭେନ୍ଦୁ କୁମାର ପାଢ଼ୀ, ସଙ୍ଗୀତା ମାସି ଓ ରାଜା ରଥ। ଗାଁ ମାର କଥା ଶୁଣିପାରିବେ ଦିନ 12:30। ଦିନ 1:10 ରହିଛି ଚାଷ କଥା, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଶୁଣିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
0: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
0: ଆମ ଫୋନ ନମ୍ବର ହେଲା 0667029562329568।
3: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00।
4: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
5: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍, ପ୍ରବାଚକ ଯତିନ ଶର୍ମା। ଆଦୌ ମୁଖ୍ୟ ବାର୍ତ୍ତା। ବିକଶିତ ଭାରତସ୍ୟ ଦିଶି ସାର୍ବଜନିକ କ୍ଷେତ୍ରସ୍ୟ ବ୍ୟାଙ୍କେଷୁ ତତ୍ସମ୍ବଦ୍ଧ ପରିଷ୍କାରାଣାମ୍ ଅଥ ଭାବି ସ୍ୱରୂପସ୍ୟ ଚ ସମୀକ୍ଷାୟୈ ପ୍ରଶାସନମ୍ ଉଚ୍ଚସ୍ତରୀୟ ସମିତେଃ ନିର୍ମାଣଂ କରିଷ୍ୟତି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଅଦ୍ୟ ଉକ୍ତବାନ୍ ୟତ୍ ମୋଦି ପ୍ରଶାସନେନ ସ୍ୱାତନ୍ତ୍ର୍ୟ ଦିବସାତ୍ ପୂର୍ବଂ ଆଇଏସ୍ଆଇ ଇତ୍ୟନେନ ସମର୍ଥିତଂ ଶାହଜାଦ ଭଟ୍ଟି ଆତଙ୍କୀ ଜାଲମ୍ ଧ୍ୱସ୍ତୀକୃତମ୍। ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିର୍ଦ୍ଧାରିତ ପରୀକ୍ଷା କାର୍ଯ୍ୟବିଧେଃ କଠୋରତୟା ଅନୁପାଳନମ୍ ସୁନିଶ୍ଚେତୁମ୍ ଅଧିକାରୀଭିଃ ସହ ଉପବେଶନମ୍ କୃତ୍ୱା ନିର୍ଦ୍ଦେଶାନ୍ ପ୍ରଦତ୍ତବାନ୍। ଭାରତେନ ସ୍ୱୀୟ ଅଧ୍ୟକ୍ଷତାବସରେ ବ୍ରିକ୍ସ ସହଯୋଗେ ଜନକେନ୍ଦ୍ରିତା ମାନବତା ପ୍ରଧାନା ଚ ଦୃଷ୍ଟିଃ ପୁନଃ ପ୍ରକଟିତା। ଅପି ଚ ବିଡବ୍ଲ୍ୟୁଏଫ୍ ବ୍ୟାଡ୍ମିଣ୍ଟନ୍ ବିଶ୍ୱସ୍ପର୍ଦ୍ଧା ନବ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ବିଭାଜନରେ ରେଖାଙ୍କିତ ହେଲା। ଏହା ପାଇଁ କୌଣସି ପୂର୍ବ ପ୍ଲାନ୍ ନଥିଲା ଏହି ବିଭୀଷିକାକୁ ସମ୍ମୁଖୀନ ହେବା ପାଇଁ, ଆଉ ଆମେ ପାଇଲେ ତ୍ରିରଙ୍ଗା। ଆଜିର ଯୁବପିଢ଼ିଙ୍କୁ ଏହି କରୁଣମୟ କାହାଣୀ ମନେ ପକାଇବା ଦିନ ପାଇଁ ଦରକାର ପଡୁଛି। ଆଜି ଯୁବପିଢ଼ିକୁ ମୋର ଅନୁରୋଧ, ଦେଶ ସେବାରେ ହାତକୁ ହାତ ବଢ଼ାଇ ବଢ଼ି ଉଠିବା ନୂତନ ଦେଶ, ଯେଉଁଠି ସମ୍ବିଧାନକୁ ସମ୍ମାନ, ନ୍ୟାସନାଲ ପ୍ରପର୍ଟିର ସୁରକ୍ଷା, ସରକାରୀ ଏବଂ ବେସରକାରୀ ସମ୍ପତ୍ତିକୁ ନଷ୍ଟ ନ କରିବା, ମାଦକ ଦ୍ରବ୍ୟ ତଥା ଡ୍ରଗ୍ସ ଠାରୁ ଦୂରେଇ ରହିବା ଆଜିର ଯୁବପିଢ଼ି ପାଇଁ ଆହ୍ୱାନ। କେବଳ ନିଜ ପାଇଁ ଚିନ୍ତା ନ କରି ଦେଶ ପାଇଁ ଏବଂ ଅନ୍ୟର ଭଲ ପାଇଁ ପ୍ରୟାସ କରିବା, କେବେ ହେଲେ ଅନ୍ୟଙ୍କୁ ଅସମ୍ମାନ ନ କରିବା ଆଜିର ଚିନ୍ତାଧାରା। ନିଜକୁ ଗଢ଼ି ଉଠିବା ଦେଶ ସେବା ପାଇଁ, ମାତୃଭୂମିକୁ ବାହ୍ୟ ଦେଶରୁ ରକ୍ଷା କରିବାକୁ ଏବଂ ଇଣ୍ଟରନାଲ ଡିଷ୍ଟର୍ବାନ୍ସରେ ସୁରକ୍ଷା ବଳ ତଥା ପୋଲିସ ଫୋର୍ସକୁ ସାହାଯ୍ୟ କରିବା। ଭଲ ସୁଯୋଗ ଆସିଛି ଅଗ୍ନିପଥ ସ୍କିମ୍, ଯେଉଁଥିରେ ଯୁବପିଢ଼ିଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ମିଳେ ତିନ ସେନାରେ ଦେଶ ପାଇଁ ବହୁତ କିଛି କରିବା। ଇଣ୍ଡିଆନ୍ ଡିଫେନ୍ସ ଫୋର୍ସ ୱିଲ୍ ଗେଟ୍ ମୋର ୟଙ୍ଗ ପିପୁଲ, ଆମେ ୟଙ୍ଗ ଆର୍ମି ଦେଖିବା। ତାହା ବ୍ୟତୀତ ସେନାରୁ ନିବୃତ୍ତ ପରେ ଅନେକ ସ୍କୋପ୍ ଅଛି ସିଭିଲ ଏମ୍ପ୍ଲୟବିଲିଟି ପାଇଁ। ତେଣୁ ଚାଲ ଆମେ ସମସ୍ତେ ଶପଥ ନେବା, ଦେଶ ସର୍ବପ୍ରଥମ, ତ୍ୟାଗ ଓ ନିଷ୍ଠାର ସହ ଦେଶକୁ ବିକଶିତ କରି ଗଢ଼ି ଉଠିବା। ଆଉ ଅନ୍ତିମରେ ମନେ ପକାଇବା, ସାରେ ଯାହା ସେ ଅଛ ହିନ୍ଦୁ ସୀତା ଆମାରା, ଜୟ ହିନ୍ଦ ଜୟ ଭାରତ।

ଶୁଣୁଥିଲି ଆଲୋଚନା ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରୀତିର ଭାବନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କର୍ଣ୍ଣେଲ ଦେବରାଜ ମଲ୍ଲିକ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବଡ ବହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବହୁ, ଏଇଟା ତୁମ ନାଁରେ। ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି। ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟଘର .gov.in।
6: ରେ ଘରେ ସୂର୍ଯ୍ୟଘର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଅବପାତରେ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବନ୍ୟାରେ 49 ବ୍ଲକର 5 ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ। ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ଅନୁକୂଳ ପରିବେଶ ସୁନିଶ୍ଚିତ କରୁଛନ୍ତି ସରକାର। ଏବଂ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୱାର୍ଲ୍ଡ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲ୍ଭର।

0: Maybe. ବିସ୍ତୃତ ସମ୍ବାଦ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି। ଏହା ବାଲେଶ୍ୱରଠାରୁ 180 କିଲୋମିଟର ଦୂରରେ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 15ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଗୋଟେ କିମ୍ବା 2ଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ, ଏବଂ ପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଜିଲ୍ଲାରେ। ମତ୍ସ୍ୟଜୀବୀମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି
0: ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ 217 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଚଳିତ ମୌସୁମୀରେ ରାଜ୍ୟରେ 974.7 ମିଲିମିଟର ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ ମଧ୍ୟ କରାଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଶାଳନ୍ଦୀ ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49ଟି ବ୍ଲକର 947ଟି ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ନିକଟରେ ତୁରନ୍ତ ରିଲିଫ, ସ୍ୱାସ୍ଥ୍ୟସେବା ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ସହ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା।
2: ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥିତି ଦେଖିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସି ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବନ୍ୟା ସ୍ଥିତି ଓ ରିଲିଫ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ବାସ୍ତବ ସ୍ଥିତି ଦେଖିବା ପାଇଁ ଭଦ୍ରକରୁ କାର୍ ଯୋଗେ ତିହିଡ଼ି ବ୍ଲକର ବଡ଼ଗ ପଞ୍ଚାୟତର ଓରାଳିଠାରେ ପହଞ୍ଚି ସେଠାରେ ବୋଟ୍ ଯୋଗେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁରକୁ ଯାଇଛନ୍ତି। ସେଠାରେ ବନ୍ୟା ବିପନ୍ନ ଲୋକଙ୍କ ସ୍ଥିତି, ସେଲ୍ଟରରେ ଥିବା ଲୋକଙ୍କ ସ୍ଥିତି ପଚାରି ବୁଝିଥିଲେ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ତୁରନ୍ତ ରିଲିଫ, ଶୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ପହଞ୍ଚାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁପରିଚାଳନା ପାଇଁ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ମଧ୍ୟ ଦିଆଯାଇଛି। ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କ୍ଷେତ୍ର ସ୍ତରରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରଭାବିତ 1,461ଟି ନଳକୂପ ଓ 99ଟି ଜଳ ଉତ୍ସକୁ ବିଶୋଧନ ମଧ୍ୟ କରାଯାଇଛି। ଏଥିସହିତ 6ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଦ୍ୱାରା ଜଳ ବିଶୋଧନ କରାଯାଇ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଭାରତୀୟ ଜନତା ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଦଳରେ 13 ଜଣଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନବନିଯୁକ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ବିଭିନ୍ନ ଦାୟିତ୍ୱ ପାଇଥିବା ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସଦସ୍ୟମାନଙ୍କ ନିକଟରେ ଭରପୁର ସାଂଗଠନିକ ଦକ୍ଷତା ରହିଛି। ନବନିଯୁକ୍ତ କାର୍ଯ୍ୟକର୍ତ୍ତାମାନେ ଦଳକୁ ମଜବୁତ କରିବା ସହ ଜନସେବା ଉପରେ ଗୁରୁତ୍ୱ ଦେଇ ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଶୁଭେଚ୍ଛା ଜଣାଇ କହିଛନ୍ତି ବିକଶିତ ଭାରତର ସଂକଳ୍ପ ଏବଂ ଦେଶ ଗଠନର ପ୍ରତିବଦ୍ଧତାକୁ ନବନିଯୁକ୍ତ ସଦସ୍ୟମାନେ

0: ନୂତନ ଶିଖରରେ ପହଞ୍ଚାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସାଂଗଠନିକ ଦକ୍ଷତା, ଆଦର୍ଶଗତ ପ୍ରତିବଦ୍ଧତା, ବ୍ୟାପକ ଅଭିଜ୍ଞତା ଏବଂ ଯୁବ ଉର୍ଜାର ଏହି ସମନ୍ୱୟ ଦଳର ରାଷ୍ଟ୍ର ନିର୍ମାଣ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ। ଜାତୀୟ ଦଳରେ ସ୍ଥାନ ପାଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ନିରାପଦ ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଆଜି ଶିଶୁମଙ୍ଗଳ ସମିତିର ନୂତନ ସଦସ୍ୟଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁମାନଙ୍କ ଅଧିକାର, ସ୍ୱାଭିମାନ ଏବଂ ସର୍ବାଙ୍ଗୀନ ଉନ୍ନତିର ସୁରକ୍ଷା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ସମନ୍ୱିତ ଏବଂ ସମ୍ବେଦନଶୀଳ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ନୂତନ ଭାବେ ଯୋଗ ଦେଇଥିବା ସିଡବ୍ଲ୍ୟୁସିର ସଦସ୍ୟମାନଙ୍କୁ ନିଷ୍ଠାପର ଏବଂ ସହାନୁଭୂତିର ସହ ନିଜର ଦାୟିତ୍ୱ ତୁଲାଇବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ପ୍ରତ୍ୟେକ ନିଷ୍ପତ୍ତି ଏବଂ ପଦକ୍ଷେପରେ ଶିଶୁର ସର୍ବୋତ୍ତମ ହିତକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ 27 ଜିଲ୍ଲାରୁ 58 ଜଣ ସିଡବ୍ଲ୍ୟୁସି ସଦସ୍ୟ ଅଂଶଗ୍ରହଣ କରିଥିଲେ। ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ସମ୍ପର୍କିତ କର୍ମଶାଳା ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଜଳସେଚନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ଚାଷୀକୈନ୍ଦ୍ରିକ କରିବା ସହ ଜଳର ସୁବିନିଯୋଗ ପାଇଁ ଆଧୁନିକ ପ୍ରଯୁକ୍ତି ଓ ତଥ୍ୟଭିତ୍ତିକ ପରିଚାଳନା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଜଳସେଚନର ସୁଫଳକୁ ଜମିରେ ପାଣି ପହଞ୍ଚାଇବାରେ ସୀମିତ ନ ରଖି ଫସଲ ବିବିଧିକରଣ, କୃଷି ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ଜୀବିକା ସହ ଯୋଡ଼ିବାର ଆବଶ୍ୟକତା ରହିଛି। ଏହି ଅବସରରେ ରାଜ୍ୟରେ ଜଳସେଚନ ବ୍ୟବସ୍ଥାର ଡିଜିଟାଲ ପ୍ରଯୁକ୍ତି, ନବସୃଜନ ଓ ତଥ୍ୟଭିତ୍ତିକ ପଦ୍ଧତିର ସମନ୍ୱୟ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ବିଚାର ବିମର୍ଶ କରାଯାଇଥିଲା। କର୍ମଶାଳାର ବୈଷୟିକ ଅଧିବେଶନଗୁଡ଼ିକରେ ଅନ୍ୟ ରାଜ୍ୟ ଓ ଆନ୍ତର୍ଜାତିକ ସହଯୋଗୀମାନଙ୍କ ଅଭିଜ୍ଞତା ଉପସ୍ଥାପିତ ହୋଇଥିଲା। ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଜଳସମ୍ପଦର ନିରୀକ୍ଷଣ, ଯୋଜନା ପ୍ରସ୍ତୁତି ଓ ନିଷ୍ପତ୍ତି ଗ୍ରହଣକୁ ଅଧିକ ଦକ୍ଷ କରିବାର ସମ୍ଭାବନା ଉପରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଫାଓ ଫୁଟବଲ ଲିଗ୍ରେ ଚମ୍ପିୟନ ହୋଇଥିବା ଓଡ଼ିଶା ପୁଲିସ ଫୁଟବଲ ଦଳକୁ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ର ଚମ୍ପିୟନ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପ୍ରତିଭା ଓ କ୍ରୀଡ଼ା ଉତ୍କର୍ଷତାର ପ୍ରଶଂସା କରି କହିଛନ୍ତି, କ୍ରୀଡ଼ାବିତ୍ମାନେ ନିଜର ପ୍ରତିଭା, ଶୃଙ୍ଖଳା ଏବଂ ନିଷ୍ଠା ଦ୍ୱାରା ପୁଲିସ ବାହିନୀର ଗୌରବ ବୃଦ୍ଧି କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଶନିବାର ଦିନ ୱାର୍ଲଡ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଅନୁଷ୍ଠିତ ହେବ। ଏହି ଦିନିକିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ 27 ଦେଶରୁ 187 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 9 ଲେଖାଏଁ ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଆୟୋଜନ ମଧ୍ୟ କରାଯିବ। ଦେବଗଡ଼ ଜିଲ୍ଲା ନ୍ୟାୟାଳୟ ସଭାଗୃହରେ କିଶୋର ନ୍ୟାୟ ଅଧିନିୟମ ଦଶନ୍ଧିର କାର୍ଯ୍ୟାନ୍ୱୟନ ଏବଂ ଆଗାମୀ ପଥ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବନ୍ୟାରେ 49 ବ୍ଲକର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲେ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ଅନୁକୂଳ ପରିବେଶ ସୁନିଶ୍ଚିତ କରୁଛନ୍ତି ସରକାର। ଏବଂ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୱାର୍ଲଡ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଜେଜେ ଏଇଟା କୋଉ ପ୍ଲାଣ୍ଟ?
2: ଟାଞ୍ଜେରିନ, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍ କ୍ଲିକ୍ ଅନ୍ ଦ ଲିଙ୍କ ଏବେ କରୁଛି।
1: ଜେଜେ ରୁହ, ଲିଙ୍କରେ କ୍ଲିକ୍ କର ନାହିଁ।
2: କାହିଁକି?
1: ଏଇଟା SMS ସ୍କାମ, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
2: ଓହ, ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇ

0: ବୁଦ୍ଧିମତାର ଫଳ।
1: ଆର୍‌ବିଆଇ କହେ ସ୍ମାର୍ଟ ବନ କୁଲ ରୁହ।
2: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜନଭାଗିଦାରୀପୂର୍ଣ୍ଣ ଅଭିଯାନ ହର୍ ଘର୍ ତିରଙ୍ଗା, ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନରେ ମୁଁ ସରିତା ସାହୁ। ହର୍ ଘର୍ ତିରଙ୍ଗା ଅଭିଯାନ ଦେଶବ୍ୟାପୀ ପାଳିତ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଗତ 9 ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଉଦ୍ଯାପିତ ହୋଇଛି। ବିଶ୍ୱର ଏହି ସର୍ବବୃହତ ଜନଭାଗିଦାରୀପୂର୍ଣ୍ଣ ଅଭିଯାନ ଚଳିତ ଥର 5ମ ବର୍ଷ ପୂର୍ତ୍ତି ପାଳନ କରିଛି। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହା ଉତ୍ସର୍ଗୀକୃତ ହୋଇଥିବାରୁ ଚଳିତ ଥର ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରିଛି। ନାଗରିକଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ବନ୍ଦେ ମାତରମ୍ର ସାମୂହିକ ଗାନ ପାଇଁ ଏହି ଅଭିଯାନ ପ୍ରୋତ୍ସାହନ ପ୍ରଦାନ କରିଛି। ଜାତୀୟ ପତାକା ରାଷ୍ଟ୍ରୀୟ ପ୍ରତୀକ ଭାବେ କାର୍ଯ୍ୟ କରିଥିବା ବେଳେ ବନ୍ଦେ ମାତରମ୍ ଜାତୀୟ ଚେତନାକୁ ପ୍ରତିଧ୍ୱନିତ କରିଛି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅଭିଯାନର ମୂଳ ତତ୍ତ୍ୱ ହେଉଛି ନାଗରିକଙ୍କ ଏକତ୍ର ଅଂଶଗ୍ରହଣ। ସମାଜର ବିଭିନ୍ନ ବର୍ଗଙ୍କ ପକ୍ଷରୁ ତ୍ରିରଙ୍ଗା ରାଲି ଆୟୋଜିତ ହେବା ସହ ତ୍ରିରଙ୍ଗା ପ୍ରସ୍ତୁତିରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଅଂଶଗ୍ରହଣ ଏହାକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି। ସାମୁଦାୟିକ ଅଂଶଗ୍ରହଣକୁ ଏହି ଅଭିଯାନ ସୁଦୃଢ଼ କରିବା ସହିତ ଦେଶପ୍ରୀତିର ଭାବନା ପ୍ରତ୍ୟେକ ପରିବାର ଏବଂ ସମ୍ପ୍ରଦାୟ ପାଖରେ ପହଞ୍ଚାଇବାରେ ସହଯୋଗ ପ୍ରଦାନ କରିଛି। ଏହି ଅଭିଯାନରେ ସାମିଲ ହୋଇ ହର୍ ଘର୍ ତିରଙ୍ଗା ପୋର୍ଟାଲରେ ଦେଶବାସୀ ତ୍ରିରଙ୍ଗା ପତାକା ସହିତ ସେମାନଙ୍କର ସେଲ୍ଫି ଫଟୋ ଅପଲୋଡ୍ କରିଛନ୍ତି, ଯାହାକି ଏହି ଅଭିଯାନକୁ ଏକ ସାଧାରଣ ସାର୍ବଜନୀନ ସମାରୋହ ଏବଂ ଜନ ଆନ୍ଦୋଳନରେ ପରିଣତ କରିଛି। ଅଭିଯାନ ପାଳନ ଅବସରରେ ଗତ 12 ତାରିଖରେ ସଂସଦ ସଦସ୍ୟଙ୍କ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ଜାତୀୟ ଗର୍ବ, ଏକତା ଏବଂ ନାଗରିକଙ୍କ ଅଂଶଗ୍ରହଣ ବାର୍ତ୍ତା ବହନ କରି ଏହି ରାଲି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲା। ଗତ 8ରୁ 15 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧାରାବାହିକ ଭାବେ ସାମରିକ ଏବଂ ଅର୍ଦ୍ଧସାମରିକ ବ୍ୟାଣ୍ଡ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। 3 ସେନାବାହିନୀର ବ୍ୟାଣ୍ଡ ସହିତ ଏସ୍ଏସ୍ପି, ଆଇଟିବିପି ଏବଂ ବିଏସ୍ଏଫ୍, ଆର୍ପିଏଫ୍, ସିଆର୍ପିଏଫ୍, ସିଆଇଏସ୍ଏଫ୍ ଏବଂ ଆସାମ ରାଇଫଲ୍ସ ଓ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ବ୍ୟାଣ୍ଡ ଏଥିରେ ସାମିଲ ହୋଇଥିଲେ। ଆନ୍ତର୍ଜାତିକ ସ୍ତରରେ ହର୍ ଘର୍ ତିରଙ୍ଗା ଭାବନାର ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଚଳିତ ଥର ପ୍ରଥମ କରି ସୂର୍ଯ୍ୟପଥ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ 15 ତାରିଖରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 54ଟି ଦେଶ ସାମିଲ ହୋଇଥିଲେ। ସୂର୍ଯ୍ୟୋଦୟ ଆଧାରରେ କ୍ରମାଗତ ଭାବେ ଏହି ଦେଶଗୁଡ଼ିକରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ପତାକା ଉତ୍ତୋଳନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୂର୍ବଭାଗ ଫିଜିରୁ ଏହା ଆରମ୍ଭ ହୋଇ ପଶ୍ଚିମରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ଏକତା ଏବଂ ବର୍ଦ୍ଧିତ ବିଶ୍ୱସ୍ତରୀୟ ଉପସ୍ଥିତିକୁ ଏହା ପ୍ରତିଫଳନ କରୁଛି। କାର୍ଯ୍ୟକ୍ରମଗୁଡ଼ିକରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଯୋଗଦେଇ ବନ୍ଦେ ମାତରମ୍ ସାମୂହିକ ଗାନ କରିବା ସହିତ ଦେଶ ପ୍ରତି ରହିଥିବା ଭାବନାକୁ ପରିପ୍ରକାଶ କରିଛନ୍ତି। ତୃଣମୂଳ ସ୍ତରରୁ ନାଗରିକଙ୍କ ଅଂଶଗ୍ରହଣ ଏହି ଅଭିଯାନକୁ ଅଧିକ ସଫଳତା ପ୍ରଦାନ କରିଛି। ଦୃଢ଼ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ସମସ୍ତଙ୍କ ପାଖରେ ପତାକା ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇଥିଲା। ପୋଷ୍ଟ ଅଫିସ୍, ସ୍ଥାନୀୟ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀମାନଙ୍କ ମାଧ୍ୟମରେ ବ୍ୟକ୍ତିଗତ ତଥା ପାରିବାରିକ ସ୍ତରରେ ଜାତୀୟ ପତାକା ପହଞ୍ଚାଇବା।
2: ଆଜିର ପ୍ରସଙ୍ଗରେ ଶୁଣିଲେ ଜନଭାଗିଦାରୀପୂର୍ଣ୍ଣ ଅଭିଯାନ ହର୍ ଘର୍ ତ୍ରିରଙ୍ଗା, ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନା ସରିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
4: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
5: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
4: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
5: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
4: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟୋଗ

0: ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବିନୋଦ ରାଥୋଡ଼, କଥାଚିତ୍ର ଗଡ଼ଫାଦର।

ପରିପ୍ରେକ୍ଷୀରେ ବାଲେଶ୍ୱର କେନ୍ଦୁଝର ଆର୍ ମୟୂରଭଞ୍ଜ ଜିଲ୍ଲାନ ଜବରନୁ ଜବର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 12 ଜିଲ୍ଲାନ ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାତ ବର୍ଷାର ପ୍ରଭାବରୁ କେତେଟା ଜିଲ୍ଲାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୟଡ ଲାଗି 49 ବ୍ଲକର 947 ଗାଁର 500,000 ଏତକା ଲୋକ ପ୍ରଭାବିତ ହୋଇଛନ୍। 237,000 ଏତକା ଲୋକକୁ ନିରାପଦ ଜାଗାକୁ ନିଆଯାଇଥିବା ବେଳେ ସରକାରଙ୍କ ତରଫରୁ କୁହାଯାଇଛି। ବର୍ଷା ଲାଗି ଆଜି ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦୁଝର ଆର୍ ମୟୂରଭଞ୍ଜ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ସହିତ ଅଙ୍ଗନବାଡ଼ି କେନ୍ଦ୍ରମାନ ବନ୍ଦ ରହିଥିଲା।

ଦେଖବାରକେ ମିଳିଛେ। ରାଜ୍ୟର ମିନମିନ୍ ଜାଗାନ ଭକ୍ତମାନେ ଆସିକରି ମହାନଦୀ ଆଉ ତିଲ ନଦୀର ସଙ୍ଗମସ୍ଥଳୀ ସ୍ୱର୍ଣ୍ଣପ୍ରୟାଗ ଘାଟ ନୁ ପାନ ନେଇକରି ମହାଦେବ ବାବାଙ୍କୁ ଜଳାଭିଷେକ କରିଛନ୍। ଏ ଅବସରରେ ସମ୍ବଲପୁର ଜିଲ୍ଲାର ହୁମା ମାନେଶ୍ୱର ମୁକ୍ତେଶ୍ୱର କଳ୍ପେଶ୍ୱର ଶିବ ମନ୍ଦିର ନ ବାହାରୁ ବହୁତ ଭକ୍ତ ପାନ ନେଇକରି ଆସିକରି ଶିବଙ୍କୁ ପାନ ଚଢ଼େଇଛନ୍। ଏତାର ଛଡ଼ା ସମ୍ବଲପୁର ସହରର ବାଲିବନ୍ଧା ବୁଢ଼ାରଜା ଦୁର୍ଗାପାଲି ଝାଡ଼ୁଆପଡ଼ା ନନ୍ପଡ଼ା ମୁଦିପଡ଼ା ସହିତ ସବୁ ଶିବ ମନ୍ଦିର ମାନକେ ଦର୍ଶନ ଆର୍ ପାନ ଚଢ଼ାବାରକେ ଭକ୍ତ ଆର୍ କାଉଡ଼ିଆ ମାନଙ୍କର ଭିଡ଼ ଲାଗି ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଉ ସମାଜସେବୀ ପାର୍ବତୀ ଗିରିଙ୍କ ରାଜ ପୁଣ୍ୟତିଥି 1995 ଆଜିର ଦିନେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାର ଏ ଯୁଗ୍ମ ଜନଶୁଣାଣି ଶିବିର ହୋଇଯାଇଛେ। ସମ୍ବଲପୁର ଜିଲ୍ଲା ନାକ୍ଟି ଦେଉଲ ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିରତି 40 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ହୋଇଥିବାର ଶୁଣାଣି ଶିବିରତି 44 ଅଭିଯୋଗ ଆସିଥିବା ବେଳେ ଗୋଟିଏ ଅଭିଯୋଗ ତୁର୍ତ୍ତି ସମାଧାନ କରାଯାଇଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଶିବିରତି 94 ଅଭିଯୋଗ ଆସିଥିବା ବେଳେ 27 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ବାଘବର ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 27 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶଟି ଦେବଗଡ଼ ଜିଲ୍ଲା ନ୍ୟାୟାଳୟର ସଭାଗୃହନ କିଶୋର ନ୍ୟାୟ ଅଧିନିୟମ ଦଶନ୍ଧିର କାର୍ଯ୍ୟାନ୍ୱୟନ ଆଉ ଆଗାମୀ ପଥ ଶୀର୍ଷକ ଗୋଟିଏ ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଯାଇଛି। କର୍ମଶାଳାରେ ଜିଲ୍ଲା ଦୌରା ଜଜ୍ ଦେବାଶିଷ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କିଶୋର ନ୍ୟାୟ ଅଧିନିୟମ 2015 ଦଶନ୍ଧି ପୂର୍ତ୍ତି ଅବସରରେ ହୋଇଥିବାର ଏହି କର୍ମଶାଳାଟି କିଶୋର ନ୍ୟାୟ ବ୍ୟବସ୍ଥାଟି ହୋଇଥିବାର ପରିବର୍ତ୍ତନ ଉପଲବ୍ଧି ଆଉ କାର୍ଯ୍ୟାନ୍ୱୟନଟି ଥିବା ପ୍ରତିବନ୍ଧକ ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏବାର 22 ପହିଲା ଥର ଲାଗି ୱାର୍ଲଡ ଏଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ହେବା। ରାଜ୍ୟ ସରକାରଙ୍କର କ୍ରୀଡ଼ା ଓ ଯୁବସେବା ବିଭାଗ ଭାରତୀୟ ଏଥଲେଟିକ୍ସ ମହାସଂଘ ଆଉ ୱାର୍ଲଡ ଏଥଲେଟିକ୍ସ ମିଲିତ ସହଯୋଗଟି ହେବାରକେ ଥିବାର ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାକେ ଗଲାବଚର ବ୍ରୋଞ୍ଜ ସ୍ତରନୁ ଏଥର ସିଲଭର ସ୍ତରଥି ଉନ୍ନୀତ କରାଯାଇଛେ। 2028 କଳିଙ୍ଗ ଷ୍ଟାଡିୟମ୍ରେ ହେବାରକେ ଥିବାର ବିଶ୍ୱ ଆଉ ଏସୀୟ ଇନ୍ଡୋର ଏଥଲେଟିକ୍ସ ଚମ୍ପିଅନ୍ସିପ୍ ଲାଗି ଏଇଟା ଗୋଟିଏ ପ୍ରମୁଖ ପ୍ରସ୍ତୁତି ପର୍ଯ୍ୟାୟ ହେବା ବୋଲି କୁହାଯାଇଛେ। ଏ ଦିନିକିଆ ପ୍ରତିଯୋଗିତାଟି 27 ଦେଶନୁ ମୋଟ 188 ଜଣ ଖେଳାଳି ଭାଗ ନେବେ। ଶେଷ ମୁଖ୍ୟ ଖବର ଫେର ଘାଏ। ଯାଜପୁର ଓ ଭଦ୍ରକ ଜିଲ୍ଲାର ବୟଡ଼ ପ୍ରଭାବିତ ଇଲାକାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ କ୍ଷେତ୍ରରେ ବର୍ଷା ଲାଗି ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ରାକ୍ଷୀ ପୂର୍ଣ୍ଣିଦିନ ହିତାଧିକାରୀମାନଙ୍କୁ ଦିଆଯିବା ସୁଭଦ୍ରା 100 ଟଙ୍କା ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଏବଂ 22 ଦିନ ହେବା ୱାର୍ଲଡ ଏଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।

ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଶେହଜାଦ ଭଟ୍ଟି ନେଟୱାର୍କର ଆକ୍ରମଣ ଯୋଜନାକୁ ବିଫଳ କଲେ ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ନୂଆଦିଲ୍ଲୀରେ ଆସନ୍ତାକାଲି ଶକ୍ତିର ସପ୍ତଧାରା ସଂକଳ୍ପର ନେତୃତ୍ୱ ନେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ. ଓମାନ ଓ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଚୁକ୍ତିନାମା ସ୍ୱାକ୍ଷରିତ. ଏବଂ ଗାଲେ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସରେ 178 ରନ୍ରେ ଅଗ୍ରଣୀ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଶେହଜାଦ ଭଟ୍ଟି ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛନ୍ତି. ଶ୍ରୀ ଶାହା କହିଛନ୍ତି, ସରକାର 200 ଅଧିକ ସକ୍ରିୟ ସଦସ୍ୟଙ୍କୁ ଗିରଫ କରି ସେମାନଙ୍କର ଆକ୍ରମଣ ଯୋଜନାକୁ ବିଫଳ କରିଦେଇଛନ୍ତି. ସୁରକ୍ଷା ବାହିନୀ 14 ରାଜ୍ୟର ବିଭିନ୍ନ ସ୍ଥାନରେ ସମନ୍ୱିତ ଯୋଜନା ମାଧ୍ୟମରେ ଏହି ଆତଙ୍କୀ ନେଟୱାର୍କର ମୂଳୋତ୍ପାଟନ କରିଛନ୍ତି, ଯାହା ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳ ନୀତିର ବଳିଷ୍ଠ ଉଦାହରଣ. ସେହି ସଂଗଠନ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି. ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ଆଇଇଡି, ପାକିସ୍ତାନ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ନିର୍ମିତ ଗ୍ରେନେଡ୍, ପିସ୍ତଲ, ଜୀବନ୍ତ ଗୁଳି ଏବଂ ଗୁପ୍ତଚର ବୃତ୍ତି ପାଇଁ ବ୍ୟବହୃତ ସିସିଟିଭି କ୍ୟାମେରା ରହିଛି. ଅନେକ ଆତଙ୍କ

ମାଓବାଦୀ କାର୍ଯ୍ୟକଳାପରେ ଏହି ସଂଗଠନ ଜଡ଼ିତ ଥିଲା ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉପସ୍ଥାପିତ ଶକ୍ତିର ସପ୍ତଧାରା କୃଷି ଏବଂ ଗ୍ରାମୀଣ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରଦାନ କରୁଛି। ସରକାର ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ, ସ୍ୱଚ୍ଛ ତଦାରଖ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏହି ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଶକ୍ତିର ସପ୍ତଧାରା ବିଷୟରେ ଉଲ୍ଲେଖ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନକୁ ମଜବୁତ କରିବା, ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱ ବଜାରରେ ପ୍ରବେଶର ସମ୍ପ୍ରସାରଣକୁ ପ୍ରମୁଖ ପ୍ରାଥମିକତା ଭାବେ ସାମିଲ କରାଯାଇଛି। ବୈଶ୍ୱିକ ସଙ୍କଟ ଏବଂ ଅନିଶ୍ଚିତତା ମଧ୍ୟରେ କୃଷକମାନଙ୍କୁ ରିହାତି ମୂଲ୍ୟରେ ସାର ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଆସନ୍ତାକାଲି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଶ୍ରୀ ଚୌହାନ ଶକ୍ତିର ସପ୍ତଧାରା ସଂକଳ୍ପର ନେତୃତ୍ୱ ନେବେ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମାର୍ଗଦର୍ଶିକା, ଲଖପତି ଦିଦି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ଗ୍ରାମୀଣ ସମୁଦାୟର ସ୍ୱାର୍ଥ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀରେ ଉଚ୍ଚଶିକ୍ଷା ବିଭାଗର ସଚିବ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ପ୍ରତିଷ୍ଠିତ ପରୀକ୍ଷା ନିୟମାବଳୀର କଡ଼ା ଅନୁପାଳନ ସୁନିଶ୍ଚିତ କରିବା, ଗୋପନୀୟ କାର୍ଯ୍ୟପ୍ରଣାଳୀର ବ୍ୟବସ୍ଥା, ସୁରକ୍ଷିତ ପୃଥକ କକ୍ଷ, ବାହ୍ୟ ନେଟୱାର୍କରୁ ମୁକ୍ତ କମ୍ପ୍ୟୁଟର ବ୍ୟବସ୍ଥା ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ଦାଖଲ ମାର୍ଗଦର୍ଶିକାର ସମ୍ପୂର୍ଣ୍ଣ ସଂସ୍କାରକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର ସମସ୍ତ ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ଅଡିଟ୍ ଏବଂ ନିଆଯାଇଥିବା ସଂଶୋଧନମୂଳକ ପଦକ୍ଷେପ ଉପରେ ଏକ ରିପୋର୍ଟ ଦାଖଲ କରିବାକୁ ଏନ୍ଟିଏକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଜନତା ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି ଦଳର ନୂତନ ରାଷ୍ଟ୍ରୀୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଦଳରେ 13 ଜଣଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂ ରାୱତ, ରାମ ମାଧବ, ବୈଜୟନ୍ତ ଜୟ ପଣ୍ଡା, ସର୍ଦ୍ଦାର ମନପ୍ରୀତ ସିଂ ବାଦଲ ଏବଂ ରେଖା ବର୍ମା ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୂଷ ଗୋୟଲଙ୍କୁ ଦଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଏବଂ ବିଏଲ୍ ସନ୍ତୋଷଙ୍କୁ ସାଂଗଠନିକ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ନିବନ ବିନୋଦ ତାୱଡେ, ସୁନୀଲ ବଂଶଲ, ସ୍ମୃତି ଇରାନୀ ଏବଂ ବିପ୍ଳବ କୁମାର ଦେବଙ୍କ ସମେତ 8 ଜଣ ଦଳୀୟ ନେତାଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏଥିସହ ଦଳ ନିଜର ବିଭିନ୍ନ ମୋର୍ଚ୍ଚାର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରିଛି। ଡକ୍ଟର ହିମାଙ୍ଗୁ ଯୋଶୀଙ୍କୁ ଯୁବମୋର୍ଚ୍ଚା ସଭାପତି, ରୂପ କୁମାରୀ ଚୌଧୁରୀଙ୍କୁ ମହିଳା ମୋର୍ଚ୍ଚା ସଭାପତି ଏବଂ ବଂଶୀଲାଲ ଗୁର୍ଜରଙ୍କୁ କିଷାନ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନବନିଯୁକ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ବିଭିନ୍ନ ଦାୟିତ୍ୱ ପାଇଥିବା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ କରି ନବନିଯୁକ୍ତ କର୍ମକର୍ତ୍ତାମାନେ ଦଳକୁ ମଜବୁତ କରିବା ଏବଂ ଜନସେବା ଉପରେ ଗୁରୁତ୍ୱ ଦେବା କ୍ଷେତ୍ରରେ ସେମାନଙ୍କର ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନବନିଯୁକ୍ତ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିକଶିତ ଭାରତର ସଂକଳ୍ପ ଏବଂ ଦେଶ ଗଠନର ପ୍ରତିବଦ୍ଧତାକୁ ନବନିଯୁକ୍ତ ସଦସ୍ୟମାନେ ଏକ ନୂତନ ଶିଖରରେ ପହଞ୍ଚାଇ ପାରିବେ ବୋଲି ଶ୍ରୀ ନବୀନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାବେରୀ ନଦୀ ଜଳ ତାମିଲନାଡ଼ୁକୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କାବେରୀ ଜଳ ପରିଚାଳନା ପ୍ରାଧିକରଣ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରାଧିକରଣଙ୍କଠାରୁ ବର୍ତ୍ତମାନର ସ୍ଥିତି ନେଇ ଏକ ରିପୋର୍ଟ ମାଗିଛନ୍ତି। ପଡ଼ୋଶୀ ରାଜ୍ୟକୁ ଜଳ ଛାଡ଼ିବା ପାଇଁ ପ୍ରାଧିକରଣର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦାବି କରି ତାମିଲନାଡୁ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। 12,000 ଘନଫୁଟ ଜଳ ଛାଡ଼ିବା ନିର୍ଦ୍ଦେଶର ଅନୁପାଳନ ସମ୍ପର୍କରେ ଖଣ୍ଡପୀଠ କର୍ଣ୍ଣାଟକର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ଦିନରେ ପୁନଃ ସମୀକ୍ଷା ନେଇ କହିଥିଲେ। ସୁପ୍ରିମକୋର୍ଟ ତାମିଲନାଡୁର ଏହି ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 24 ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ 15 ଜଣଙ୍କୁ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିଛନ୍ତି। ପୁରସ୍କାର ବିଜେତାମାନେ ଦେଶ ଗଠନରେ ନିଜର ଅବଦାନ ରଖିଛନ୍ତି ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପରେ ପ୍ରଶାସନିକ, ଆକାଉଣ୍ଟିଂ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ଜଡ଼ିତ ରହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପେନ୍ସନ୍ ମିତ୍ର ପୁସ୍ତିକା ଏବଂ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 5ର ମାର୍ଗଦର୍ଶିକା ମଧ୍ୟ ଉନ୍ମୋଚନ ହୋଇଥିଲା।
ପଶ୍ଚିମବଙ୍ଗର ବୀରଭୂମ ଅଗ୍ନିକାଣ୍ଡ ଦୁର୍ଘଟଣାରେ

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ 2 ଲକ୍ଷ ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପ୍ରାୟ 500 ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ବିହାରର ରାଜଗିରିସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆଲୋଚନାଚକ୍ରରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ, ସ୍ୱଚ୍ଛ ଓ ନାଗରିକ କୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ମୁଖ୍ୟ ନିର୍ବାଚନ କମିଶନର ପାଟନାରୁ ନିର୍ବାଚନ ସାକ୍ଷରତା କ୍ଲବ 2.0 ଶୁଭାରମ୍ଭ କରିଛନ୍ତି। ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏକ ମିଳିତ ବିବୃତ୍ତିର ଚୂଡ଼ାନ୍ତ ରୂପରେଖ ଉପରେ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି ବୋଲି ଇରାନ କହିଛି। ତେହେରାନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଇରାନ ବୈଦେଶିକ ବ୍ୟାପାର ମୁଖପାତ୍ର ଇସ୍ପାଇଲ୍ ବାଘାଲ କହିଛନ୍ତି, ଜାହାଜ ଚଳାଚଳ ମାର୍ଗର ମାନଚିତ୍ର ସମ୍ପର୍କରେ ଏକ ବୁଝାମଣା ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ 60 ଦିନର ଆଲୋଚନା ଅବଧି ଶେଷ ହେଉଥିବା ସମୟରେ ଏହି ଘୋଷଣା ସାମ୍ନାକୁ ଆସିଛି। ଫେବୃଆରୀ 28 ତାରିଖରେ ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟ ମଧ୍ୟସ୍ଥି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାମାତା ଜାରେଡ୍ କୁଶନର ନିରସ୍ତ୍ରୀକରଣ ଉପରେ ଇଜିପ୍ଟରେ ହମାସ ମୁଖ୍ୟ ଖଲିଲ୍ ଅଲ୍ ହାୟାଙ୍କ ସହ ଆଲୋଚନା କରିବାର ଗୋଟିଏ ଦିନ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବୈଠକ କରିଛନ୍ତି। ଗାଜାରେ ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ଆମେରିକା ସମର୍ଥିତ 1500 ରୋଡ୍ମ୍ୟାପ୍କୁ ଇସ୍ରାଏଲ ନେତା ପ୍ରତ୍ୟାଖ୍ୟାନ କରିବା ପରେ ଶ୍ରୀ ନେତାନ୍ୟାହୁଙ୍କ ସହ ଏହି ବୈଠକ ହୋଇଛି। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ବୋଲର୍ମାନେ ଶ୍ରୀଲଙ୍କାକୁ ପ୍ରଥମ ଇନିଂସ୍ରେ 284 ରନ୍ରେ ସୀମିତ ରଖିଛନ୍ତି। ଏଥିସହ ଭାରତ ପ୍ରଥମ ଇନିଂସ୍ରେ 178 ରନ୍ର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ମାନବ ସୁଥାର ସର୍ବାଧିକ 4 ୱିକେଟ୍ ଅକ୍ତିଆର କରିଥିବା ବେଳେ ରବୀନ୍ଦ୍ର ଜାଡେଜା 3 ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁସା ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ନିରୋସନ୍ ଡିକ୍ୱାଲା 80 ରନ୍ର ପାଳି ଖେଳିଥିଲେ। ଭାରତ ଆଜି ଗତକାଲିର ସ୍କୋର 9 ୱିକେଟ୍ ବିନିମୟରେ 460 ରନ୍ରୁ ଖେଳିବା ଆରମ୍ଭ କରି ମାତ୍ର 2 ରନ୍ ଯୋଡ଼ି 462 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଟେଷ୍ଟ ଶୃଙ୍ଖଳାର ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା 23 ତାରିଖରେ କଲମ୍ବୋରେ ଖେଳାଯିବ। ନୂଆଦିଲ୍ଲୀରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ୍ସରେ ଭାରତର ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଶେହଜାଦ ଭଟ୍ଟି ନେଟୱାର୍କର ଆକ୍ରମଣ ଯୋଜନାକୁ ବିଫଳ କଲେ ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଶକ୍ତିର ସପ୍ତଧାରା ସଂକଳ୍ପର ନେତୃତ୍ୱ ନେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଓମାନ ଓ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଚୁକ୍ତିନାମା ସ୍ୱାକ୍ଷରିତ। ଏବଂ ଗାଲେ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସ୍ରେ 178 ରନ୍ରେ ଅଗ୍ରଣୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସୁନ୍ଦରଗଡ଼ ଜିଲ୍ଲାରେ କୁଷ୍ଠରୋଗ ନିରାକରଣ ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କୁଷ୍ଠରୋଗର ଶୀଘ୍ର ଚିହ୍ନଟ ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ 2026 ଅନୁଷ୍ଠିତ ହେବ। ଏହି ଅଭିଯାନରେ 228 ଜଣ ଆଶାକର୍ମୀ ଓ 50 ଜଣ ସୁପରଭାଇଜରଙ୍କ ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଅଭିଯାନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୈଠକରେ ଆଗାମୀ କୁଷ୍ଠରୋଗ ନିରାକରଣ ଅଭିଯାନର ଉଦ୍ଦେଶ୍ୟ ରଣନୀତି ଓ ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଛି। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ କୁଷ୍ଠ ଅଧିକାରୀ ଏବଂ ରାଜ୍ୟ ଓ ଜିଲ୍ଲା ପରାମର୍ଶଦାତାଙ୍କ ଦ୍ୱାରା ବୈଠକରେ ଉପସ୍ଥିତ ସମସ୍ତ ସେକ୍ଟର ମେଡିକାଲ ଅଫିସରଙ୍କୁ କୁଷ୍ଠରୋଗ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଅଭିଯାନ ସମୟରେ ଆଶା

0: କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଲିମପ୍ରାପ୍ତ ସୁପରଭାଇଜର ଦଳଗୁଡ଼ିକ ଘରକୁ ଘର ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ, ଘରଦ୍ୱାରରେ ସ୍କ୍ରିନିଂ ଏବଂ କୁଷ୍ଠରୋଗୀଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା କରିବେ। ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବ। କୁଷ୍ଠରୋଗକୁ ନେଇ ସମାଜରେ ଥିବା ଭୟ, ଲଜ୍ଜା ଓ ଭ୍ରାନ୍ତ ଧାରଣା ଦୂର କରିବା ସହିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଉଚିତ ଚିକିତ୍ସା ସହିତ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। କୁଷ୍ଠରୋଗ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଯୋଗ୍ୟ, ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଅକ୍ଷମତାକୁ ରୋକାଯାଇପାରିବ। ତେଣୁ ରାଉରକେଲା ସହରବାସୀଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ନିଜ ପରିବାର ଓ ସମାଜରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରାଯାଇଛି। ଏ ସମ୍ବନ୍ଧରେ ଜିଲ୍ଲା କୁଷ୍ଠରୋଗ ନିରାକରଣ ଅଭିଯାନର ମୁଖ୍ୟ ଡାକ୍ତର ଅମୃତା ରାଉତ କହିଛନ୍ତି,
1: 31 ଅଗଷ୍ଟ 2026 ପର୍ଯ୍ୟନ୍ତ ଆମ ଜିଲ୍ଲାରେ 10ଟି ବ୍ଲକ ଏବଂ 2ଟି ସହରାଞ୍ଚଳକୁ ଚୟନ କରାଯାଇଛି, ଯେଉଁଠିକି ଆମର କୁଷ୍ଠରୋଗର ଚିହ୍ନଟ ଅଭିଯାନ ଆରମ୍ଭ ହେବା ପାଇଁ ଯାଉଛି। ସେଇଥିରେ ଆମର ପ୍ରତିଟି ଗ୍ରାମରେ ଏବଂ ସହରାଞ୍ଚଳରେ ଆଶା କର୍ମୀମାନେ ପ୍ରତି ଘରକୁ ଘର ଯାଇ ସର୍ଭେ କରିବେ। ସର୍ଭେ କରିବା ସହିତ ଆମର ଯୋଉ ସନ୍ଦିଗ୍ଧ ବ୍ୟକ୍ତିମାନେ ଅଛନ୍ତି ତାଙ୍କୁ ଚିହ୍ନଟ କରିବେ। ଏହା ସହିତ ଆମର ଡାକ୍ତରମାନେ ମଧ୍ୟ ଗୋଟିଏ ଦିନ ବ୍ୟବଧାନରେ ଗ୍ରାମକୁ ଭିଜିଟ୍ କରି ସେଇଥିରେ ରୋଗୀଙ୍କୁ ସେଇଠି ପରୀକ୍ଷା କରିବେ ଆଉ ଯଥାଶୀଘ୍ର ଚିହ୍ନଟ ହେଉଥିବା ରୋଗୀଙ୍କୁ MDT ମଧ୍ୟ ପ୍ରଦାନ କରାଇବେ। ଏହି ଅଭିଯାନ ମାଧ୍ୟମରେ ଆମ ଜିଲ୍ଲାରୁ କୁଷ୍ଠରୋଗ ନିରାକରଣ କରିବା ପାଇଁ ଆଗକୁ କେମିତି ନିରାକରଣ ହେଇପାରିବ ତାହା ପାଇଁ ବ୍ୟବସ୍ଥା କରିଛୁ।
0: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଜିଲ୍ଲାରେ ଚାଲିଥିବା SIR ପ୍ରକ୍ରିୟା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକଳାପ ଉପରେ PPT ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ମହାପାତ୍ର ଜିଲ୍ଲାରେ ଚାଲିଥିବା SIR ପ୍ରକ୍ରିୟା ଉପରେ ସନ୍ତୋଷ ପ୍ରକଟ କରିଥିଲେ ଏବଂ କ୍ଷେତ୍ରସ୍ତରୀୟ କୌଣସି ସମନ୍ୱୟର ଅଭାବ କିମ୍ବା ଅନ୍ୟ କୌଣସି ଅସୁବିଧା ରହିଥିଲେ ତାହା ଜଣାଇବାକୁ କହିଥିଲେ। ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ନଗର ସ୍ୱାସ୍ଥ୍ୟ ସମିତି ରାଉରକେଲା ଆନୁକୂଲ୍ୟରେ ଏକ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ କମିଶନର ମହାନଗର ନିଗମ ଧୀନା ଦସ୍ତାଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାନଗର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଭରଦ୍ୱାଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଏବଂ ଫଳପ୍ରଦତା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ବିଶେଷ କରି ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ବିଜ୍ଞାପନ ପରେ।
3: ଚାଷୀ ଭାଇ ଭଉଣୀମାନେ PM କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PM kisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା PM କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ID କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ରେଜିଷ୍ଟର୍ଡ଼ ଦୋକାନ ରହିଛି, ସେଠୁ ଆପଣ ଚାରା ବି କିଣିପାରିବେ, କିମ୍ବା ଆପଣ ମଞ୍ଜି ମଧ୍ୟ ତାହା କିଣିପାରିବେ। ଆଉ ମଞ୍ଜି କହିବାକୁ ଗଲେ ସାଧାରଣତଃ ଚାଷୀମାନଙ୍କର ପ୍ରଶ୍ନ ଥାଏ, କେଉଁ କିସମର ଆମେ ଚାଇନା ଆଷ୍ଟର ଫୁଲ ଚାଷ କରିପାରିବା। ତେଣୁ ଯେମିତି ଏଇ ଆମର କଳାହାଣ୍ଡି ଜିଲ୍ଲାରେ କେତୋଟି ଭେରାଇଟି ବା କିସମ ରହିଛି, ଯେମିତିକି ଅର୍କ ଅର୍ଚ୍ଚନା, ଏଇଟା ଧଳା ରଙ୍ଗର, ତାପରେ ଅର୍କ କାମିନୀ, ଇଏ ମଧ୍ୟ ଆପଣଙ୍କର ଧଳା ରଙ୍ଗର, ଅର୍କ ଆଦ୍ୟା, ଇଏ ମଧ୍ୟ ଧଳା ରଙ୍ଗ, ଅର୍କ ପୂର୍ଣ୍ଣିମା, ଅର୍କ ଶଶାଙ୍କ, ଏଇ ଦୁଇଟି ହେଉଛି ଆପଣଙ୍କର ବାଇଗଣୀ ରଙ୍ଗର। ତା ସହିତ ଆହୁରି ତିନି ଚାରିଟି ଭେରାଇଟି ରହିଛି, କିସମ ରହିଛି, ଯେଉଁଟାକି ଫୁଲେ ଗଣେଶ ହ୍ୱାଇଟ୍ ମାନେ ଧଳା କିସମ, ଫୁଲେ ଗଣେଶ ପିଙ୍କ ଗୋଲାପି ରଙ୍ଗ, ଏବଂ ଫୁଲେ ଗଣେଶ ଭାଇଲେଟ୍ ପର୍ପଲ, ଇଏ ମଧ୍ୟ ବାଇଗଣୀରୁ ଟିକେ ଡିପ୍ ବାଇଗଣୀ କଲର୍ର ଫୁଲ ଫୁଟିବ। ଏଇ କିସମ ଗୁଡ଼ିକୁ ଆପଣ ଗୋଟେ ଭଲ ରେଜିଷ୍ଟର୍ଡ଼ ଦୋକାନରୁ, ଆପଣଙ୍କ ବିହନ ଦୋକାନରୁ କିଣିପାରିବେ, କିମ୍ବା ଆପଣ କୌଣସି ରିସର୍ଚ୍ଚ ଷ୍ଟେସନ, ଆପଣଙ୍କର IIHR ବାଙ୍ଗାଲୋରର ଗୋଟିଏ ରିସର୍ଚ୍ଚ ଷ୍ଟେସନ ରହିଛି, ସେଠୁ ମଧ୍ୟ ଆପଣ ତାକୁ ଅର୍ଡ଼ର କରିକି ଅନଲାଇନ୍ରେ ମଧ୍ୟ ତାହା ଆଜିକାଲି ମିଳୁଛି। ଆପଣ IIHRର ସିଡ୍ ପୋର୍ଟାଲକୁ ଯାଇକି ସେଠାରେ ମଧ୍ୟ ଆପଣ ଅର୍ଡ଼ର କରିକି ଚାଷୀ ଭାଇମାନେ ତାକୁ କିଣିପାରିବେ। ଏବଂ ତା'ର ନର୍ସରୀ କରିବାକୁ ହେଲେ ପ୍ରଥମେ ଆପଣଙ୍କ ଯେଉଁ ବିହନଟିକୁ ଟିକେ ତାର ଟ୍ରିଟମେଣ୍ଟ କରିବାକୁ ପଡ଼ିବ, ତାକୁ କୁହାଯାଏ ଆମେ ସିଡ୍ ପ୍ରାଇମିଂ ବୋଲି ତାକୁ ଇଂରାଜୀରେ କୁହନ୍ତି। ତା'ମାନେ ମଞ୍ଜିଟିକୁ ଆପଣଙ୍କୁ ଗୋଟେ ଉଷୁମ ପାଣିରେ 6 ଘଣ୍ଟାରୁ 12 ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖିବେ, ତାପରେ ତାକୁ ଛାଣି ଦେଇ ଛାଇରେ ଅଳ୍ପ ସମୟ ଶୁଖାଇବେ। ଗୋଟେ ଆପଣ ନ୍ୟୁଜ୍ ପେପର ହେଉ, ଖବରକାଗଜ କିମ୍ବା ସାଧା କାଗଜ ଉପରେ, କିମ୍ବା ଯଦି କାଗଜ ନାହିଁ ଆପଣ କପଡ଼ା ଉପରେ ମଧ୍ୟ ତାକୁ ଭଲ ଭାବରେ ଶୁଖାଇ ଦେଇ, ତାପରେ ତାକୁ ଆପଣ ନର୍ସରୀ ଯେଉଁ ଆମର ବେଡ଼୍ ତିଆରି କରିବେ, ଗୋଟେ 15 ସେଣ୍ଟିମିଟର ଉଚ୍ଚତା ଏବଂ ଲମ୍ବ ଆପଣଙ୍କର ଇଚ୍ଛା ଅନୁସାରେ କିମ୍ବା ଜାଗା ଅନୁସାରେ ତାକୁ କରିପାରିବେ, ଏବଂ ତା'ର ଚଉଡ଼ା 1.5 ମିଟର ବା 1.5 ମିଟର ଚଉଡ଼ାର ଆପଣ ବେଡ଼୍ଟି ଗୋଟେ ତିଆରି କରିବେ। ତା ଉପରେ ଆପଣ 5 ସେଣ୍ଟିମିଟର ଦୂରତାରେ ଧାଡ଼ିକୁ ଧାଡ଼ି ମଞ୍ଜିଟିକୁ ଭଲ ଭାବରେ ପାଖାପାଖି କରି ବୁଣିଦେବେ। ବୁଣିଲା ପରେ ଆପଣ ତାକୁ ନଡ଼ା ହେଉ କିମ୍ବା କୁଣ୍ଡା ଇତ୍ୟାଦିରେ ତାକୁ ଘୋଡ଼େଇ ଦେଇ ତା ଉପରେ ଆପଣ ପାଣିଟି ଦେବେ। ଆଉ ଧ୍ୟାନ ରଖିବେ, ଯେଉଁ ନର୍ସରୀଟାରେ ଚାରା ତିଆରି କରିବା ସମୟରେ ଅତ୍ୟଧିକ ପାଣି ଦେବେନି, ଆପଣ ଦିନକୁ ଥରେ କିମ୍ବା 2 ଥର ପାଗ ଦେଖିକି ଦେବେ। ଯଦି ବର୍ଷା ପାଗ ଲାଗି ରହିଛି ତାହେଲେ ପାଣି ଦେବା ଆବଶ୍ୟକତା ନାହିଁ, ଯଦି ଦେଖୁଛନ୍ତି ଶୁଖିଲା ପାଗ ଟାଣ ଖରା ତାହେଲେ ଦିନକୁ 2 ଥରରୁ 3 ଥର ଆପଣ ପାଣି ଦେବେ, ଯେମିତି ନର୍ସରୀ ବେଡ଼୍ଟି ସମ୍ପୂର୍ଣ୍ଣ ଶୁଖି ନଯାଉ। ଆଉ ସାଧାରଣତଃ ଚାଇନା ଆଷ୍ଟର ଚାରାଟି 25 ରୁ 30 ଦିନ ମଧ୍ୟରେ ରେଡ଼ି ହେଇଯାଇଥାଏ। ଆପଣ 4 ରୁ 5 ପତ୍ର ବିଶିଷ୍ଟ ଚାରାଟିକୁ ଆପଣ ଲଗେଇବା ପାଇଁ ତାହା ଉପଯୋଗୀ ହେଇପାରେ।
1: ତ ଏଇଟା ତ ଯେନ୍ କଥା ଆମେ ହଉଛୁ ଆଜ୍ଞା, ଯେ ଏଇଟାକେ କିଭଳି ଭାବରେ ଆପଣ ତାକେ ଚାରା କିଛିଟା ବନାବାର କଥା କହିଲେ, ଏଇଟାକେ ତାର ରୂପବାର ଯେନ୍ ତାର ପଦ୍ଧତି ଗୋଟେ ଅଛେ, ସେଟା କେନ୍ ପ୍ରକାର ରୂପମାର କେବେ ରୂପା ଯିବା ଏଇଟାକେ?
0: ଆଜ୍ଞା, ଚାରା ରୋପଣ କରିବାର ପ୍ରତ୍ୟେକ ଆପଣ ଯଦି କହିବେ ତାହେଲେ ତାର ସଠିକ୍ ସମୟ ରହିଛି। ଆମେ ସାଧାରଣତଃ ଏଇ ଯେଉଁ ଫୁଲ ଚାଷଟିକୁ ବର୍ଷା ଋତୁ ଶେଷରେ ଏବଂ ଶରତ ଋତୁ ଆରମ୍ଭରେ ଆମେ ଚାଷ କରିଥାଉ। ତେଣୁ ଯେମିତି ବର୍ଷା ସରି ଆସିବା ସମୟରେ, ଯେମିତିକି ଏବେ ଅଗଷ୍ଟ ମାସ ଚାଲିଛି, ଆପଣ ଅଗଷ୍ଟ ମାସ ଶେଷ ଓ ସେପ୍ଟେମ୍ବର ମାସ 15 ତାରିଖ ସୁଦ୍ଧା ଆପଣ ଚାରା ପାଇଁ ବେଡ଼୍ଟି ପ୍ରସ୍ତୁତ କରିବେ ଏବଂ ଚାରା ପାଇଁ ବିହନ ବୁଣିଦେବେ। ତେବେ ସେପ୍ଟେମ୍ବର ମାସ ଲାଷ୍ଟ ବେଳକୁ, ଯଦି ଅଗଷ୍ଟ ମାସରେ ଆପଣ ବିହନ ବୁଣିଥିବେ ତାହେଲେ ସେପ୍ଟେମ୍ବର ଶେଷ ବେଳକୁ କିମ୍ବା ଅକ୍ଟୋବର ପ୍ରଥମ ବା ଦ୍ୱିତୀୟ ସପ୍ତାହ ବେଳକୁ ଆପଣଙ୍କ ଚାରାଟି ସମ୍ପୂର୍ଣ୍ଣ ଭାବରେ ରୋପଣ କରିବା ପାଇଁ ପ୍ରସ୍ତୁତ ହୋଇଯିବ। ଆଉ ଏଇ ଯେଉଁ ଚାରା ରୋପଣ କରିବାକୁ ହେଲେ ଆମେ ଜମିଟି କିଭଳି ପ୍ରସ୍ତୁତ କରିବା, ଚାଷ କରିସାରିଥିବେ ଏବଂ ଚାଷ କରିବା ପରେ ଆପଣ ସେଥିରେ ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଭଲ ଭାବରେ ତାକୁ ସମାନ କରିଦେଇଥିବେ, ଏବଂ ଚାରାଟିକୁ ଆମେ 30 ସେଣ୍ଟିମିଟରରେ 30 ସେଣ୍ଟିମିଟର ଆପଣ ତାହେଲେ ଗୋଟେ ଫୁଟ ବୋଲି ଧରିପାରିବେ, ଯଦି ସାଧାରଣ ଭାବେ ଚାଷୀମାନେ ଜାଣିବା ପାଇଁ ସୁବିଧା ହେବ। ଗୋଟେ ଫୁଟରେ ଗୋଟେ ଫୁଟ ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ ଦୂରତାରେ ଆମେ ତାକୁ ଲଗେଇ ପାରିବା।
1: ଆଜିକାଲି ଆଉ ଗୋଟେ କଥା ଦିଦି, ଆମେ ଦେଖୁଛୁ ଯେନ୍ କେନ୍ସି ଚାଷ୍ କଲେ ବି ଖତ୍ ସାର ଖଣେ ନେଇଦେଲେ ସେ ଚାଷ୍ ବନେ ନେଇ ହେବାର। ତ ଯେନ୍ ଆମେ ଯେନ୍ ଆଷ୍ଟର ଯେନ୍ ଫୁଲ ଚାଷ୍ କଥା କହୁଛୁଁ, ଇତାର କାଜେ କିଛି ସାର ଏମିତି ଦେବାକେ ପଡ଼୍ବା ଆମ୍କେ?
0: ଆଜ୍ଞା, ସାର ତ ନିହାତି ଦେବେ, କିନ୍ତୁ ସାର ପ୍ରୟୋଗ କରିବା ପୂର୍ବରୁ ଆପଣ ନିଜର ଜମିର ମାଟି ପରୀକ୍ଷା ଟିକେ ନିହାତି କରିବେ।
1: ହଁ ହଁ ହଁ,
0: ଯେମିତିକି ଆପଣଙ୍କର ଆମ ଜିଲ୍ଲାରେ ମଧ୍ୟ ମୃତ୍ତିକା ପରୀକ୍ଷା ପାଇଁ ଆପଣଙ୍କ ପରୀକ୍ଷାଗାର ରହିଛି, କିମ୍ବା ଆପଣଙ୍କର ଆପଣ କୃଷି ଯେଉଁ ଅଛନ୍ତି ବିଭାଗର କର୍ମଚାରୀ, ତାଙ୍କୁ ମଧ୍ୟ ଆପଣ ଆପଣଙ୍କର ଜମିର ମାଟି ନମୁନା ସଂଗ୍ରହ କରିକି ଦେଇପାରିବେ। ତ ସେମାନେ ସେଠାରୁ ପରୀକ୍ଷା କରି ଦେଖିକି କହିପାରିବେ କି ଆପଣଙ୍କ ଜମିରେ କେତେ ଉର୍ବରତା ଅଛି, କେତେ ଆପଣଙ୍କର ତା'ର ଅମ୍ଳୀୟତା କେତେ, ତା ସହିତ ତା'ର ଯବକ୍ଷାର

0: ନାଇଟ୍ରୋଜେନ୍, ଫସ୍ଫରସ୍ ଆଉ ପୋଟାସ୍ କେତେ ମାତ୍ରାରେ ରହିଛି ତାହା ଜାଣିଲା ପରେ ଆମେ ଯେମିତି ଆମର ଗୋଟେ ରେକମେଣ୍ଡେଡ଼୍ ଡୋଜ୍ ରହିଥାଏ ସମସ୍ତ କିସମ ଏବଂ ସମସ୍ତ ଫସଲ ପାଇଁ, ସେମିତି ଆମର ଚାଇନା ଆଷ୍ଟର ପାଇଁ ଗୋଟେ ରେକମେଣ୍ଡେଡ଼୍ ଡୋଜ୍ ରହିଛି, ଯେମିତି ଯବକ୍ଷାରଜାନ ତାକୁ ଦରକାର 150 କେଜି, ଆଉ ଫସ୍ଫରସ୍ ଦରକାର 100 କେଜି, ଏବଂ ପୋଟାସ୍ 60 କେଜି ହେକ୍ଟର ପିଛା ଆବଶ୍ୟକତା ରହିଥାଏ ଫସଲକୁ। ତେଣୁ ଯଦି ଆମେ ଦେଖିବା ଆମର ମାଟି ପରୀକ୍ଷାରେ ଯବକ୍ଷାରଜାନ ଆମେ ବହୁ ଭଲ ମାତ୍ରାରେ ଅଛି, ତାହେଲେ ଆମେ ପାଖାପାଖି 25-30% ଆମେ ଯବକ୍ଷାରଜାନ ରିକ୍ୱାୟାରମେଣ୍ଟ ଯେତିକି ଆମର ତାଠୁ ମଧ୍ୟ ଟିକେ କମ୍ କରିକି ଦେଇପାରିବା। ଏଇଟାକୁ ଗୋଟେ ଇଂରାଜୀରେ ଥମ୍ ରୁଲ୍ କୁହାଯାଏ, ଯେମିତି ସାଧାରଣ ଭାବେ ଆମେ ଚାହିଁବା ଯଦି 25% କମେଇ ଦେଇ ଆମେ ପାଖାପାଖି 125 କେଜି ଯବକ୍ଷାରଜାନ, ଆଉ ଯଦି ଫସ୍ଫରସ୍ ଆମର ସମାନ ମାତ୍ରାରେ ଅଛି ମାଟିରେ ତାହେଲେ ଆମେ ସେହି 100 କେଜି ହେକ୍ଟର ପିଛା, ଏବଂ ପୋଟାସ୍ ସାର 60 କେଜି ହେକ୍ଟର ପିଛା ଦେଇପାରିବା। ଆମେ ଏବେ ଯେମିତି ଆସୁଛି ଆମର ନିମ୍ କୋଟେଡ଼୍ ୟୁରିଆ ତାକୁ ଦେଇପାରିବା, ଆମୋନିୟମ୍ ଫସ୍ଫେଟ୍ ଆସୁଛି ତାକୁ ଦେଇପାରିବା, କ୍ୟାନ୍ ସାର ଆସୁଛି କ୍ୟାଲସିୟମ୍ ଆମୋନିୟମ୍ ନାଇଟ୍ରେଟ୍ ୟାକୁ ମଧ୍ୟ ଦେଇପାରିବା। ଏଥିରେ ଆପଣଙ୍କର କ୍ୟାଲସିୟମ୍ ସହିତ ନାଇଟ୍ରୋଜେନ୍ ମଧ୍ୟ ମିଳିଯାଉଛି ବା ଯବକ୍ଷାରଜାନ ସାର ମିଳୁଛି। ଫସ୍ଫରସ୍ ପାଇଁ ଆମେ SSP, DAP ଏଇ ପ୍ରକାର ସାରଗୁଡ଼ିକ ବ୍ୟବହାର କରିପାରିବା। ପୋଟାସ୍ ସାର ପାଇଁ ଆମେ MOP ବ୍ୟବହାର କରିପାରିବା। ତେଣୁ ଏଗୁଡ଼ିକ ଆମେ ଯଦି ଫସଲରେ ଦେବା ତାହେଲେ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବ, ଏବଂ ତା'ର ଫୁଲର ଯେଉଁ ସାଇଜ୍ ଆପଣ କହିବେ ତା'ର ଡାୟାମିଟର ବା ତା'ର ଯେତିକି ବ୍ୟାସାର୍ଦ୍ଧ ରହୁଛି ତାହା ମଧ୍ୟ ଆପଣଙ୍କର ବଡ଼ ସାଇଜ୍ର ଫୁଲ ଆସିବ, ଏବଂ ଗଛଟି ମଧ୍ୟ ବଳିଷ୍ଠ ହୃଷ୍ଟପୃଷ୍ଟ ହେବ।
1: ଏବେ ଯେତେବେଳେ ଆମେ ସାର ଦେଇଦେମା, ଖାଲି ସାର ଦେଲେ ତ ଗଛ ଠିକ୍ ନେଇ ହୁଏ, ପାନ୍ ଦରକାର ପଡ଼ବା। ତ ଯେ ଜଲ ପରିଚାଳନା କଥା ବା ଜଲ ସେଚନ କଥା, ତାର ଉପରେ ଦିଦି ଆଉ କିଛି କହିଦେନ ଚାଷୀ ଦାମନକେ?
0: ଆଜ୍ଞା, ଯେମିତି ଚାଇନା ଆଷ୍ଟରଟି ମୁଁ କହିଲି ସେବତୀ ଜାତୀୟ ଫୁଲ ଗଛ ମଧ୍ୟରେ ଆସୁଛି, ତେଣୁ ୟାକୁ ଫୁଲ ଆସିବା ପର୍ଯ୍ୟନ୍ତ ଟିକିଏ ଭଲ ଭାବରେ ପାଣି ଦରକାର ପଡ଼ିଥାଏ। କିନ୍ତୁ ଅତ୍ୟଧିକ ପାଣି ନଦେଇ ଆମେ ଜମିର ତା'ର ଦେଖିବା ବତର କେତେ ଅଛି, ଯଦି ମାଟିଟି ସନ୍ତସନ୍ତିଆ ହୋଇଥାଏ କି ମାଟିଟି ଶୁଖିଲା ଅଛି ତାକୁ ଦେଖି ଆମେ ପାଣି ଦେବା। ତେଣୁ ସପ୍ତାହକୁ ଆମେ 2-3 ଥର ଜମିରେ ପାଣି ଦେବା। ଯଦି ଦେଖିବା ଆମେ ଶୀତ ଦିନରେ ଚାଷ କରୁଛେ ତାହେଲେ ଯଦି ଶୁଷ୍କତା ଏବଂ ଖରା ଯଦି ଅଧିକ ଟାଣ ହେଉଛି ତାହେଲେ ଆମେ ସପ୍ତାହରେ 5 ଥର ମଧ୍ୟ ଆମେ ପାଣି ଦେଇପାରିବା। ଏବଂ ଗୋଟେ କ୍ରିଟିକାଲ ଷ୍ଟେଜ୍ ରହିଛି, ଯେମିତିକି ଗଛର ଚାରା ରୋପଣ କରିବା ପରେ ନିହାତି ଆପଣ ପାଣି ଦେବେ, ତାପରେ ତା'ର ଯେଉଁ ଗଛଟିର ପତ୍ର ଡାଳ ଇତ୍ୟାଦି ବଢ଼ିବା ପାଇଁ ଯେଉଁଟା ଆମେ ଭେଜିଟେଟିଭ୍ ଗ୍ରୋଥ୍ କହୁଛେ, ତା ପାଇଁ ମଧ୍ୟ ଆପଣ ସପ୍ତାହକୁ 2-3 ଥର ପାଣି ନିଶ୍ଚିତ ଦେବେ। ଏବଂ ଫୁଲ କଢ଼ ଆସିବା ସମୟରେ ଆପଣ ନିଶ୍ଚିତ ଭାବରେ ଗୋଟେ ଦିନ ଛାଡ଼ି ଗୋଟେ ଦିନ ଆପଣ ଜଳସେଚନ କରିବେ।
1: ଯଦି ଏଇନେ ଆଉ ଗୋଟେ କଥା ଆସିଗଲା, ଯେତେବେଳେ ଆମେ ସାର ଦେଇଦେମା ପାନ୍ ଦେଇଦେମା, ତ ସେ ଗୋଟେ କଥା ଅଛେ ଯେ ଭାଜିର ତଲେ ଭତା ଯିଏ ବୋଲି ଆମର କଳାହାଣ୍ଡିରେ ଗୋଟେ କଥା ଅଛେ, ସେତେବେଳେ ଘାସ ଗୋଟେ ଯୋଗି କରିଥିବା ନା, ତ ଏଇ ଯେନ୍ ଘାସ ପରିଚାଳନାଟା କେମିତି କରି କର୍ମା?
0: ଆଜ୍ଞା, ଆପଣ ଭଲ ପ୍ରଶ୍ନଟି ପଚାରିଲେ। ଏଥିରେ ମଧ୍ୟ ଆମେ ଦେଖିଛୁ ଚାଇନା ଆଷ୍ଟର ଫୁଲ ଗଛରେ ତା'ର ପ୍ରଥମ ମାସଟେ ପର୍ଯ୍ୟନ୍ତ ଗଛର ଯେଉଁ ଭେଜିଟେଟିଭ୍ ଗ୍ରୋଥ୍ ମୁଁ କହିଲି ଡାଳ ପତ୍ର ଇତ୍ୟାଦି ବଢ଼ିବାକୁ ଟିକେ ସମୟ ଲାଗେ। ତେଣୁ ଏଇ ସମୟରେ କ'ଣ ହୁଏ, ଯେତେବେଳେ ଆମେ ସପ୍ତାହକୁ 2-3 ଥର ପାଣି ଯୋଗାଉଛେ ସେତେବେଳେ ଘାସ ବଢ଼ିବାର ବହୁତ ସମ୍ଭାବନା ରହିଥାଏ। ତେଣୁ ଆମେ ପ୍ରଥମ 30-35 ଦିନ ପର୍ଯ୍ୟନ୍ତ ମାନେ ମାସକ ପର୍ଯ୍ୟନ୍ତ ଆମେ ସପ୍ତାହକୁ ଥରେ ଘାସ ହାତରେ ବାଛି ଦେଇପାରିବା, କିମ୍ବା ଆମେ ଫାଉଡ଼ା ଓ କୋଦାଳ କିମ୍ବା ଖୁର୍ପି ବ୍ୟବହାର କରି ମଧ୍ୟ ଘାସଗୁଡ଼ିକୁ ବାଛି ଦେଇପାରିବା। ତେଣୁ ଏହା କଲେ ଆମ ଗଛଟି ସହିତ ଯେଉଁ ଘାସଟି ପ୍ରତିଯୋଗିତା କରେ ତା'ର ପାଣି ପାଇଁ ତା'ର ଖାଦ୍ୟ ସାର ପାଇଁ, ସେ ପ୍ରତିଯୋଗିତା କମିଯିବ ଏବଂ ଆମ ଫୁଲ ଗଛଟି ହୃଷ୍ଟପୃଷ୍ଟ ଭାବରେ ବଢ଼ିପାରିବ।
1: ଦିଦି, ଆଉ ଗୋଟେ ପ୍ରଶ୍ନ ମୋର ମନେ ଆସୁଛି ଯେ ଆମେ ଦେଖୁଛୁ ଯେ କେମିତି ଚାଷ ଗୋଟେ କଲେ ସେଟା ରୋଗ ପୋକ ଗୋଟେ ଆସି, ତ ଯେନ୍ ଆମେ ଚାଇନା ଆଷ୍ଟର ଯଦି ଫୁଲ ଚାଷଟା କର୍ମା ଇନେ ରୋଗ ପୋକ ଆସ୍ବା କେଁ, ଯଦି ଆସିଲେ ତାହା କେମିତି କରି ଦମନ କରାଯାଇ ପାର୍ବା?
0: ଆଜ୍ଞା, ସାଧାରଣତଃ ଚାଇନା ଆଷ୍ଟରଟି ଆପଣଙ୍କର ତା'ର ରୋଗ ପ୍ରତିରୋଧକ ଶକ୍ତି ବହୁତ ରହିଛି, ତେଣୁ ସାଧାରଣତଃ ରୋଗ ଏବଂ ପୋକ ବହୁତ କମ୍ ଦେଖାଯାଏ। କିନ୍ତୁ ଯଦି ଆମର ପାଣିପାଗ ଯେମିତି ସନ୍ତସନ୍ତିଆ ରହିଲା, ଜଳୀୟ ବାଷ୍ପ ଅଧିକା ରହିଲା, ତେବେ ଗୋଟିଏ ଶୋଷକ କୀଟ ଲାଗିପାରେ, ଯେଉଁଟା କୁହନ୍ତି ଯୌ ପୋକ, ଥ୍ରିପ୍ସ ଆଉ ମାଇଟ୍, ଏଇ 3ଟି ଶୋଷକ ପୋକ ଲାଗିପାରନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ସମୟରେ ଆପଣ ଚାରା ପ୍ରସ୍ତୁତ କରୁଛନ୍ତି, ସେ ଚାରା ତିଆରି କରିବା ସମୟରେ ଆପଣଙ୍କର ଗୋଟେ ଡ୍ୟାମ୍ପିଂ ଅଫ୍ ବା ଚାରାର ମୂଳ ସଢ଼ା ରୋଗଟି ଆସିଥାଏ, ତାକୁ ଆପଣ ଯଦି କଣ୍ଟ୍ରୋଲ କରିଦେଉଛନ୍ତି ବା ମ୍ୟାନେଜ୍ କରିଦେଉଛନ୍ତି ତାହେଲେ ଗଛଟି ହୃଷ୍ଟପୃଷ୍ଟ ରହିବ ଏବଂ ଆଗକୁ ସେଥିରେ ରୋଗ ଆସିବ ନାହିଁ। ତା ଛଡ଼ା ଯଦି ଆପଣ ଜଳସେଚନ ଟିକି ଭଲ ଭାବେ କରୁନାହାନ୍ତି କିମ୍ବା ଅତ୍ୟଧିକ ମାତ୍ରାରେ ଆପଣ ପାଣି ଦେଉଛନ୍ତି ବର୍ଷା ପାଗ କି ମାଟି ବତରେ ଥିଲେ

0: ମଧ୍ୟ ଆପଣ ସେଥିରେ ଯଦି ଜଳସେଚନ କରୁଛନ୍ତି ତାହେଲେ ଆପଣଙ୍କର ମୂଳପଚା ଏବଂ ମୂର୍ଜା ରୋଗ ଏବଂ ପତ୍ରଦାଗ ଭଳି ରୋଗ ଦେଖାଯାଇପାରେ। ତେଣୁ ଏଇ ଯେଉଁ ରୋଗ ଏବଂ ପୋକ ପରିଚାଳନା କରିବା ପାଇଁ ଆପଣ ପ୍ରଥମତଃ ହେଉଛି ଗୋଟେ ସୁସ୍ଥ ବିହନ ବ୍ୟବହାର କରିବେ, ଆଉ ଯେଉଁ ମୁଁ କହିଲି ଗୋଟେ ଆପଣଙ୍କର ସିଡ୍ ଟ୍ରିଟମେଣ୍ଟ ଯେଉଁ ଆପଣ ପ୍ରାଇମିଂ କରିବେ, ସେହି ସମୟରେ ଆପଣ ପାଣି ଯେଉଁ ଉଷୁମ ପାଣିରେ ବତୁରେଇବା ସମୟରେ ଯେଉଁ ଶେଷରେ ଯେଉଁ ଛାଣୁଛନ୍ତି, ଛାଣିବା ପରେ ପରେ ଆପଣ 20 ମିନିଟ୍ ପର୍ଯ୍ୟନ୍ତ ତାକୁ ଗୋଟେ ଆପଣଙ୍କର ଆସୁଛି କାର୍ବେନ୍ ଡାନ୍ସିମ୍, ସେଇ କେମିକାଲରେ ଯେଉଁଟା କୁହାହେଉଛି ଫଞ୍ଜିସାଇଡ଼, ସେଥିରେ ଆପଣ 20 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ତାକୁ ବାହାର କରି ପୁଣି ଥରେ ଆପଣ ତାକୁ ଶୁଖାଇ ତାକୁ ବିହନ ଚାରା କରିପାରିବେ। ଏବଂ ଚାରା ଯେତେବେଳେ ପ୍ରସ୍ତୁତ ହୋଇଯିବ ରୋପଣ ପାଇଁ, ସେହି ସମୟରେ ଆପଣ ଚାରା ବିଶୋଧନ ମଧ୍ୟ କରିପାରିବେ। ସେଥିରେ ଆପଣ ରୋଗକୁ ରୋକିବା ପାଇଁ ସେଇ କାର୍ବନ୍ ଡାନ୍ସିମ୍ 2 ଗ୍ରାମ ଲିଟର ପିଛା ପାଣି ହିସାବରେ ମିଶାଇ ସେଥିରେ ଚାରାଗୁଡ଼ିକୁ 20 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖିବେ ଏବଂ ତାକୁ ବାହାର କରିଦେଇ ଝାଡ଼ି ଦେଇ ତାକୁ ଆପଣ ଚାରା ରୋପଣ କରିବେ। ନଚେତ୍ ଯଦି ଆପଣ କୀଟ ଆପଣଙ୍କ ଜମିରେ ଅଧିକ ଲାଗୁଛି କିମ୍ବା ତା ପୂର୍ବବର୍ତ୍ତୀ ଫସଲ, ଯେମିତି ଆପଣ ଧାନ ଚାଷ କରୁଛନ୍ତି କି ଅନ୍ୟ ପନିପରିବା ଚାଷ କରିଛନ୍ତି ଆଉ ସେଥିରେ ପୂର୍ବରୁ ହିଁ କିଛି କୀଟ ସମସ୍ୟା ରହିଛି, ତାହେଲେ ବିହନ ଆପଣଙ୍କ ଚାରା ବିଶୋଧନ ପାଇଁ ଇମିଡ଼ା କ୍ଲୋପ୍ରିଟ୍ 2 ml ଗୋଟେ ଲିଟର ପାଣି ପିଛାରେ ଆପଣ ଚାରାଟିକୁ ବିଶୋଧନ କରି ତାକୁ ଲଗାଇ ପାରିବେ। ଆଉ ଯେତେବେଳେ ଲଗାଇଲା ପରେ ଯଦି ଜମିରେ କିଛି କୀଟ ଏବଂ ପୋକ ଦେଖାଯାଉଛନ୍ତି କିମ୍ବା ରୋଗ ଦେଖାଯାଉଛନ୍ତି, ତାହେଲେ ଆପଣ ଗୋଟେ ବାୟୋ ପେଷ୍ଟିସାଇଡ଼ ରହିଛି ସ୍ପିନୋସାଇଡ଼, ତାକୁ ଆପଣ 10 ml ଗୋଟେ ଲିଟର ପାଣି ପିଛା ମିଶାଇ ତାକୁ ଆପଣ ପତ୍ରରେ ସ୍ପ୍ରେ କରିପାରିବେ। ୟା ଛଡ଼ା ପ୍ରତି 15 ଦିନରେ ଥରେ ଆପଣ ନିମ୍ବ ତେଲ, ଯେଉଁ ନିମ୍ ଅଏଲ୍ ଆସୁଛି, ତାକୁ ମଧ୍ୟ 5 ml ଗୋଟେ ଲିଟର ପିଛା ପାଣିରେ ମିଶାଇ ତାକୁ 15 ଦିନରେ ଥରେ ଆପଣ ଯଦି ପତ୍ରରେ ସିଞ୍ଚନ କରିବେ ତାହେଲେ ମଧ୍ୟ ବିଭିନ୍ନ ପୋକ ଏବଂ ରୋଗକୁ ଆପଣ ଗଛକୁ ତା ଦାଉରୁ ରକ୍ଷା କରିପାରିବେ। ତା ସହିତ ଯଦି ଆପଣ ଦେଖୁଛନ୍ତି କି ଆପଣ ନିମ୍ବ ତେଲ ଏବଂ ସ୍ପିନୋସାଇଡ଼ ବ୍ୟବହାର କଲା ପରେ ମଧ୍ୟ ହଠାତ୍ ଯେ କୌଣସି ବି କାରଣରୁ ସେଠାରେ ଏଇ ଶୋଷକ କୀଟ ଯେମିତି ଯେଉଁ ପୋକ କିମ୍ବା ଥ୍ରିପ୍ସ ଭଳି ପୋକ ଲାଗୁଛନ୍ତି, ତାହେଲେ ଆପଣ ଇମିଡ଼ା କ୍ଲୋପ୍ରିଟ୍ 2 ml ଗୋଟେ ଲିଟର ପିଛା ପାଣିରେ ମିଶାଇ ତାକୁ ମଧ୍ୟ ପତ୍ରରେ ସିଞ୍ଚନ କରିପାରିବେ।
1: ତାର୍ପରେ ଦିଦି ଆଉ ଗୋଟେ କଥା ରହିଲା ଯେ ଆମେ ଅମଲ କଥା ଗୋଟେ ଅଛି, ତ ଫୁଲ୍ ଆମେ ଯେନ୍ ଫୁଟିବା ତାହାକେ କେନ୍ ସମୟରେ ଆମେ ତୁଲିଲେ ଏଇଟା ବନେର ରହିବା, ସେ ବାବଦେ ଟିକେ କହିଦିଅନ୍। ଆଉ ଗୋଟେ ତାର ସାଙ୍ଗେ ସାଙ୍ଗେ ଆର୍ ଟିକେ ବୁଝେଇଦେବେ ଯେ ସେ ତୁଲା ଫୁଲ୍କେ ଆମେ କେନ୍ତା କରି ଠିକ୍ ହିସାବରେ ରଖିପାର୍ମା।
0: ଆଜ୍ଞା, ଯେମିତି ଆପଣଙ୍କର ମୁଁ କହିଲି ଏଇଟା ସେବତୀ ଜାତୀୟ ଫୁଲ ମଧ୍ୟରେ ଗୋଟେ ଆସୁଛି, ତେଣୁ 2 ପ୍ରକାରର ଆମେ ଚାଇନା ଆଷ୍ଟ୍ର ଫୁଲଟିକୁ ଅମଳ କରିପାରିବା। ଗୋଟିଏ ହେଉଛି ଖୋଲା ଫୁଲ ଭାବରେ ବା ଝରା ଫୁଲ ବା ଖୋଲା ଫୁଲ କୁହାଯାଏ, ଆଉ ଗୋଟେ ହେଉଛି କଟ୍ ଫ୍ଲାୱାର। ଯେଉଁ କଟ୍ ଫ୍ଲାୱାର ମାନେ ହେଉଛି ଆପଣଙ୍କର ଫୁଲ ସହିତ ଲମ୍ବା ଡେମ୍ଫଟିଏ ଥିବ, ତାକୁ ଆମେ ବିଭିନ୍ନ ପ୍ରକାରର ଫୁଲ ସଜାସଜାଣିରେ କିମ୍ବା ଆପଣଙ୍କର ଅନ୍ୟାନ୍ୟ ଭ୍ୟାସ୍ ଡେକୋରେସନ୍ ବୋଲି କୁହାଯାଏ କିମ୍ବା ବୁକେ ପ୍ରିପାରେସନ୍ରେ ତାକୁ ବୁକେ ତିଆରି କରନ୍ତି, ଫୁଲତାଟା ତିଆରି କରନ୍ତି, ସେଥିରେ ବ୍ୟବହାର କରିପାରିବେ। ଆଉ ଯେଉଁ ଖୋଲା ଫୁଲ ବା ଝରା ଫୁଲ କୁହାହେଉଛି ସେଇଟା ଆପଣ ବିନା ଡେମ୍ଫ ସହିତ ତାକୁ ଅମଳ କରିବେ। ତେଣୁ ଦେଖିବେ ଗଛରେ କିମ୍ବା ପୁରା ଜମିରେ ଯେତେବେଳେ 50 ଭାଗରୁ ଅଧିକ କଢ଼ଗୁଡ଼ିକ ଫୁଟି ଆସିଥିବ ଆପଣ ସେହି ସମୟରେ ଏହି ଫୁଲଟିକୁ ଅମଳ କରିବା ଆରମ୍ଭ କରିବେ। ଆପଣଙ୍କର ଯେଉଁ ଝରା ଫୁଲ ପାଇଁ ସମ୍ପୂର୍ଣ୍ଣ ଭାବରେ ଫୁଟିଥିବା ଫୁଲଗୁଡ଼ିକୁ ଆପଣ ବିନା ଡେମ୍ଫ ସହିତ ତୋଳିବେ, ଏବଂ ଯେଉଁ ଡେମ୍ଫ ସହିତ ତୋଳିବା ପାଇଁ ଥିଲେ ଆପଣ 50 ଭାଗ ଫୁଟିଥିବା ଗଛର ଫୁଲଗୁଡ଼ିକୁ ଆପଣ ଏକାଥରେ ଲମ୍ବା ଡେମ୍ଫ ଯାହାକି 25-30 cm ଲମ୍ବର ଡେମ୍ଫ ଥାଇ ବା ଡାଳ ଥାଇ ଆପଣ ତାକୁ ଅମଳ କରିବେ। ଆଉ ଅମଳ କରିବାର ସମୟ ହେଉଛି ସାଧାରଣତଃ ସକାଳ ବେଳା କରିବେ କିମ୍ବା 4:30-5:30 ମଧ୍ୟରେ ଅପରାହ୍ନ ସମୟରେ, ଏବଂ ସକାଳେ 7:30-8:30 ପର୍ଯ୍ୟନ୍ତ କିମ୍ବା 9:00 ପର୍ଯ୍ୟନ୍ତ ମଧ୍ୟ ଆପଣ ତାକୁ ଅମଳ କରିପାରିବେ। ସାଧାରଣତଃ ଦିନର ଥଣ୍ଡା ସମୟରେ ଆମେ ଫୁଲଗୁଡ଼ିକୁ ଅମଳ କଲେ ତାହା ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ।
1: ଦିଦି ଆଉ ଗୋଟେ ପ୍ରଶ୍ନ ଆମର ଚାଷୀଦାମଙ୍କର ମୂଳେ ଏବେ ଆସୁଥିବା ଯେ ଆମେ ଯେନ୍ ଚାଇନା ଆଷ୍ଟ୍ର ଫୁଲ୍ ଚାଷ ଯେତେବେଳେ କର୍ମା, ଖର୍ଚ୍ଚାପାତି କେତେ ହେବା ଆର ଇନେ ଆମକେ ଲାଭ ଖଣ୍ଡକ କେତେ ମିଳିବା, ସେ ବାବଦ ଖଣ୍ଡେ କହିଦେ।
0: ଆଜ୍ଞା, ଯେମିତି ମୁଁ କହିଲି ଆପଣ ବିହନ ଆଣିବେ, ବିହନ କିଣିକି ଆଣିବେ, ବିହନ ଖର୍ଚ୍ଚ ଗୋଟେ ରହୁଛି, ତା ସହିତ ଚାରା ପ୍ରସ୍ତୁତି ସମୟରେ ଆପଣଙ୍କର ତାର ମଧ୍ୟ ଖର୍ଚ୍ଚ ରହୁଛି, ଆପଣ ତାକୁ ରକ୍ଷଣାବେକ୍ଷଣ କରିବେ, ଜମି ପ୍ରସ୍ତୁତି କରିବେ, ତାର ମଧ୍ୟ କିଛି ଖର୍ଚ୍ଚ ରହୁଛି, ତା ସହିତ ଖତ ଏବଂ ସାର ୟାର ମଧ୍ୟ କିଛି ଖର୍ଚ୍ଚଟେ ରହୁଛି, ତା ସହିତ ଜଳ ସେଚନ କରିବାର ମଧ୍ୟ ଆପଣଙ୍କର ଯେମିତି ଇଲେକ୍ଟ୍ରିସିଟି ବି ଲାଗୁଛି ସେଥିରେ ପମ୍ପ ଚଳାଇବେ ତା ପାଇଁ ମଧ୍ୟ ଖର୍ଚ୍ଚ କିଛି ରହୁଛି, କିଛି ଆପଣଙ୍କର ଶ୍ରମ ନିଯୁକ୍ତି

0: ନିଯୁକ୍ତି କରିବେ, ତା ପାଇଁ ମଧ୍ୟ କିଛି ଆପଣଙ୍କର ଖର୍ଚ୍ଚ ରହୁଛି, ଏବଂ ଶେଷରେ ରୋଗ ପୋକ ପରିଚାଳନା, ତାପରେ ଫୁଲ ତୋଳା ଏବଂ ପ୍ୟାକିଂ, ଏଇଗୁଡ଼ିକ ଉପରେ ଆମର ଖର୍ଚ୍ଚ ସାଧାରଣତଃ ହୋଇଥାଏ। ତେଣୁ ପାଖାପାଖି ଆପଣଙ୍କର ହେକ୍ଟର ପିଛା 30,000-45,000 ପର୍ଯ୍ୟନ୍ତ ଖର୍ଚ୍ଚ ଆସିଥାଏ। ତାକୁ ଯଦି ଆପଣ ବାଦ ଦେଇଦେଇ ଅଧିକ ଆପଣଙ୍କର ଯେମିତି କିଛି କୀଟପୋକ ଲାଗିଲା, ତେଣୁ ଆପଣ ଅଧିକ ତାକୁ ରକ୍ଷଣାବେକ୍ଷଣ କଲେ, ସେଥିରେ ଆଉ 2,000-3,000 ଟଙ୍କା ଯଦି ମିଶାଇଦେବେ, ତାହେଲେ 50,000 ପର୍ଯ୍ୟନ୍ତ ଆପଣଙ୍କର ହେକ୍ଟର ପିଛା ଖର୍ଚ୍ଚ ହୋଇଥାଏ। ତେଣୁ ଆପଣଙ୍କର ବଜାର ଚାହିଦା ଅନୁସାରେ ଫୁଲକୁ ଆପଣ ବିକ୍ରି କରିବେ। ପ୍ରଥମେ ଦେଖିବେ ଆମର ବଜାରର ଚାହିଦା କେତେ ରହୁଛି। ସାଧାରଣତଃ ଚାଇନା ଆଷ୍ଟର ଯେଉଁ ଖୋଲା ଫୁଲଟି କେଜିକୁ 30 ଟଙ୍କା ହିସାବରେ, ଏବଂ କଟ୍ ଫ୍ଲାୱାର ଯେଉଁ ଡେମ୍ଫ ସହିତ କହିଲି, ଡାଳ ସହିତ, ତାହା ଗୋଟେ ବଞ୍ଚ କହିବାକୁ ଗଲେ ଗୋଟେ ତୋଡ଼ାରେ ଆମର 25-30 ଫୁଲ ରହିଥାଏ, ଯାହାକି ଆପଣଙ୍କୁ 70-80 ଟଙ୍କା ମଧ୍ୟ ପଡ଼ିଥାଏ। ତେଣୁ ସେହି ହିସାବରେ ଆପଣ ପାଖାପାଖି ଯଦି ହିସାବ କରିବେ, ହେକ୍ଟର ପିଛା ଆମେ 12-15 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଫୁଲ ଆମେ ଅମଳ କରିଥାଉ। ତେଣୁ ଯଦି କ୍ୱିଣ୍ଟାଲ ହିସାବ କରିବାକୁ ଯିବେ, ତାହେଲେ ଆପଣ ପାଖାପାଖି ଆପଣଙ୍କର 70,000-80,000 ଟଙ୍କା ଆପଣ ବିକ୍ରି କରି ଆପଣ ପାଇପାରିବେ। ତାହା ନିର୍ଭର କରେ ବଜାର ଦର ଉପରେ। ତେଣୁ ଆପଣ ଯଦି ତାକୁ ଖର୍ଚ୍ଚରୁ ଆପଣଙ୍କର ଯଦି କେତେ ବିକ୍ରି କରିଛନ୍ତି ସେଇ ଆମାଉଣ୍ଟକୁ ଯଦି ଆପଣ ଭାଗ କରିଦେବେ, ତାହେଲେ ଆପଣ ପାଖାପାଖି 25-30,000 ପର୍ଯ୍ୟନ୍ତ ଲାଭ ପାଇପାରିବେ।
1: ଯାହା ହଉ ଦିଦି, ଆଜି ଆପଣ ଆମର ବୈଠକକୁ ଆସିଲେ, ଆର୍ ବ୍ୟବସାୟ ଭିତ୍ତିରେ ଚାଇନା ଆଷ୍ଟର ଫୁଲ ଚାଷ ଆମେ କେମିତି କରି କର୍ମା, ହେ ବାବଦେ ସୁନ୍ଦର କରି ଆମର ଚାଷୀ ଦ୍ୱାରା ମା ବହିନୀମାନଙ୍କୁ ଆପଣ ବୁଝାଲେ। ଆମର ବୈଠକ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଦିଦି,
0: ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୁହାର
2: ବାବୁରେ, ଯେନ୍ତା ହିପା ସେ ଆମର ବିଶେଷଜ୍ଞା ଦିଦି କହିଲେ ସବୁ କଥା ଜାଣିଗଲି
1: ହେଲା।
2: ଅନୁଷ୍ଠାନ ତରଫରୁ, ତୋର ମୋର ତରଫରୁ, ଆର ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍, ତାଙ୍କର ତରଫରୁ ଯଦି ଆମେ ଧନ୍ୟବାଦ ଗୁଟେ ଦେମା ବେଲେ ବନେ ହେବା ବାବୁ,
1: ବନେ ହେବା।
2: ମାତ୍ର କାଁ କରୁ ବାବୁ, ଏବେ ସମୟ ହେଇଗଲା ନା, ବୈଠକ କେ ଶେଷ କରିବାକୁ
1: ପଡ଼ବା।
2: ତ ବୈଠକ ଶେଷ କରିବାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭଉଣୀ ମାନଙ୍କେ ମୁଇଁ ଯୁଗେ ଦଦା
1: ଆର ମକାର ଦଦାର
2: ଜୁହାର।

ଶେଷ ହେଲା ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ ଅଭିଜିତଙ୍କ କଣ୍ଠରେ କିଛି ଗଜଲ। ସଙ୍ଗୀତ ସପ୍ତର୍ଷି ଅଭିଜିତ। ପ୍ରଥମ ଗୀତଟିକୁ ରଚନା କରିଛନ୍ତି ନୁସରତ ବଦ୍ର।

ଆପଣ ଶୁଣୁଛନ୍ତି ଅଭିଜିତଙ୍କ କଣ୍ଠରେ ଗଜଲ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ଶୁଣନ୍ତୁ ସୁବ୍ରତଙ୍କ ରଚନାରୁ।

ଗୀତ ଗଜଲ କ୍ରମରେ ଶୁଣୁଥିଲେ ଅଭିଜିତଙ୍କ କଣ୍ଠରେ କିଛି ଗଜଲ। ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପରିବେଷଣ କରିଛନ୍ତି ପୂର୍ଣ୍ଣିମାନନ୍ଦ। ପ୍ରଥମ ଗୀତ ଅନୁଭଲ ବିଭାରଙ୍କ ରଚନାରୁ।

ଆପଣ ଶୁଣୁଛନ୍ତି ପୂର୍ଣ୍ଣିମା ନନ୍ଦଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ରଚନା କରିଛନ୍ତି ଅରକ୍ଷିତ ଢାକ ଧରୁଆ।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ, ପରିବେଷଣ କରିଥିଲେ ପୂର୍ଣ୍ଣିମା ନନ୍ଦ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଦେଖରେ ନା କୌଣସି ପ୍ରକାରେ ଅଧଘଣ୍ଟା ଭିତରେ ନର୍ସିଂ ହୋମକୁ ନେଇଯିବାକୁ ହେବ, ଡେରି କଲେ ଅସୁବିଧା। ମିସେସ୍ ଦାସଙ୍କର ଏକ୍ୟୁଟ୍ ପେନ୍ ଆରମ୍ଭ ହେଲାଣି। କ'ଣ ହେଲା, ଆମ୍ବୁଲାନ୍ସ ସେ ଯାଏ ଆସିଲାନି?
1: ନହେଲେ ଆମ କାର୍ରେ ନେଇଯିବା କି ସାର୍?
0: ନାଇଁ ନାଇଁ, କମ୍ଫର୍ଟେବୁଲ ହେବନି।
1: ତାହେଲେ
0: ତମେ ବ୍ୟସ୍ତ ହୁଅନି, ମୁଁ ତ ଅଛି। ହ୍ୟାଲୋ, କିଏ ରବି? କ'ଣ ହେଲା, ଏ ଯାଏ ଆମ୍ବୁଲାନ୍ସ ଆସିଲାନି? କ'ଣ ହେଲା, ବାହାରି ଗଲାଣି? 5 ମିନିଟ୍ ହେଲା। ଆଚ୍ଛା ଆଚ୍ଛା, ଆଉ ଶୁଣ, ମ୍ୟାଡ଼ାମଙ୍କୁ କୁହ 1 ନମ୍ବର କେବିନ୍ରେ ସବୁ ବନ୍ଦୋବସ୍ତ କରିଥିବେ। ଡେଲିଭରି କେସ୍, VIP ପେସେଣ୍ଟ, ବୁଝିଲ? ହଉ, ଆମ୍ବୁଲାନ୍ସ ବାହାରି ଗଲ, କେଉଁଠି ଟ୍ରାଫିକ୍ ଜାମ୍ ଥିବ, ତମେ ଯାଇ ମିସେସ୍ ଦାସଙ୍କ ପାଖରେ ଥାଅ, ବୁଝିଲ? ହଁ, ଦାସ ବାବୁଙ୍କୁ ଖବର ଦେଇଦେବା ଉଚିତ ହବ। ଆଚ୍ଛା, ସେ କେଉଁଠି ଥିବେ?
1: କାଲି ସକାଳୁ ନ୍ୟୁୟର୍କ ଯାଇଛନ୍ତି। ସ୍ପେସ୍ ସାଇଣ୍ଟିଷ୍ଟମାନଙ୍କର ଆଜି ଗ୍ଲୋବାଲ୍ କନ୍ଫରେନ୍ସ ଚାଲିଥିବ। ଡକ୍ଟର ଏଣ୍ଟୋନି ବି ଯାଇଛନ୍ତି। ନାନି ବି ଯିବା କଥା, ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ ଭାବରେ। ହେଲେ ଏଇ ଅବସ୍ଥାରେ
0: ସେଲୁଲାର ଫୋନ୍ଟା ଦେଲ, ଆଉ ନମ୍ବରଟା ବି କୁହ, ମୁଁ ଡାଏଲ୍ କରୁଛି।
1: ଏଇ ନିଅନ୍ତୁ ସାର୍।
0: ରଞ୍ଜନ ଦାସ, ନାଇଁ ରଞ୍ଜନ ଦାସ, ଆର୍ ଆର୍ ଆର୍ ଆର୍, ରାଇଟ୍, ମିଳିଗଲା। ଆମ୍ ଆଇ ସ୍ପିକିଂ ଟୁ ମିଷ୍ଟର ଦାସ? ହଁ, ମିଷ୍ଟର ଦାସ, ମୁଁ ଡାକ୍ତର ଚୌଧୁରୀ କହୁଛି ଇଣ୍ଡିଆରୁ।

0: ହଁ ହଁ ଦେଖନ୍ତୁ, ମିସେସ୍ ଦାସଙ୍କ ଅବସ୍ଥା ଭଲ ନାହିଁ, ମୋର ନର୍ସିଂ ହୋମ୍ରେ ଆଡ଼ମିଟ୍ କରାଇ ଦେଉଛି। ହଁ ହଁ, ଆପଣ ଯଥାସମ୍ଭବ ଶୀଘ୍ର ଆସିଯାଆନ୍ତୁ। କ'ଣ କହିଲେ, କାଲି ଆଫ୍ଟରନୁନ୍ ସୁଦ୍ଧା ପହଞ୍ଚୁଛନ୍ତି, ରାଇଟ୍? ହଁ ହଁ, ଡେଲିଭରି ହେଲା ପରେ ଫୋନ୍ କରିବି। ନାଇଁ ନାଇଁ, ସେମିତି କିଛି କମ୍ପ୍ଲିକେସନ୍ସ ନାହିଁ। ହଉ, ଓକେ, ବାଏ। ରିନା, ଏଇ ଆମ୍ବୁଲାନ୍ସ ଆସିଗଲା, ରେଡ଼ି ହେଇଯା, ଅତି ଦରକାରୀ ଯାହା ପ୍ୟାକ୍ଅପ୍ କର, ଆଉ ଯଦି କାହାକୁ କିଛି ଖବର ଦେବାର ଅଛି ତମେ ଫୋନ୍ କରିଦିଅ, ବୁଝିଲ?
1: ଏବେ ବେଶୀ କାହାକୁ ନ କହିବା ହିଁ ଠିକ୍ ହବ ବୋଲି ଭାବୁଛି। ଅଯଥାରେ ଆସି ଭିଡ଼ ଜମେଇବେ, କେବଳ ବାପାଙ୍କୁ ଖବରଟା ଦେଇଦିଏ, ନରେନ୍ ବି ଆସିଗଲେ ସୁବିଧା ହୁଅନ୍ତା।
0: ଠିକ୍ ଅଛି, ଶୀଘ୍ର ବାହାରି ପଡ଼, ହରିଅପ୍।

0: ବୁଝିଲ ନରେନ, ଏ ନର୍ସିଂ ହୋମ୍‌ଟା କଲା ଦିନଠୁ ତମ ଭାଉଜକୁ ଆଉ ମୋତେ ଏତେ ବ୍ୟସ୍ତ ରହିବାକୁ ପଡ଼ୁଛି ଯେ ଘର କ'ଣ ଆମେ ଭୁଲିଗଲୁଣି। ପିଲା ଦୁଇଟା ତ ବାହାରେ ପଡ଼ିଲେ, ଆମେ ବୁଢ଼ା ବୁଢ଼ୀ ଦୁଇ ଜଣ ଯାକ ଦିନ ରାତି ଏଇଠି ପଡ଼ିଛୁ, ଆଉ ଘର ଆଉ କ'ଣ? ଏଇଟା ହିଁ ଘର, ଏଇଟା ହିଁ ମନ୍ଦିର। ବରଂ ସରକାରୀ ଚାକିରିରେ ଥିଲାବେଳେ କିଛିଟା ଫ୍ରି ଟାଇମ୍ ମିଳୁଥିଲା, ମିସେସଙ୍କ ଉପରେ ବେଶୀ ପ୍ରେସର। ଆଉ ଜଣେ ଗାଇନେକୋଲୋଜିଷ୍ଟ ପାର୍ଟ ଟାଇମ୍ ରଖିବା ପାଇଁ ମୁଁ ଯେତେ କହିଲେ ବି ସେ ରାଜି ନୁହନ୍ତି। ନିଜ ଛଡ଼ା ଆଉ କୌଣସି ଡାକ୍ତରଙ୍କୁ ସେ ବିଶ୍ୱାସ କରୁନାହାନ୍ତି, ଏମିତିକି ମୋତେ ବି। କଣରେ ନା, ତମେ ବହୁତ ଚିନ୍ତିତ ଜଣାପଡ଼ୁଛ, ଏତେ ବ୍ୟସ୍ତ କାହିଁକି ହଉଛ? ଆରେ ସବୁ ଠିକ୍ ଠିକ୍ ହବ, ବୁଝିଲ? ତମ ନାନୀଙ୍କୁ ସୋନୋଗ୍ରାଫି ଟେଷ୍ଟଟା କରିଦେବା ପାଇଁ କେତେ ଥର ମୁଁ କହିଛି, ହେଲେ ସେ ମାନିଲେନି। କମ୍ ସେ କମ୍ ଏତେଟା ଟେନସନ୍ ତ ନଥାନ୍ତା।
1: କିଏ ବୁଝେଇବ ତାକୁ, ସିଏ ଭାରି ଜିତଖୋର।
2: ରୀନା, ମ୍ୟାଡମ୍ ବି ଏତେ ବଡ଼ ସାଇଣ୍ଟିଷ୍ଟ, ତଥାପି ସେ ପୁରୁଣା ଖ୍ୟାଲ କେବେ ଛାଡ଼ିଲେନି। ଏପଟେ ଯାଇ କେତେ ଥର ସ୍ପେସ୍ ଟୁର୍ କରି ଆସିଲେଣି, ଅଥଚ ସୋନୋଗ୍ରାଫି ଟେଷ୍ଟରେ ଅଲ୍ଟ୍ରାସୋନିକ୍ ସାଉଣ୍ଡର କୁପ୍ରଭାବ କୁଆଡ଼େ ସନ୍ତାନର ମସ୍ତିଷ୍କ ଉପରେ ପଡ଼ିବ ବୋଲି ତାଙ୍କର ଅନ୍ଧବିଶ୍ୱାସ।
0: ଚାହିଁଥିଲେ ପୁଅ ହବ ନା ଝିଅ ହବ, ସେଇଟା ବି ଆଗରୁ ଜଣା ପଡ଼ିଯାଇଥାନ୍ତା।
1: ତାର ପରା ସେଇ ଜିତ, ପୁଅ ହେଉ ବା ଝିଅ ହେଉ, ଆଗରୁ ଜାଣିବାର ତାର ଇଚ୍ଛା ନାହିଁ, ଯାହା ହେଲେ ବି ସେ ଖୁସି। ହେଇ, ବାପା ପହଞ୍ଚିଲେଣି।
0: ଆସନ୍ତୁ ଆସନ୍ତୁ ଗଗନ ବାବୁ, ନମସ୍କାର।
3: ନମସ୍କାର। ମାରିନା, ମୀନା କେମିତି ଅଛି? ମୁଁ ତ ଖବର ପାଇବା କ୍ଷଣି ଧାଇଁ ଆସିଛି, ତୋ ମା ବି ଭାରି ବ୍ୟସ୍ତ।
1: କିଛି ନାହିଁ, ସବୁ ଠିକ୍ ଅଛି। ବାପା, ଇଏ ହେଲେ ନରେନ, ମୋ ବନ୍ଧୁ, ଆଉ ଜୟଙ୍କର ଜୁନିୟର, ସ୍ପେସ୍ ସାଇଣ୍ଟିଷ୍ଟ।
3: ହ୍ୟାଲୋ।
1: ଆଉ ଇଏ ହେଲେ
3: ଡାକ୍ତର ଚୌଧୁରୀ, ସର୍ଜରୀ ସ୍ପେସିଆଲିଷ୍ଟ, ଏଇଆ କହିବୁ ତ? ଆରେ ମା, ଡାକ୍ତର ଚୌଧୁରୀଙ୍କୁ କିଏ ନ ଜାଣେ, ତମମାନଙ୍କ ଭାଗ୍ୟ ଭଲ ବୋଲି ତାଙ୍କ ଭଳିଆ ଫ୍ୟାମିଲି ଫ୍ରେଣ୍ଡଟାଏ ପାଇଛ। ଡକ୍ଟର ଚୌଧୁରୀ, ମୀନା କେମିତି ଅଛି, ତାକୁ ଟିକେ ଦେଖା କରିହେବ କି?
0: ହଁ, ଏକ ନମ୍ବର କ୍ୟାବିନରେ ସିଏ ଅଛନ୍ତି, ତାଙ୍କ ପାଖରେ ମ୍ୟାଡ଼ାମ ମାନେ ମିସେସ୍ ଚୌଧୁରୀ ଆଉ ଜଣେ ନର୍ସ ବି ଅଛନ୍ତି, ହେଲେ ମିସେସ୍ ଭାରି ଷ୍ଟ୍ରିକ୍ଟ, ଏବେ ଭିତରକୁ କାହାକୁ ଛାଡ଼ିବିନି। ଚାଲନ୍ତୁ ତଥାପି ବୁଝିବା ସିଚୁଏସନ୍ଟା କ'ଣ।
2: ହେଇ ତ ମ୍ୟାଡ଼ାମ ଏପଟେ ଆସୁଛନ୍ତି।
0: କ'ଣ ମିନତୀ, ପେସେଣ୍ଟର ଅବସ୍ଥା କେମିତି?
4: ମୀନା ତ ସି ଇଜ୍ ଅଲ୍ ରାଇଟ୍, ଏଭ୍ରିଥିଙ୍ଗ୍ ଇଜ୍ ନର୍ମାଲ୍।
0: ଇଏ ହେଲେ ଗଗନ ବାବୁ, ମୀନାର ଫାଦର।
4: ନମସ୍କାର।
3: ନମସ୍କାର।
4: ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଚେଷ୍ଟା କରୁଛୁ ସବୁ ଯେମିତି ସୁରୁଖୁରୁରେ ହେବ। ମୀନା ଜଣେ ଏତେ ବଡ଼ ସ୍ପେସ୍ ସାଇଣ୍ଟିଷ୍ଟ, ଏ ଦେଶର ଗର୍ବ, ତାଙ୍କ ପ୍ରତି ଆମର ବି ତ କର୍ତ୍ତବ୍ୟ ରହିଛି।
0: ଭାଗ୍ୟ ଭଲ, ସରକାରୀ କଳ ବା ପ୍ରେସ୍ ବାଲା ଖବର ପାଇନାହାନ୍ତି, ନହେଲେ ଏବେ ଘନ ଘନ ଫୋନ୍ ଆସୁଥାନ୍ତା। ମୀନା ଭଳି ଜଣେ ଭିଆଇପି ପେସେଣ୍ଟ ପାଇ ଆମ ନର୍ସିଂ ହୋମ୍ ବି ଆଜି ଧନ୍ୟ।
3: କି କଥା କହୁଛନ୍ତି ଆପଣ!
2: ଆଚ୍ଛା ରୀନା, ୟାପରେ ନାନୀଙ୍କର ସ୍ପେସ୍ ରିସର୍ଚ୍ଚ କାମ ହେବ କ'ଣ, ତମେ ଏ ବିଷୟରେ କେବେ ଚିନ୍ତା କରିଛ? ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ, ତାଙ୍କଠାରୁ ଦେଶ ଆହୁରି କେତେ କ'ଣ ଆଶା ରଖିଛି, ଅନ୍ୟ ସ୍ତ୍ରୀମାନଙ୍କ ଭଳି ଘର ଜଞ୍ଜଳରେ ଘାଣ୍ଟି ହୋଇ
1: କିଏ କହିବ? ମିଷ୍ଟର ରଞ୍ଜନ ମହାକାଶ ଯାତ୍ରୀ, ଆଉ ମିସେସ୍ ମୀନା ବି ମହାକାଶ ଯାତ୍ରୀ, ସେଇଥିରୁ ପ୍ରେମ।

0: ଆକାଶରୁ ପ୍ରେମାକାଶ ହେଲେ ବିବାହ ପୂର୍ବରୁ ତ ନିଜ କ୍ୟାରିୟର କଥା ବି କିଛି ଚିନ୍ତା କରିବା କଥା। ଦେଖ ଏମାନଙ୍କର ପୁରା ଗ୍ରୁପଟା ନ୍ୟୁୟର୍କରେ, ଅଥଚ ମିସେସ୍ ଦାସ ପଡ଼ିଛନ୍ତି ଏଇ ନର୍ସିଂ ହୋମ୍ରେ।
1: ସେଇଟା ଯାହା ହଉ, କଥାଟା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସନ୍ତାନ ସନ୍ତତି ହେଲା ପରେ ଆଉ ରିସର୍ଚ୍ଚ କାମ ପାଇଁ ସମୟ ମିଳିବା ମୁସ୍କିଲ।
2: ତମେମାନେ ଅଯଥାରେ ଚିନ୍ତା କରୁଛ, ସବୁ ଠିକ୍ ଚାଲିଛି। ଓଡ଼ିଆ ଘର ଝିଅ ଆଉ କେତେ ଦିନ ଆକାଶରେ ଗୁରୁଥିବ, କ'ଣଟା ଅଛି ସେଇ ଆକାଶରେ ଯେ? ଆରେ କଥା କ'ଣ, ମ୍ୟାଡ଼ାମ କେବିନ୍ରୁ ଧାଇଁ ଆସୁଛନ୍ତି।

0: ଓଡ଼ିଆ ଘର ଝିଅ, ଆଉ କେତେ ଦିନ ଆକାଶରେ ଘୁରୁଥିବ? କ'ଣଟା ଅଛି ସେଇ ଆକାଶରେ ଯେ? ଆରେ କଥା କ'ଣ? ମ୍ୟାଡାମ କେବିନ୍ରୁ ଧାଇଁ ଆସୁଛନ୍ତି।
1: ଆପଣମାନେ କେହି ଭିତରକୁ ଯାଆନ୍ତୁ ନାହିଁ, ମୋର ଅନୁରୋଧ, ଆପଣମାନେ କେହି ଭିତରକୁ ଯାଆନ୍ତୁ ନାହିଁ, ପ୍ଲିଜ।
0: ମୀନା କେମିତି ଅଛି? କ'ଣ ହେଇଛି? ଆପଣ ଏତେ ଟେନସନରେ କାହିଁକି ଅଛନ୍ତି?
1: ଓହୋ,
0: ମା ଛୁଆ ଭଲ ଅଛନ୍ତି ତ? କିଛି କହୁନାହାନ୍ତି କାହିଁକି?
1: ଓହ, ମୋର ଏବେ କିଛି କହିବାର ନାହିଁ, ନର୍ସ ସେନ୍ସଲେସ୍ ହେଇ ପଡ଼ିଛି। ଏ ରବି, ରବି ଷ୍ଟ୍ରେଚର ଆଣ ଜଲ୍ଦି, ମାୟା ସେନ୍ସଲେସ୍।
2: ଡେଲିଭରି ଅଥଚ ମାୟା ସେନ୍ସଲେସ୍? ଡେଲିଭରି ପେସେଣ୍ଟର ଅଥଚ ନର୍ସ ସେନ୍ସଲେସ୍, ହେଇଛି କ'ଣ? ମିନତି, ମିନତି କ'ଣ ହେଇଛି? ଆରେ କିଛି ଖୋଲି କହୁନ କାହିଁକି?
1: ଓହୋ, ପ୍ଲିଜ୍।
2: କିଛି ଅସୁବିଧା ହେଇଛି କି?
3: ମିନା, ମିନା ଠିକ୍ ଅଛି ତ?
1: ମିସେସ୍ ଦାସ ଠିକ୍ ଅଛନ୍ତି, ଡିସେନ୍ସିଟାଇଜର୍ ଦିଆହେଇଛି।
3: ଆଉ ଛୁଆଟା?
1: ଛୁଆଟା ମୁଁ ସ୍ୱପ୍ନ ଦେଖିଲା ପରି ଲାଗୁଛି, ଏଇଟା ସ୍ୱପ୍ନ ନୁହେଁ ତ?
2: ମିନତି, କ'ଣ ହେଇଛି ତମର କହିଲ? କିଛି ବୁଝି ହଉନି, ତମେ ଏମିତି ବ୍ୟସ୍ତ ହେବାର ତ ମୁଁ କେବେ ଦେଖିନି। ଆରେ ଛୁଆଟାର କିଛି ହେଇଛି କି? ଛୁଆ ବଞ୍ଚିଛି ତ?
1: ମୃତ ହେଇଥିଲେ ତ ଭଲ ହେଇଥାନ୍ତା, ହେଲେ ସେ ବଞ୍ଚିଛି।
2: ଯାଇ ଦେଖେ କ'ଣ ହେଇଛି।
1: ପ୍ଲିଜ୍, ତମେ ଏକା ଯାଅ, ଆଉ କାହାକୁ ଭିତରକୁ ନିଅନି।
2: ଅଲରାଇଟ୍।
0: କାଇଁ, କ'ଣ ହେଇଛି ମୋ ମିନାକୁ? ରୀନା, ଗଲୁ ମା ଘରୁ ଦେଖି ଆସିବ?
2: ନାଇଁ, ଏବେ କେହି ଆସନି। ମ୍ୟାଡ଼ାମ ମନା କରୁଛନ୍ତି, ଯେତେବେଳେ ନିଶ୍ଚୟ କିଛି କାରଣ ଥିବ। ମୁଁ ନିଜେ ଦେଖି ଆସୁଛି।
4: ଏମିତି କେମିତି ହେଲା ବିନତି? ସଚ୍ ଆନ୍ ଆବ୍ନର୍ମାଲ୍ ଚାଇଲ୍ଡ। ଆମ ନର୍ସିଂ ହୋମ୍ ବୋଲି ନୁହେଁ, ସାରା ଦେଶରେ ଏମିତି କେସ୍ ଏଇଟା ହେଉଛି ପ୍ରଥମ। ମିସେସ୍ ଦାସ ଦେଖିନାହାନ୍ତି ତ?
1: ଡେଲିଭରି ପରେ ପରେ ସିଏ ଅଚେତ ଅଛନ୍ତି, ପରିସ୍ଥିତି ଦୃଷ୍ଟିରୁ ତାଙ୍କୁ ଡିସେନ୍ସିଟାଇଜର୍ ଇଞ୍ଜେକ୍ସନ୍ ଦେଇଦେଇଛି, ଆହୁରି ଘଣ୍ଟା ଯାଏ ତାଙ୍କର ସେନ୍ସ ଆସିବନି।
4: ଡୋଷ୍ଟା ପଢ଼ିଦିଅ, ଅଣ୍ଟିଲ୍ ଆଣ୍ଡ୍ ଅନ୍ଲେସ୍ ମିଷ୍ଟର ଦାସ ଇଜ୍ କମିଂ, ତାଙ୍କୁ ନିଦରୁ ଉଠେଇବନି। କ'ଣ ବୁଝିଲ ନା? ଛୁଆଟାକୁ ଦେଖିଦେଲେ ସି ମେ ବି ସକ୍ଡ। ମିଷ୍ଟର ଦାସ ଆସିଲା ପରେ ଯାହା ଡିସାଇଡ୍ କରିବେ।
1: ଅଲରାଇଟ୍।
0: କ'ଣ ହେଇଛି, କ'ଣ ହେଇଛି ମୋତେ କହୁନାହାନ୍ତି କାହିଁକି? ଦେଖନ୍ତୁ, ନହେଲେ ମୁଁ ଜବରଦସ୍ତ ଭିତରକୁ ଯିବା ପାଇଁ ବାଧ୍ୟ ହେବି।
2: ରୀନା, ରୀନା, ତମେ ବାପାଙ୍କୁ ସମ୍ଭାଳ। ନରେନ୍,
5: ୟେସ୍ ସାର୍,
2: ତମେ ମୋ ସହିତ ଭିତରକୁ ଆସ।
5: ହଁ ସାର୍, ଚାଲ।
3: ବାପା, ତମେ ଯାଅନି, ନରେନ୍ ତ ଯାଇଛନ୍ତି, ଆସିଲେ ସବୁ ଜଣା ପଡ଼ିଯିବ।
5: ରୀନା, ରୀନା, ଗଜବ ହେଇଗଲ ରୀନା, ତମେ ତମେ ଦେଖିପାରିବନି, ସେନ୍ସଲେସ୍ ହେଇଯିବ। ଏ ତ ମଣିଷ ଛୁଆ ନୁହେଁ, ଏକ ବିଚିତ୍ର ଜୀବ କୁହାଯାଇପାରେ। କି ରୂପ! ଆରେ ବାପରେ, କଳା ମଚ ମଚ, ଏତେ ବଡ଼ ବଡ଼ କାନ, ନାକ ନାହିଁ, ନାକ ଜାଗାରେ ଖାଲି ଖାଲି କଣାଟିଏ, କପାଳ ମଝିରେ ଏତେ ବଡ଼ ଆଖି ଗୋଟିଏ, ମୁଣ୍ଡ ଚନ୍ଦା, ହାତ ଗୋଡ଼ ଯାକ ଖାଲି ବାଳ, ଅବାଗିଆ ନେଫଡ଼ା ଦାନ୍ତ ସବୁ ଅଛି, ବୁଝିଲ? ସଦ୍ୟଜାତ ଶିଶୁର ଦାନ୍ତ କେବେ ଦେଖିଛ? ଇଏ ଇଏ ମଣିଷ ନୁହେଁ ରୀନା, ଅନ୍ୟ କେଉଁ ବିଚିତ୍ର ଜୀବ ଇଏ। ମୁଁ ଆଉ ଅଧିକ କ'ଣ ବର୍ଣ୍ଣନା କରିବି? ମୋ ଦେହ ସିଧେଇ ଉଠୁଛି।
3: ବଞ୍ଚିଛି ନା?
5: ହଁ, ବଞ୍ଚିଛି।
2: ପୁରୁଷ ଛୁଆ ରୀନା, ପୁଣି ବଞ୍ଚିଛି, ବିଚିତ୍ର ପ୍ରକାର ଶବ୍ଦ ସବୁ କରୁଛି। କ'ଣ କରାଯିବ ମୁଁ କିଛି ବୁଝିପାରୁନି। ସାଇନ୍ସ ଫିକ୍ସନ୍ ମାନଙ୍କରେ ପଢ଼ିଛି, ଏକ୍ସଟ୍ରା ଟେରେଷ୍ଟ୍ରିଆଲ୍ରୁ ଆସିଥିବା ଏଲାଇନ୍ ସବୁ ଏଇ ପ୍ରକାର ଦେଖାଯାଆନ୍ତି। ଏହାକୁ ମଣିଷ ନ କହି ବିଚିତ୍ର ଜୀବ ବା ବିଜି କହିବା ହିଁ ଠିକ୍ ହବ।
0: ହେଲେ ହେଲେ ଇଏ ଯେ ମିନାର ସନ୍ତାନ, ହେ ଭଗବାନ!
2: କ'ଣ ହେଲା ମିନତି?
1: ପିଲାଟାର
2: ପିଲା କୁହନି ମିନତି, ଇଏ ମଣିଷ ପିଲା ନୁହଁ, କୁହ ବିଜି, ବିଚିତ୍ର ଜୀବ।
1: ଯଦିଓ ମିସେସ୍ ଦାସ ସଚେତ ଅବସ୍ଥାରେ ଅଛନ୍ତି, ବିଜିର ତାଙ୍କ ପ୍ରତି ଆଚରଣରେ ହିଂସ୍ରତା ପରିଲକ୍ଷିତ ହେଉଛି।
2: ବିଜିକୁ ବି ଡିସେନ୍ସିଟାଇଜର୍ ଇଞ୍ଜେକ୍ସନ୍ ଦେଇଦିଅ, କମ୍ସେ କମ୍ ତାର ବିଚିତ୍ର ଚିତ୍କାର କିଛିକ୍ଷଣ ବନ୍ଦ ହଉ। ହଁ, ଆଉ ଏକ ଜରୁରୀ କଥା, ଏ ବିଷୟ ଯେତେ କମ୍ ଲୋକ ଜାଣିବେ ସେତେ ଭଲ। ପ୍ରଚାର ହେଇଗଲେ ଚିଡ଼ିଆଖାନା ଭଳିଆ ଏଇଠି ଦର୍ଶକ ଥାଇବେ, ପ୍ରେସ୍ ବାଲା, ପୋଲିସ ବାଲା, ମେଳା ସମ୍ଭାଳି ହବନି। ମୋ ମତରେ ବିଜୁକୁ ପଏଜନ୍ ଦେଇ ଶେଷ କରିଦେବା କଥା, ମୂଳୁ ମହିଲେ ଗଲା ସରି।
0: ନାଇଁ ନାଇଁ, ସେମିତି ହେଇପାରିବନି। ଆପଣ ଡାକ୍ତର ହେଇ ଏମିତି କଥା କହୁଛନ୍ତି?
1: ନା ନା, ଆପଣ ବ୍ୟସ୍ତ ହୁଅନ୍ତିନି, ସେମିତି ହବନି। ଆମେ ତ ଆମେ ପ୍ୟାରେଣ୍ଟସ୍ ଚାହିଁଲେ ବି ଜନ୍ମ ହେଲା ଛୁଆକୁ ମାରିପାରିବେନି। ତମର ମୁଣ୍ଡ ଖରାପ ହେଲାନି ନା କ'ଣ? ଯାହା ନିଷ୍ପତ୍ତି ନେବା କଥା ତାଙ୍କ ଘର ଲୋକ ନେବେ, ତମେ କାହିଁକି ଏମିତି ମନ୍ତବ୍ୟ ଦେଉଛ? ଜଣା ପଡ଼ିଗଲେ ଜେଲ୍ ହେଇଯିବ।

0: ବୁଝିଲ? ହଁ, ମିଷ୍ଟର ଦାସ ଆସିବା ଯାଏ ବିଜିକୁ ବି ଅଚେତ ଅବସ୍ଥାରେ ରଖାଯାଇପାରେ। ଚାଲ ସାହାଯ୍ୟ କରିବ, ମୋର ଏକ ସାହସ ହଉନି।
1: କ'ଣ ସବୁ ଘଟି ଯାଉଛି ନରେନ, କିଛି ବୁଝି ହେଉନି। ଆମ ସହ ଡ୍ରାମା କର ହେଉନି ତ?
2: ଡ୍ରାମା ନୁହେଁ ରିନା, ତମର ମୋ ଉପରେ ବିଶ୍ୱାସ ହେଉନି। ଚାଲ ଦେଖି ଆସ, ହେଲେ ସାହସ ଅଛି ତ?
1: ହଁ ଅଛି।
3: ମୁଁ ବି ଦେଖିବି ରିନା।
1: ବାପା ତମେ ବାହାରେ ଥାଅ, ମୁଁ ଆସିଲା ପରେ ତୁମେ ଯିବ।
4: ଓହ ମିନତି, ୟା ଗୋଡ଼ ହାତ ସମ୍ଭାଳି ହୁଏ
1: ନା
4: ରିନା। କିଏ କହିଲା ଏଠିକୁ ଆସିବାକୁ? ନରେନ ତମେ ନା, ତମେ କିଏ ମୋ ଆଦେଶର ଖିଲାପ କରିବାକୁ? ପ୍ଲିଜ ଗେଟ୍ ଆଉଟ, ଜଷ୍ଟ ବି ଆଉଟ।
2: ସରି ସାର, ଆଇ ଆମ ସରି। ଚାଲ ରିନା, ମୁଁ କହୁଥିଲି ନା ତମେ ଦେଖି ସହିପାରିବନି, ତମ ପାଇଁ ମୁଁ ଗାଳି ଖାଇଲି। ଚାଲ ବାହାରକୁ ଚାଲ।
1: ହେ ଭଗବାନ, ଏଇଟା ମଣିଷ ନା ଅସୁର? ବାପା ତୁମେ ଭୁଲରେ ଯାଅନି, ତମର କାର୍ଡିଆକ୍ ପ୍ରୋବ୍ଲେମ ଅଛି ନା, ପ୍ଲିଜ ଯାଅନି ବାପା, ପ୍ଲିଜ, ନହେଲେ ଆହୁରି ବିପଦ ହେଇଯିବ।
3: କ'ଣ ହେଇଛି ପିଲାଟାର? ମିନା କେମିତି ଅଛି? ଆରେ ତମେ ମାନେ କେହି କିଛି କହୁନ କାହିଁକି? ମୋର ତ ଏଇଟା ହାର୍ଟ ଫେଲ ହେଇଯିବ ପରିକା ଲାଗୁଛି।
1: ବାପା

0: ଟାଣିବାକୁ ଆଉ ପଡ଼ୁନି, ଆପେ ଆପ୍ ବ୍ଲଡ୍ ପଳେଇ ଆସୁଛି ଦେଖ।
1: ହେଲେ ଏମିତି ବ୍ଲାକ୍ କଲର୍,
0: ଆରେ ଷ୍ଟ୍ରେଞ୍ଜ, ରକ୍ତର ରଙ୍ଗ କଳା, ଇମ୍ପସିବଲ।
1: ଇମ୍ପସିବଲ ଆଉ ହେଲା କୁଆଡ଼ୁ, ତମେ ପୁରା ନିଜେ ଡ୍ର କରିଛ।
0: ଏଇଟାକୁ ଫ୍ରିଜରେ ରଖ, ପରୀକ୍ଷା କରିବ ବୁଝିଲ।
1: ବହୁତ ଛାଟି ପିଟି ହେଲାଣି, ଭୋକ ହଉଥିବ, ମାର ତ ସେନ୍ସ ନାହିଁ, କେମିତି କରାଯିବ କହିଲ। ଏବେ ତ ବ୍ରେଷ୍ଟ ମିଲ୍ ଛଡ଼ା ଅନ୍ୟ କିଛି ଦେବା ଅନୁଚିତ।
0: ତମେ ହୋସ୍ରେ ଅଛ ତ ମିନତି, ଆରେ ୟାର ଚେୟାର ରଖୁଛ, ଦାନ୍ତ ଦେଖୁଛ, ପ୍ରକୃତି ଦେଖୁଛ। ମୁଁ କହିଲି ପରା ଇଏ ଜଣେ ନର୍ମାଲ ମଣିଷ ନୁହେଁ, ଜଣେ ବିଚିତ୍ର ଜୀବ। ମାର କ୍ଷୀର କ'ଣ, ରକ୍ତ ଶୋଷି ନବ ଇଏ, ବ୍ରେଷ୍ଟ ଫିଡିଂର ପ୍ରଶ୍ନ ଉଠୁନି, ଭୋକରେ ମଲେ ପଛେ ମରିଯାଉ।
1: ଏହାର ମୃତ୍ୟୁ ହେଲେ ହଜାର ପ୍ରକାର କୈଫତ ଦେବାକୁ ହବ, ଜାଣିଛ ନା ଡକ୍ଟର, ମୁଁ ଏହାକୁ ମରିବାକୁ ଦେବିନି।
0: ତାହେଲେ ରବିକୁ କୁହ ଫିଡିଂ ବଟଲରେ କିଛି ମିଲ୍କ ନେଇ ଆସିବ। ହଁ, ମାୟର ଅବସ୍ଥା କେମିତି, ତାର ସେନ୍ସ ତ ଆସିଯାଇଥିବ, ତାକୁ କୁହ ଆସିବ, ଏମିତି ଡରିଲେ ହବନି। ଓକେ, ଦେଖ ଆଉ ଗୋଟେ କଥା, ମାୟା ଆଉ ରବିକୁ ଷ୍ଟ୍ରିକ୍ଟଲି କହିଦିଅ ଯେମିତି ଆଉ କାହାରି କାନକୁ ଏ କଥା ନଯାଏ।
1: ଠିକ୍ ଅଛି,
0: ମିଷ୍ଟର ଦାସ ନ ଆସିବା ଯାଏ ସବୁ କଥା ସିକ୍ରେଟ୍ ରହିବା ଆବଶ୍ୟକ। ମୁଁ ଭାବୁଛି ବିଜୁକୁ ଅନ୍ୟ କେବିନ୍କୁ ନେଇଯିବା, ମିସେସ୍ ଦାସଙ୍କ କ୍ଷତି କରିପାରେ ଇଏ, ଆଉ ତାଙ୍କର ସେନ୍ସ ଆସିବା ପୂର୍ବରୁ ଏହାକୁ ଆଉଟ୍ କରିଦେବା ଠିକ୍ ହବ, ନଚେତ ସିମେ ବି ସିଭିଅର୍ଲି ସଫ୍ଟ। ନରେନକୁ ଡାକ, ସାହାଯ୍ୟ କରିବ। ଗଗନ ବାବୁ ଆଉ ରୀନାକୁ କୁହ ମୋ ରୁମ୍ରେ ବସିବେ। ଶୁଣ, ରବିକୁ କହି ଦୁଇ ନମ୍ବର କେବିନ୍ରେ ଆରେଞ୍ଜମେଣ୍ଟ କର।
1: ଶିଶୁଟା ଏକା ରହିବ ସେପାରେଟ୍ କେବିନ୍ରେ, ଆପଣ ତା ମାଆକୁ ଛାଡ଼ି।
0: ବୁଝିଲ ମିନତି, ତମେ ଜଣେ ଏତେ ବଡ଼ ଡାକ୍ତର, ତଥାପି ମୋ କଥାକୁ ଗୁରୁତ୍ୱ ଦେଉନ। କହିଲି ପରା ଇଏ ଜଣେ ଅସାଧାରଣ ପ୍ରାଣୀ,
1: ହେଲେ
0: ୟା ଉପରେ ଗବେଷଣା କରିବାକୁ ହବ। ମୁଁ ଆଗରୁ କାହାଣୀରେ ପଢ଼ିଥିଲି, ଆଉ ଏବେ ଆଖିରେ ଦେଖୁଛି। ଏନିୱେ, ମୁଁ ଯାହା କହୁଛି ସେଇଆ କର, ମୁଁ ମିଷ୍ଟର ଦାସକୁ ଫୋନ୍ରେ ଖବରଟା ଦେଇଦେବି, ବୁଝିଲ।

0: ମ୍ୟାଡ଼ାମ ନମସ୍କାର।
1: ସବୁ ଜାଣିଲେ ତ?
0: ହଁ, ହେଲେ ଏସବୁ ଛାଡ଼ନ୍ତୁ, ମିନାର ସେନ୍ସ ଆଣନ୍ତୁ। ହେଲେ ମନେ ରଖନ୍ତୁ, ଜନ୍ମ ପରେ ପରେ ଆମ ପିଲା ମରିଯାଇଛି।
1: ଏ କ'ଣ କହୁଛନ୍ତି ମିଷ୍ଟର ଦାସ?
0: ପ୍ଲିଜ୍ ମ୍ୟାଡ଼ାମ, ମୋତେ ଏତକ ସହଯୋଗ କରନ୍ତୁ।
1: ଯାହା ଆପଣଙ୍କ ଇଚ୍ଛା। ତମେ କେତେବେଳେ ଆସିଲ
0: ମିନା?
1: ମୋ ଛୁଆ କାହିଁ, କେହି କିଛି କହୁନ କାହିଁକି, ମୋ ଛୁଆ କାହିଁ?
0: ଆମ ଦୁଇ ଜଣଙ୍କର ଭାଗ୍ୟ ଖରାପ ମିନା। ମୁଁ ଆସିବା ପୂର୍ବରୁ ଆଉ ତମେ ଆଖି ଖୋଲିବା ଆଗରୁ ସେ ଚାଲିଯାଇଛି।
1: ନା ନା, ସେମିତି ହେଇପାରିବନି। ମୁଁ ତା କାନ୍ଦ ଶୁଣିଛି, ମୋ ପିଲା ମୋତେ ଦରକାର। ତମେ ସଭିଏଁ ମିଛ କହୁଛ।
2: ହଁ ମିସେସ୍ ଦାସ,

0: ଆସି ଆଉ ନାହିଁ। ହେଲେ ଆପଣ ଧୈର୍ଯ୍ୟ ରଖନ୍ତୁ, ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ, ଏମିତି ଅଧୈର୍ଯ୍ୟ ହେବା ସ୍ୱଭାବ ଅନ୍ୟ।
1: ସେ ଯାହା ହେଲେ ବି ମୋ ନାରୀ, ମୋ ମା।
2: ହଉ ଚାଲ ଘରକୁ ଯିବା। ମ୍ୟାଡ଼ମ୍, ମୀନା ଏବେ ଘରକୁ ଫେରିଲେ ଚଳିବ ତ?
0: ହଁ, ଏବେ ଗଲେ କିଛି ଅସୁବିଧା ନାହିଁ। ହେଲେ ବି ଏବେ କମ୍ପ୍ଲିଟ୍ ରେଷ୍ଟ ଦରକାର, ବେଶୀ ଚଲାବୁଲା ନକଲେ ଭଲ।
2: ନାଇଁ ନାଇଁ, ସି ୱିଲ୍ ଟେକ୍ କମ୍ପ୍ଲିଟ୍ ରେଷ୍ଟ। ମ୍ୟାଡ଼ମ୍, ପ୍ଲିଜ୍ ଘରକୁ ଟିକେ ଫୋନ୍ କରିଦେବେ, ସେଠି ରିନା ଥିବ, ତାର ଆଉ ଏଠିକି ଆସିବା ଦରକାର ନାହିଁ, ଆମେ ଅଧଘଣ୍ଟା ଭିତରେ ପହଞ୍ଚୁଛୁ।
0: ଆପଣ ଚାଲନ୍ତୁ, ମୁଁ ଫୋନ୍ କରିଦେଉଛି।
2: ଚାଲ ମୀନା, ଡକ୍ଟର ଚୌଧୁରୀଙ୍କୁ କହିଦେବେ ମୁଁ ମୀନାକୁ ଘରେ ଛାଡ଼ିଦେଇ ଆସୁଛି।
3: ମା, ମୀନା କ'ଣ ଭାବୁଛୁ? ମା, ଯାହା ହେଲା ହେଲା, ଆଉ ଚିନ୍ତା କାହିଁ କରୁଛୁ?
4: ମୁଁ ସେ କଥା ଭାବୁନି ବାପା, ୟାଙ୍କର କଥା ଭାବୁଛି। ଏତେ ଦୂରରୁ ଆଜି ଫେରିଛନ୍ତି, ଘରେ 10 ମିନିଟ୍ ବି ରହିନାହାନ୍ତି, ମୋତେ ଛାଡ଼ିଦେଇ କୁଆଡ଼େ ଗଲେ ଯେ ଏଯାଏଁ ଆସିନାହାନ୍ତି।
3: ଯାଇଥିବେ ତାଙ୍କ କେଉଁ କାମରେ, ଏତେ ବ୍ୟସ୍ତ ହେବାର କ'ଣ ଅଛି, ଆମେ ତ ଅଛୁ। ହେଇ, ଆସିଗଲେ ବୋଧେ।
2: ମୀନା, ଆଇ ଏମ୍ ଏକ୍ସଟ୍ରିମ୍ଲି ସରି, ମୋର ଡେରି ହେଇଗଲା, ତମେ ଠିକ୍ ଅଛ ନା?
3: ଏ ରଞ୍ଜନ, ସେଇ ପେପର୍ଟା ଆଜିର କି?
2: ଆଜ୍ଞା।
3: ଦେଲ ଦେଖିବା।
2: ନିଅନ୍ତୁ। ଆଚ୍ଛା, ମୁଁ ଟିକେ ଫ୍ରେଶ୍ ଅପ୍ ହେଇଯାଏ, ଆସିଲା ବେଳୁ ଗୋଡ଼ ହାତ ବି ଧୋଇନି, ବୁଝିଲ ମୀନା? ଏଥର କନ୍ଫରେନ୍ସରେ ଗୋଟେ ଭାରି ପିକ୍ୟୁଲିଆର ସିଚୁଏସନ୍ଟା ହେଲା, କହିବି।
3: ଆଜିକାଲି ଖବରକାଗଜରେ କିଛି ତ ଭଲ ଖବର ନାହିଁ। ଏ ମା ରିନା, ଟିକେ ଚା ତିଆରି କରିବୁ? ହଁ, କାଗଜରେ ଯାହିଁ ଦେଖ, ଖାଲି ମାଡ଼ପିଟ, ଜଳା ପୋଡ଼ା, ହଣା କଟା, ୟା ଗାଦି ଭୁଷୁଡ଼ିଲା, ତା ଘର ଭୁଷୁଡ଼ିଲା। ଆରେ ଏଇଟା କ'ଣ? ଏ ମୀନା, ତୋ ସହ ଯେଉଁ ଆମେରିକାର ଝିଅଟା ସ୍ପେସ୍ ଟୁର୍ରେ ଯାଇଥିଲା
4: କେବେ?
3: କେବଳ ମହିଳା ଯାତ୍ରୀଙ୍କର ମହାକାଶ ଅଭିଯାନ।
4: ଓ, 3 ବର୍ଷ ତଳେ ମୁଁ ଓ ମାର୍ଗାରେଟ୍ ଯାଇଥିଲୁ, କି ଆଡ଼ଭେଞ୍ଚର! ସେ କଥା ମନେ ପକେଇଲେ ଏବେ ବି ଦେହ ଥରି ଉଠେ। ଦେଲ ଦେଲ କାଗଜଟା ଦେଲ ବାପା। ଆରେ ଏଇ ତ ମାର୍ଗାରେଟ୍, କେତେ ମୂର୍ତ୍ତି ଦିଶିଲାଣି, ହେଲେ ତା ପାଖରେ ଏଇଟା କାର ଫଟୋ, ଏତେ କଦର୍ଯ୍ୟ! ଏ କ'ଣ, ମାର୍ଗାରେଟ୍ ଜନ୍ମ ଦେଇଛି ଆକୁ? ଇଏ ତ ସେଇ ଅଜଣା ଗ୍ରହର ଜୀବ। ହଁ ହଁ, ମୋର ଠିକ୍ ମନେ ପଡ଼ୁଛି, ସେଠିକାର ଜୀବ ଠିକ୍ ଏମିତି ଦିଶୁଥିଲେ।
2: କ'ଣ ହେଲା ମୀନା?
4: ଏଇ ଦେଖ, ତମେ ବିଶ୍ୱାସ କରୁନଥିଲ ନା ସେ ଅଜଣା ଗ୍ରହର ଅଜଣା ଜୀବ କଥା? ମାର୍ଗାରେଟ୍, ମୋ ସହଯାତ୍ରୀ, ଜନ୍ମ ଦେଇଛି। ହେ ଭଗବାନ, ଏ କିପରି ସମ୍ଭବ ହେଲା?
2: କାଇଁ ଦେଖେ, ବିଜି, ଓ ମାଇ ଗଡ୍, ସେ ସେମିତି ଆଖି, ସେମିତି କାନ, କି ବିଭତ୍ସ ରୂପ!
4: ତମେ କେଉଁଠି ଏମିତି କ୍ରିଏଚର୍ସ?
2: ହଁ ନାଇଁ, ମାନେ ମାନେ ଗୋଟେ ବହିରେ ଛବି ଦେଖିଥିଲି, ହେଲେ ବିଶ୍ୱାସ ହେଉନଥିଲା।
4: ସେ ବହିର ନାଁ ମନେ ଅଛି? ଆମେ କେଉଁ ଗ୍ରହରେ ଓହ୍ଲେଇଥିଲୁ ଆଜି ଯାଏ ମିଷ୍ଟ୍ରି ହୋଇ ରହିଯାଇଛି, ଅନ୍ତତଃ କିଛି ତଥ୍ୟ ମିଳିଯାଆନ୍ତା।
2: ଅନେକ ଦିନ ତଳେ ଦେଖିଥିଲି ଗୋଟେ ସାଇନ୍ସ ଫିକ୍ସନ୍ ବହିରେ, ଅବଶ୍ୟ ସେଇଟା ଗୋଟେ ଚିତ୍ରକରର କଳ୍ପନା ଥିଲା। ଆଚ୍ଛା ମୀନା, ତମେ ମୋତେ ଆଉ ଥରେ ତମର ସେଇ ଅଭିଯାନ ଅନୁଭୂତି ବର୍ଣ୍ଣନା କରିପାରିବ? ହୁଏତ ମୁଁ କିଛି ତଥ୍ୟ ବାହାର କରିପାରିବି।
4: ତିନି ବର୍ଷ ତଳର କଥା, ମୁଁ ନୂଆ ନୂଆ ଜଏନ୍ କରିଥାଏ ସ୍ପେସ୍ ରିସର୍ଚ୍ଚ ସେଣ୍ଟର୍ରେ। ତମେ ସେତେବେଳେ ମୋଠୁ 2 ବର୍ଷ ସିନିୟର, ପ୍ରଥମ ଦେଖାରୁ ଗୋଟିଏ ସମ୍ପର୍କର ସୋପାନର ପ୍ରାରମ୍ଭ। ଆମେରିକା ଓ ଭାରତର ମିଳିତ ଉଦ୍ୟମରେ କେବଳ ମହିଳା ଯାତ୍ରୀଙ୍କୁ ନେଇ ଏକ ମହାକାଶ ଯାତ୍ରାର ପରିକଳ୍ପନା, ଆମେରିକାରୁ ମାର୍ଗାରେଟ୍ ଓ ଭାରତରୁ ମୁଁ, ଘର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ସତ କହିବାକୁ ଗଲେ ତମେ ବି ବ୍ୟସ୍ତ ହୋଇଥିଲ। ହେଲେ ମୁଁ ସେ ସୁଯୋଗ ହାତଛଡ଼ା କରିନଥିଲି, ସାରା ପୃଥିବୀର ଖବରକାଗଜରେ ସେତେବେଳେ ଫ୍ରଣ୍ଟ ପେଜ୍ରେ ମୋର ଫଟୋ, 2 ଜଣ ବହୁ ଚର୍ଚ୍ଚିତା ମହିଳାଙ୍କ ମଧ୍ୟରୁ ମୁଁ ଜଣେ।

0: ଗର୍ବରେ ମୋ ଛାତି ଫାଟି ପଡ଼ୁଥିଲା। ମାର୍ଗାରେଟ୍ ପେଟ୍ରିନା ଓ ମୀନାକ୍ଷୀ ପ୍ରିୟଦର୍ଶିନୀ ଫ୍ଲୋରିଡ଼ାର କେପ୍ କେନେଡ଼ି ସ୍ପେସ୍ ସେଣ୍ଟର ରକେଟ୍ ଉତ୍କ୍ଷେପଣ କେନ୍ଦ୍ରରୁ ରକେଟ୍ରେ ବସିଲୁ। ସମସ୍ତଙ୍କ ମନରେ କେତେ ଉତ୍କଣ୍ଠା, କେତେ ଶିହରଣ। ଚାଲିଲା ମହାକାଶ ଅଭିମୁଖେ, ପ୍ରତି ସେକେଣ୍ଡରେ 10 କିଲୋମିଟର। ଦେଖୁ ଦେଖୁ ପୃଥିବୀ ଆମ ଆଖି ଆଗରେ ପେଣ୍ଡୁଟାଏ ପାଲଟିଗଲା। ସୂର୍ଯ୍ୟର କକ୍ଷ ଚାରିପଟେ ଆମ ଯାନଟି ଘୁରି ଘୁରି ଆକାଶରୁ ମହାକାଶ, ମହାକାଶରୁ ମହାମହାକାଶ ଆଡ଼କୁ ଗତି କଲା। କଣ୍ଟ୍ରୋଲ ରୁମ୍ ସହ ଅନବରତ ସମ୍ପର୍କ ରକ୍ଷା କରାଇଥାଏ। ଦେଖୁ ଦେଖୁ ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ, ନେପଚ୍ୟୁନ୍, ପ୍ଲୁଟୋ ସବୁ ପଛରେ ପଡ଼ିଯାଇଥିଲେ। ଦିନ ରାତିରେ ଆଉ କିଛି ମାନି ନଥାଏ ସେତେବେଳେ। ମହାକାଶରୁ ଅନ୍ୟ ମହାକାଶ ଆଡ଼କୁ ଗତି କଲା ଯାନଟି। ଅନ୍ୟ ଏକ ସୌରମଣ୍ଡଳ ଭିତରେ ପ୍ରବେଶ କରୁଥିବାର ଅନୁଭବ ହେଲା। ହଠାତ୍ କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ଛିନ୍ନ ହେଲା। ମାର୍ଗାରେଟ୍ କମ୍ପ୍ୟୁଟରରେ ବହୁତ ଚେଷ୍ଟା କଲା, ଅଥଚ ବିଫଳ। ଅନ୍ୟ ଏକ ସୌରମଣ୍ଡଳ କକ୍ଷରେ ଘୁରିବାକୁ ଲାଗିଲା ଆମର ଯାନଟି। ସେହି ଜଗତରେ ଆଲୋକର ରଙ୍ଗ ବି ବାଇଗଣୀ ଜଣାପଡ଼ୁଥାଏ। ଚାରିଆଡ଼େ ରଙ୍ଗ ବେରଙ୍ଗର ଗ୍ରହ ଉପଗ୍ରହ ସବୁ ଦିଶୁଥାଏ। ହଠାତ୍ ଆମେ ଲକ୍ଷ୍ୟ କଲୁ ଏକ ଗ୍ରହ। ଦୂରବୀକ୍ଷଣରେ ପୃଥିବୀ ପରିକା ଦେଖାଯାଉଥାଏ। ତାହା ଯେତେବେଳେ ନିକଟତର ହେଲା, ଆମେ ଦେଖିପାରିଲୁ ତାର ମେରୁମଣ୍ଡଳକୁ। ତାରି ଚାରିପାଖରେ ଆମେ ଘୁରି ବୁଲିଲୁ। ସେଇଠି ଦେଖାଯାଉଥାଏ କ୍ରାୟୋ ଭଲକେନୋ, ଏକ ଅଦ୍ଭୁତ ପ୍ରକାରର ତୁଷାରଗିରି। ସେଇଠି ବାହାରୁଥାଏ ଲାଭା ଭଳି ନୀଳ ରଙ୍ଗର ମିଥେନାଇସ୍। ତାପରେ ଆମେ ଆସିଲୁ ବିଶୁବ ବଳୟ ପାଖକୁ। ସେଇଠି ଦେଖିଲୁ ଏକ ଅଦ୍ଭୁତ ପ୍ରକାରର ଝଡ଼, ଷ୍ଟର୍ମ ଡିଟୁ। ଆବିଷ୍କାର କରିବାର ଜିଜ୍ଞାସା ବି ପ୍ରବଳ ହେଲା। ଚାପ ଓ ତାପମାତ୍ରାର ଚିନ୍ତା ନକରି ମାର୍ଗାରେଟ୍ ଓ ମୁଁ ଛୋଟ ସ୍ପେସ୍ କ୍ରାଫ୍ଟଟିଏ ବସି ତାକୁ ମୂଳ ଯାନରୁ ବିଚ୍ଛିନ୍ନ କଲୁ। ଛୋଟିଆ ଯାନଟି ସେ ଅଜଣା ଭୂଇଁ ଆଡ଼କୁ ଗତି କଲା। ଆସ୍ତେ ଆସ୍ତେ ଯାଇ ଆମ ଯାନଟି ସେଇଠି ଅବତରଣ କଲା।
1: ଟେମ୍ପରେଚର ଆଉ ପ୍ରେସର ନ ମାପି ଏମିତି ସାହସ କରିବା ଠିକ୍ ନୁହେଁ, ବୁଝିଲ?
0: ଓହୋ, ଶୁଣ ନା, ସରପ୍ରାଇଜିଂଲି ଆମେ ସେଇଠି ପହଞ୍ଚିଲା ପରେ ଦେଖିଲୁ ତାପମାତ୍ରା ମାତ୍ର 20 ଡିଗ୍ରୀ ସେଲସିୟସ୍। ବାଇଗିଣୀ ରଙ୍ଗର ଆଲୋକ ପ୍ରଖର ଥାଏ, ହେଲେ ଉତ୍ତାପ କମ୍। ନୂଆ ଗ୍ରହଟିଏ ଆବିଷ୍କାର କରିବାରେ ମୁଁ ଖୁସି ଥାଏ, ଅଥଚ ମାର୍ଗାରେଟ୍ କମ୍ପ୍ୟୁଟର ଦ୍ୱାରା କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟିତ ଥାଏ। ମୁଁ ଯାନରୁ ଓହ୍ଲେଇଲି। ଦେହଟା ଚନ୍ଦ୍ରପୃଷ୍ଠରେ ରହିଲା ଭଳିଆ ହାଲକା ଲାଗୁନଥାଏ, ବରଂ ସ୍ପେସ୍ ସୁଟ୍ଟା ପିନ୍ଧିଥିବା ହେତୁ ଓଜନ ଓଜନ ଲାଗୁଥାଏ। ମୁଁ ସାହସ କରି ସ୍ପେସ୍ ସୁଟ୍ଟା ଖୋଲିଦେଲି। ଆଶ୍ଚର୍ଯ୍ୟ, କିଛି ଅସୁବିଧା ହେଲା ନାହିଁ, ବରଂ ମୁଁ ଆଶ୍ୱସ୍ତ ଅନୁଭବ କଲି। ମାର୍ଗାରେଟ୍ ମୋତେ ସେମିତି ଦେଖି ଚମକି ଗଲା। ତାପରେ ସିଏ ବି ତା ସ୍ପେସ୍ ସୁଟ୍ଟାକୁ କାଢ଼ି ଡେଇଁଲା ତଳକୁ। ଆରେ ଏଇ କ'ଣ, ତୁମ ଅକ୍ସିଜେନ୍ ପାଇପ୍କୁ ବି କାଢ଼ି ଦେଇଛ? ମୁଁ ପଚାରିଲି। କାଇଁ, କିଛି ଅସୁବିଧା ତ ହେଉନି? ଏଇଠି ତାହେଲେ ଅକ୍ସିଜେନ୍ ବି ଯଥେଷ୍ଟ ଅଛି। ମୁଁ ବି ମୋ ଅକ୍ସିଜେନ୍ ପାଇପ୍କୁ ଖୋଲିଦେଲି। ଖୁସିରେ ଆମେ ଖୁବ୍ ପାଟି କଲୁ, ନାଚିଲୁ, ଡେଇଁଲୁ, ପରସ୍ପରକୁ ଆଲିଙ୍ଗନ କଲୁ। ଆଖିରୁ ଆନନ୍ଦର ଅଶ୍ରୁ ବାହାରୁଥାଏ। କେତେ ନିରୋଳା ଥିଲା ସେ ଜାଗା! ଆମେ ଯେ ଆଉ ଏକ ପୃଥିବୀରେ ପହଞ୍ଚିଛୁ ବିଶ୍ୱାସ ହେଉନଥାଏ। ଚାରିଆଡ଼େ ବାଲି ଆଉ ବାଲି, ମଝିରେ ମଝିରେ ବଡ଼ ବଡ଼ ପଥର, ବେଶ ଆଉ କିଛି ନାହିଁ। ଗଛ ପତ୍ର, ଘାସ ଲତା କିଛି ନାହିଁ। ଆମେ ଆଉ କିଛି ଅଧିକା ପାଇଯିବୁ ବୋଲି ଆଗକୁ ଆଗକୁ ବଢ଼ି ଚାଲିଛୁ। ବାଲିରେ କେତେ ପ୍ରକାର ରଙ୍ଗ ବେରଙ୍ଗର ପଥର ଖଣ୍ଡ ସବୁ, ନିଶ୍ଚୟ ମୂଲ୍ୟବାନ ପଥର ହେଇଥିବ। କିଛିଟା ସଂଗ୍ରହ କଲୁ। ଆ, ରାଡାର ସିଷ୍ଟମ କାମ କରୁଥାନ୍ତା କି! ପୃଥିବୀବାସୀ ଏହା ଦେଖି କେତେ ଖୁସି ହେଇନଥାନ୍ତେ! ଏବେ ହୁଏତ ଫେରି କହିଲେ କେହି ବିଶ୍ୱାସ କରିବେନି। ହେଲେ ଫେରିବା କେମିତି? ମାର୍ଗାରେଟ୍ ସେହି ପ୍ରଶ୍ନ ପଚାରିଛି କି ନାହିଁ, ହଠାତ୍ ଦୂରରୁ କିଛି ବିଚିତ୍ର ଶବ୍ଦ ଶୁଣିବାକୁ ମିଳିଲା। କ୍ରମେ ସେହି ଶବ୍ଦ ପାଖେଇ ଆସିଲା। ଦଳେ ଅଦ୍ଭୁତ ଧରଣର ଜୀବ ଆମ ପଟେ ବିଭିନ୍ନ ପ୍ରକାର ବିକୃତ ଶବ୍ଦ କରି ମାଡ଼ି ଆସୁଥାନ୍ତି। ମଣିଷ ପରି ଗୋଡ଼

0: ଉପସ୍ଥିତ ଥିଲେ ବି ଖୁବ୍ ବିବସ ଦିଶୁଥାନ୍ତି। ସେମାନେ ହୁଏତ ଆମ ଅବସ୍ଥିତି ଜାଣିପାରିଥିଲେ। ଆଗରେ ମୁଖ୍ୟ ବଣିଆ ଦୁଇ ଜଣ, ପଛେ ପଛେ ଆହୁରି ଅନେକ ଆମ ପଟେ ମାଡ଼ି ଆସୁଥାନ୍ତି। ଆମେ ପଛଘୁଞ୍ଚ ଦେଲୁ, ଧାଇଁବାକୁ ଲାଗିଲୁ। ସେମାନେ ବି ଆମକୁ ଗଡ଼େଇଲେ। ମାର୍କରେ ଜୋରରେ ଦୌଡ଼ିବା ପାଇଁ ପାଟି କରୁଥାଏ। ଅନ୍ତତଃ ସ୍ପେସ୍ କ୍ରାଫ୍ଟରେ ଚଢ଼ିଗଲେ ବି ସେମାନେ କିଛି କରିପାରିବେନି। ଆମେ ଦୌଡ଼ୁଛୁ, ଅଳ୍ପ ବାଟ, ସେମାନେ ବି ପାଖେଇ ଆସିଲେଣି। ହଉ ନାହିଁ, ହଉ ପାରିବିନି। ତାପରେ କ'ଣ ହେଲା ମୁଁ ଜାଣିପାରିଲିନି। ସେନ୍ସ ଆସିଲା ପରେ ମୁଁ ଦେଖିଲି ମୋ ଦେହରେ ସ୍ପେସ୍ ସୁଟ୍, ନାକରେ ଅକ୍ସିଜେନ୍ ସିଲିଣ୍ଡର ପାଇପ୍, ଆଉ ଆମ ଯାନଟି ପୃଥିବୀ ପୃଷ୍ଠ ଅଭିମୁଖେ। ମାର୍ଗାରେଟ୍ ଖୁବ୍ ସାହସର ସହ ସେହି ବିଚିତ୍ର ଜୀବମାନଙ୍କ କବଳରୁ ମୋତେ ବଞ୍ଚେଇ ନେଇ ଆସୁଥାଏ।
1: ହ୍ୟାଲୋ, କିଏ? ଡକ୍ଟର ଚୌଧୁରୀ? ହ୍ୱାଟ୍, ବିଜି ପଳେଇଛି? ପଏଜନ୍ କାମ ଦେଲାନି? ଇଲେକ୍ଟ୍ରିକ୍ ସକ୍ ବି? ଓହ୍ ମାଇ ଗଡ୍!
0: ବିଜି କିଏ?
1: ସେ କିଏ ନୁହଁ।
0: ତମେ ମୋତେ କିଛି ଲୁଚଉଛ। ବାପା ବାପା କୁଆଡ଼େ ଗଲେ?
1: ବାପା ଆଉ ରିନା ଡ୍ରଇଂ ରୁମ୍ରେ ବସିଛନ୍ତି। କ'ଣ ହେଲା?
0: ତାଙ୍କୁ ପଚାରିବି।
1: କ'ଣ ପଚାରିବ? ମୋତେ ପଚାର।
0: ବିଜି କ'ଣ ମୁଁ ଜାଣିବାକୁ ଚାହୁଁଛି।
1: ତମେ ମାର୍ଗାରେଟ୍ର ଇଣ୍ଟରଭ୍ୟୁ ପଢ଼ିଲଣି?
0: ନା।
1: ଏଇ ନିଅ, ଏଇଥିରେ ବାହାରିଛି, ପଢ଼ି ପକା।
0: କାହିଁକି?
1: ସେଇ ଅଜଣା ଗ୍ରହରେ ତମେ ତ ଚେତନ ହରାଇଲ, ସେଇ ବିଜି ଗୁଡ଼ା ତମ ଦୁହିଁଙ୍କୁ ଧର୍ଷଣ କରିଥିଲେ। ଏଇ ଦେଖ, ମାର୍ଗାରେଟ୍ ନିଜେ ବିବୃତ୍ତି ଦେଇଛି।
0: ନା, ସେମିତି ହେଇପାରିବନି।
1: ତାହେଲେ ବିଜି ତମ ଗର୍ଭରୁ ଜନ୍ମ ହେଲା କେମିତି?
0: ଏ ବିଜି କି ମୁଁ ବୁଝିପାରୁନି।
1: ତମ ସନ୍ତାନ?
0: ମୋ ସନ୍ତାନ?
1: ହଁ ହଁ, ତମ ସନ୍ତାନ। ନର୍ସିଂ ହୋମ୍ର କେବିନ୍ର କବାଟ ଭାଙ୍ଗି ପଳାୟନ କରିଛି ତମର ସନ୍ତାନ।
0: ମୋ ସନ୍ତାନ?
1: ହଁ, ତୁମର ସନ୍ତାନ, ମୋର ନୁହଁ। ତାର ବାପ ସେ ବିଚିତ୍ର ଗ୍ରହର କେଉଁ ବିଚିତ୍ର ଯିବ?
0: ମୋର ଦୋଷ କ'ଣ କୁହ?
1: ଦୋଷ ତମର କାହିଁକି? ଦୋଷ ତ ମୋର ନା, ତମକୁ ବାହା ହେଇ।
0: ଏକଥା ତୁମେ କହୁଛ? ସ୍ପେସ୍ ସାଇଣ୍ଟିଷ୍ଟ ରଞ୍ଜନ ଦାସ, ତମେ ଏ କଥା କହିପାରିଲ? ଏଇଟା ହିଁ ମୋର ଭଲ ପାଇବାର ପୁରସ୍କାର।
1: ଆଇ ଏମ୍ ସରି ମୀନା, ମୁଁ ମାନସିକ ଭାରସାମ୍ୟ ହରାଇ ବସିଛି।
0: ମୋ ସନ୍ତାନର ମୃତ୍ୟୁ ହୋଇଯାଇଛି ବୋଲି ମୋତେ ମିଛ କାହିଁକି କହିଲ?
1: ତମ ମନରେ କଷ୍ଟ ଦେବା ପାଇଁ ମୁଁ ଚାହିଁନଥିଲି।
0: ମୋତେ ମୋ ସନ୍ତାନ ଦରକାର।
1: ତମେ ପାଗଳ ହେଲ କି ମୀନା? ସିଏ ତମ ସନ୍ତାନ ହେଇପାରେ, ହେଲେ ବି ସେ ମଣିଷ ଛୁଆ ନୁହଁ, ସେ ଏକ ବିଜି, ଏକ ବିଚିତ୍ର ଜୀବ।
0: ହେଲେ ବି ମୁଁ ତାର ଜନନୀ, ମୁଁ ତାକୁ ପାଳିବି। ମୋତେ ମୋର ବିଜି ଫେରାଇ ଦିଅ।
1: କୋଉଠୁ ଆଣି ଫେରେଇବି ମୀନା? ସିଏ ତ ଏବେ କ'ଣ ନା କ'ଣ କରିସାରିଥିବଣି। ହ୍ୟାଲୋ, ହଁ ଦେଖନ୍ତୁ, ସେଇଟା ଆମ ସନ୍ତାନ, ଓକେ? ମୁଁ ଆଉ ଅଧିକା କିଛି ଏବେ କହିପାରିବିନି, ପ୍ଲିଜ୍। ଦେଖୁଛି ଏବେ ଆଉ ପ୍ରେସ୍ବାଲା ରଖିଦେବେନି। ଓଃ, ରଙ୍ଗ ନମ୍ବର।

ହ୍ୟାଲୋ, ଏ ପୋଲିସ କମିଶନରଙ୍କୁ ଦିଅନ୍ତୁ, ମୁଁ ସ୍ପେସ୍ ସାଇଣ୍ଟିଷ୍ଟ ରଞ୍ଜନ ଦାସ କହୁଛି। ହଁ ସାର୍, ସାର୍ ମୋତେ ପ୍ଲିଜ୍ ସିକ୍ୟୁରିଟି ଆରେଞ୍ଜମେଣ୍ଟ ଜଲ୍ଦି କରିଦିଅନ୍ତୁ। ଆମ ଘରେ ଲୋକଙ୍କ ଭିଡ଼ ଜମିବା ଆଗରୁ ମୋତେ ପୋଲିସ ସିକ୍ୟୁରିଟି ଦରକାର, ପ୍ଲିଜ୍ ସାର୍। ହଁ କ'ଣ, ବିଜିର ପତ୍ତା ମିଳୁନି, ୱାୟାରଲେସ୍ ଟାୱାର ଭାଙ୍ଗି ଦେଇଛି। ହଁ ୟେସ୍ ସାର୍, ଥ୍ୟାଙ୍କ ୟୁ ସାର୍। କି ଅସୁବିଧାରେ ପଡ଼ିଲା ମଣିଷ।

ଏଇ ଏବେ ମିଳିଥିବା ସମ୍ବାଦରୁ ଜଣାପଡ଼ିଛି ଯେ ବିଜି ନାମକ ବିଚିତ୍ର ପ୍ରାଣୀ କୌଣସି ଏକ ନର୍ସିଂହୋମ୍‌ରେ ଜନ୍ମ ହେଲା ପରେ ସେଠୁ ପଳାୟନ କରିଛି। ସେ ଏତେ ଭୟଙ୍କର ହୋଇଉଠିଛି ଯେ ଖୁବ୍ କ୍ଷତି କରିବା ଆରମ୍ଭ କରିଛି। ତାକୁ ପଥର ମାରୁଥିବା ଚାରିଜଣଙ୍କୁ ସେ ଜୀବନରେ ମାରିଦେଇଛି। ବିଜି ପ୍ରତି ସାବଧାନ ରହିବା ପାଇଁ ଏବଂ ତା ସମ୍ପର୍କରେ ଖବର ଦେବା ପାଇଁ ପୋଲିସ କମିଶନର ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ବର ହେଲା 8036398036।

0: ବିଜି ସେ ସବୁଥିରେ ମରିବନି।
1: ମୁଁ ଜାଣିଛି ତାର କିଛି କ୍ଷତି ହେବନି, ହେଲେ ଚେଷ୍ଟା ଚାଲିଛି ବୋଲି ତ ଜାଣିବେ ସମସ୍ତେ। ଏପଟେ ପିଏମ୍ଙ୍କ ଫୋନ୍, ସିଏମ୍ଙ୍କ ଫୋନ୍, ସେପଟେ ଡିଜିଙ୍କ ଫୋନ୍, ମୁଁ ହଇରାଣ ହେଇଗଲିଣି। ଏପରି ଅଲୌକିକ ଶକ୍ତିଧାରୀଙ୍କ ଆଗରେ ପୋଲିସ ତ ପୋଲିସ, ଆର୍ମି ଆସିଲେ ବି କିଛି କରିପାରିବନି।
2: ମାତ୍ର ସାତ ଦିନର ପ୍ରାଣୀ ଏତେ ଶକ୍ତିଶାଳୀ ହେବାଟା,
0: ବିଜିର କମ୍ପ୍ଲିଟ୍ ଗ୍ରୋଥ୍ ପାଇଁ ପରା ମାତ୍ର ଚାରିଦିନ ସମୟ ଦରକାର। କେମିତି ସେ ଏତେ ଶୀଘ୍ର ବଢ଼ିଯାଉଛି, ସେ ରହସ୍ୟ ବି ଉଦ୍ଘାଟିତ ହେଇନି।
2: ସାର୍, ଆଉ ଗୋଟେ ବିଚିତ୍ର କଥା, ମିସେସ୍ ଦାସ ତିନି ବର୍ଷ ତଳେ ଯାଇଥିବା ସ୍ପେସ୍ ଟୁର୍ରେ ସେହି ଅଜଣା ଗ୍ରହରେ ବିଜିଙ୍କ ସହ ଯଦି ଦୈହିକ ସମ୍ପର୍କ ସ୍ଥାପିତ ହୋଇଥିଲା, ତେବେ ତିନି ବର୍ଷ ପରେ ସନ୍ତାନ ଜନ୍ମ ହେବା ନିହାତି ଅସ୍ୱାଭାବିକ ଲାଗୁଛି।
0: ନରେନ, ଆମେରିକାରେ ବିଜିର ହରମୋନ୍ ଟେଷ୍ଟ ହେଇଯାଇଛି। କୁଆଡ଼େ ମାର୍ଗ ବିନାରେ ପୁରୁଷ ବିଜି ଓ ମହିଳା ବିଜିର ସଫଳ ସଙ୍ଗମ ପରେ ସନ୍ତାନ ପ୍ରସବ ଯାଏ ଆଠ ବର୍ଷ ସମୟ ଲାଗିଥାଏ। ତେବେ ଏଠାକାର କେସ୍ଟା ଏକ୍ସେପ୍ସନାଲ। ବିଜିର ଶୁକ୍ରାଣୁ ସହ ମଣିଷର ଡିମ୍ବାଣୁର ମିଶ୍ରଣ ପରେ ଉତ୍ପନ୍ନ ଭ୍ରୂଣକୁ ତିନି ବର୍ଷ ପରେ ମେଚ୍ୟୁରିଟି ମିଳିଛି, ଯାହାକି ମିସେସ୍ ଦାସ ଏବଂ ମାର୍ଗାରେଟ୍ଙ୍କ ଜନ୍ମିତ ବିଜିଙ୍କ କ୍ଷେତ୍ରରେ ଘଟିଛି। ବୁଝିଲ, ମାର୍ଗାରେଟ୍ କହିବା ଅନୁସାରେ ଏମାନଙ୍କ ଶରୀର ଗଠନ ବି ଅସଲ ବିଜିଙ୍କ ପରି ନହେଇ କିଛି ଅଂଶ ମଣିଷଙ୍କ ପରି ହେଇଯାଇଛି। ମିସେସ୍ ଦାସ କେମିତି ନିଜ ଗର୍ଭଧାରଣ ବିଷୟରେ ଅଢ଼େଇ ବର୍ଷ ଯାଏ ଜାଣିପାରିନଥିଲେ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ସେ ପରେ କୁଆଡ଼େ ମାତ୍ର ଛଅ ମାସ ପୂର୍ବରୁ ଅନୁଭବ କରିଛନ୍ତି। ମାର୍ଗାରେଟ୍ର ବିବୃତି ବି ସେଇଆ, ସେ କିନ୍ତୁ ସୋନୋଗ୍ରାଫି କରି ବିଜିର ଅବସ୍ଥିତି ଆଗରୁ ଜାଣିପାରିଥିଲେ। ଅବଶ୍ୟ ଏହିସବୁ ସମ୍ପର୍କରେ ବିଶିଷ୍ଟ ଗାଇନାକୋଲୋଜିଷ୍ଟମାନେ ଗବେଷଣାରତ।
3: ଡକ୍ଟର ଚୌଧୁରୀ, ଏଇ ଦେଖନ୍ତୁ, ମାର୍ଗାରେଟ୍ କୁଆଡ଼େ ତାଙ୍କର ବିଜିର ଲାଳନ ପାଳନ କରୁଛନ୍ତି, ଆଉ ସେ ବି ସହଯୋଗ କରୁଛି ବୋଲି ଜଣାଯାଇଛି। ଅବଶ୍ୟ ତାଙ୍କ ବିଜି ଫିମେଲ୍ ସେକ୍ସର ଏବଂ ଶାନ୍ତ ସ୍ୱଭାବର ବୋଲି ତାର ଜେନେଟିକ୍ ଟେଷ୍ଟରୁ ଜଣାପଡ଼ିଛି।
0: ହେଲେ ଆମ ବିଜି ପୁରୁଷ ଏବଂ ସେ ଯେ ହିଂସ୍ର ସ୍ୱଭାବର, ତା ପାଇଁ ଆଉ ଜେନେଟିକ୍ ଟେଷ୍ଟର ଆବଶ୍ୟକତା ନାହିଁ।
2: ତେବେ ସାର୍, ମୁଁ ଯାହା ଭାବୁଛି, ସ୍ୱଭାବ ଦୃଷ୍ଟିରୁ ବୋଧେ ମାର୍ଗୋମିନା ଗ୍ରହର ଜୀବଜଗତରେ ବି ଫିମେଲ୍ସ ଆର୍ ଡୋମିନେଟେଡ୍ ବାଇ ମେଲ୍ସ।
0: ହଁ, ହେଇଥାଇପାରେ,
1: ସେଇଟା ଏକ ୟୁନିଭର୍ସାଲ୍ ଟ୍ରୁଥ୍। ହ୍ୟାଲୋ, କଣ୍ଟ୍ରୋଲ ରୁମ୍ରୁ କହୁଛି, କ'ଣ ହେଲା? ଫ୍ୟାକ୍ସ ମେସେଜ୍ ଆସିଛି, ବିଜିକୁ ମରାଯିବ ନାହିଁ, ଆମେରିକାରୁ ରେସ୍କ୍ୟୁ ଦଳ ଆସୁଛନ୍ତି ବିଜିକୁ ଧରିବା ପାଇଁ।
4: ଆଚ୍ଛା ଆଚ୍ଛା, ସବୁଆଡ଼େ ଖବର ପଠାଇଦିଅ, ବିଜିର କୌଣସି କ୍ଷତି ନହେବା କଥା। ଓକେ ମିଷ୍ଟର ଦାସ, କ୍ଷଣ କ୍ଷଣ କି ଆନ, ଦିଲ୍ଲୀରୁ ଫ୍ୟାକ୍ସ ଆସିଛି, କୁଆଡ଼େ ଆମେରିକାରୁ ଏକ ଦଳ ଆସୁଛନ୍ତି ବିଜିକୁ ଧରିବା ପାଇଁ। ଆମେରିକା ସରକାର କୁଆଡ଼େ ଆମ ସରକାରଙ୍କୁ ଆମ ବିଜିକୁ ହସ୍ତାନ୍ତର କରିଦେବା ପାଇଁ ଅନୁରୋଧ କରିଛି, ଏବଂ ଭାରତ ସରକାର ରାଜି ହୋଇଛନ୍ତି, ସେହି ସର୍ତ୍ତରେ ସେମାନେ ଆସୁଛନ୍ତି।
3: ବିଜିକୁ ଆମେରିକା ନିଆଯିବ, କ'ଣ କରିବେ ତାକୁ ନେଇ? ମୋତେ ତ ସନ୍ଦେହ ଲାଗୁଛି ସାର୍, ସେ ଦେଶର ସାଇଣ୍ଟିଷ୍ଟମାନଙ୍କ ମନରେ ବେଳେବେଳେ ଅଦ୍ଭୁତ ଚିନ୍ତା ପଶେ, ସେମିତି କିଛି ନୁହଁ ତ? ଆଚ୍ଛା ସାର୍, ଏଇ ଫୋନ୍ରେ ISD ଅଛି କି? ମୁଁ ଟିକିଏ ଆଣ୍ଟୋନି ସହ କଥା ହେବି, ତାର ସେଲ୍ୟୁଲାର୍ ଫୋନ୍ ଅଛି।
4: ISD ଅଛି, କଥା ହୁଅନ୍ତୁ।
3: ଥ୍ୟାଙ୍କ ୟୁ।

ହ୍ୟାଲୋ ଆଣ୍ଟୋନି, କେଉଁଠି ଅଛ? ଫ୍ଲୋରିଡ଼ାରେ? ପାଇଛ ସବୁ ଖବର? ହଁ, ଇଟିବି କ'ଣ? ଏକ୍ସଟ୍ରା ଟେରିଷ୍ଟ୍ରିଆଲ ବିଂ? ଆଚ୍ଛା, ଫାଇନାଲି ବିଜି ରଖାଗଲା ନା? ନା, ଆମ ଅନୁସାରେ ଭଲ କଥା। ହଁ ହଁ, ପାଗଳ ହେଲେ କି? ବିଜିର ବଂଶ ବିସ୍ତାର କରା ହେବ। ଆରେ, ଏପରି ପରୀକ୍ଷା ନିରୀକ୍ଷାର ପରିଣତି ଚିନ୍ତା କରିଛନ୍ତି ନା ନାହିଁ? ହଁ, ଆଚ୍ଛା, ଯେ ବିଜିକୁ ଧରିବେ କେମିତି? ଲିକ୍ୱିଡ ନିକୋଟିନ୍ ସହ ଆଉ ଗୋଟେ କି କେମିକାଲ, କ'ଣ ସେଇଟା ଜାଣିନ? ଆଉ କ'ଣ କରୁଛ ସେଇଠି? ହଁ, ଇଞ୍ଜେକ୍ଟ କରାହେବ ଗନ୍ ଦ୍ୱାରା। ବିଜି ଅଚେତ ହେଇଯିବ 24 ଘଣ୍ଟା ପାଇଁ ନା? ତାପରେ? ହଁ, ଆଚ୍ଛା, ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଲାଣି, କାଲି ସକାଳ ସୁଦ୍ଧା ସ୍ପେଶାଲ ପ୍ଲେନ୍ରେ ଆସୁଛନ୍ତି। ଆଚ୍ଛା, ସ୍ପେଶାଲ କେବିନ୍ ବିଜି ପାଇଁ? ହଉ, ତମେ କେବେ ଆସୁଛ?

0: ହେ ଦେଖ ମିନା, ସେଇ ଉଡ଼ାଜାହାଜରେ ଆମ ବିଜିକୁ ନିଆଯାଉଛି ସୁଦୂର ଆମେରିକାକୁ।
1: ମୋର ସନ୍ତାନକୁ ମୋ ଆଖିରେ ଦେଖିପାରିଲେନି।
0: ଓହ କମନ୍ ମିନା, ବି ରିଲାକ୍ସଡ୍। ଏଇ ଆଚ୍ଛା, ତମେ ପ୍ରଥମେ ଏଇ ଚିଠିଟା ପଢ଼ିଲ। ଆମେରିକା, ରଷିଆ ଓ ଭାରତର ମିଳିତ ଉଦ୍ୟମରେ ଏକ ସ୍ପେସ୍ ଜର୍ନି ଭାରତ ଭୂଇଁରୁ ଲଞ୍ଚ ହେବ। ଆଷ୍ଟ୍ରୋନଟ୍ ଭାବରେ ଭାରତରୁ ତମେ ଆଉ ମୁଁ, ଆମେ ଦୁଇ ଜଣ ଯାକ ମନୋନୀତ ହୋଇଛୁ। ଆଉ ସେ ଯାତ୍ରାଟା କୋଉ ଗ୍ରହକୁ ପଚାର?
1: କୋଉଠିକି?
0: ମାର୍ଗୋମିନା।
1: ନା ନା, ମୁଁ ଯିବିନି।
0: ଆରେ କାହିଁକି ଯିବନି? ଆରେ ବାବା, ତମ ଆବିଷ୍କାର, ତମେ ଯିବନି। ଡରନି, ଏଥର ମୁଁ ତମ ସାଥିରେ ଅଛି। ଯଦି କୋଉ ବିଜି ତମକୁ ଛୁଇଁ ବି ଦେଲା ନାହିଁ, ତାକୁ ଏମିତି ମୁଥାଟାଏ ମାରିବି ଯେ ଉଡ଼ି ଉଡ଼ି ଆସି ପୃଥିବୀ ପୃଷ୍ଠରେ ପଡ଼ିବ। ହେଲେ ଜୀବିତ ଅବସ୍ଥାରେ ନୁହେଁ, ମୃତ ଅବସ୍ଥାରେ।

ଶୁଣୁଥିଲେ ନାଟକ ଗ୍ରହାନ୍ତର। ନାଟକଟିକୁ ରଚନା କରିଥିଲେ ବ୍ରଜେନ୍ଦ୍ର କୁମାର ନାୟକ, ପରିଚାଳନାରେ ଥିଲେ ପଦ୍ମଲୋଚନ ଦାସ, ସହଯୋଗିତା କରିଥିଲେ ମୁରଲୀଧର ପଣ୍ଡା, ବିଭିନ୍ନ ଭୂମିକାରେ ଥିଲେ ଡକ୍ଟର ରଞ୍ଜନ ଦାସ, ଭୂମିକାରେ ସୌମେନ୍ଦ୍ର ପୂଜାରୀ, ମୀନା ଭୂମିକାରେ ନୂପୁର ଘୋଷ, ଡକ୍ଟର ଚୌଧୁରୀ ଭୂମିକାରେ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଡକ୍ଟର ମିନତୀ ଭୂମିକାରେ ଡକ୍ଟର ସବିତା ମିଶ୍ର, ବାପା ଭୂମିକାରେ ଥିଲେ ଉମେଶ ପ୍ରସାଦ ରଥ, ନରେନ ଭୂମିକାରେ ମନୋଜିତ ମଜୁମଦାର, ରୀନା ଭୂମିକାରେ ଇନ୍ଦିରା ଦାସ ଏବଂ ପୋଲିସ କମିଶନର ଭୂମିକାରେ ପ୍ରଦୀପ କୁମାର ପଣ୍ଡା। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ହଲ୍ରେ ସମୟ ରାତି 11 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: badminton, India's Ayush Shetty stunned world number one and defending champion Shi Yuqi of China in the first round of the men's singles at the BWF Badminton World Championships in New Delhi. PV Sindhu and the women's doubles pair of Trisha Jolly and Gayatri Gopichand also advanced to the second round as Indian shuttlers made a winning start to their campaign. And that's the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:10 ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା ଆସନ୍ତାକାଲି 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ 6:30 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 7:25 ରହିଛି ଓଡ଼ିଆରେ ଆଲୋଚନା ଚାଷର କଥା ଶୁଣିପାରିବେ 7:40 7:45 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30 8:35 ଶୁଣିବେ ଓଡ଼ିଆ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ 8:45 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଓଡ଼ିଆ କଥାଚିତ୍ର ଗୀତ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10 ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ।